ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 20 ସେକେଣ୍ଡ ଆଜି ରବିବାର 1948 ଶକାବ୍ଦ ଜ୍ୟେଷ୍ଠ 3 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 24 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ ମହାନଦୀରେ 101 ମେଗାହର୍ଜରେ। ମାଙ୍ଗଳିକ

0: ସ୍ୱାମୀ ବିବେକାନନ୍ଦ କହିଛନ୍ତି, ଭଗବାନ ତାକୁ ହିଁ ସାହାଯ୍ୟ କରନ୍ତି ଯିଏ ନିଜକୁ ନିଜେ ସାହାଯ୍ୟ କରି ଜାଣେ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं फरहत नाज। विदेश मंत्री डॉक्टर सुब्रमण्यम जयशंकर आज नई दिल्ली के हैदराबाद हाउस में

କାର୍ଯ୍ୟକ୍ରମ ଶେଷରେ ବିରଞ୍ଚି ନାରାୟଣ ନାୟକଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ନରେନ୍ଦ୍ର କୁମାର ଦାସ।

ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଆରତୀ ମିଶ୍ର, ବୈଷ୍ଣବଚରଣ ପାଢ଼ୀ, ମିନତୀ ପାଣିଗ୍ରାହୀ, ପଲ୍ଲବୀ ନନ୍ଦ ଏବଂ ବିରଞ୍ଚି ନାରାୟଣ ନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ଲିଙ୍ଗରାଜ ଚିନ୍ଦା, ଜଗନ୍ନାଥ ଦାସ, ଶ୍ୟାମସୁନ୍ଦର ଭଞ୍ଜ, ଚିତ୍ତରଞ୍ଜନ ନାୟକ ଏବଂ ନରେନ୍ଦ୍ର କୁମାର ଦାସ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

ସୃଷ୍ଟିର ପରିଚାଳନା କିଏ କରେ, ପ୍ରକୃତି ନା ଈଶ୍ୱର? କ'ଣ ପ୍ରକୃତିର ନିୟମକୁ ଈଶ୍ୱରଙ୍କ ନିର୍ଦ୍ଦେଶ ଥାଏ? କ'ଣ ଈଶ୍ୱର ପ୍ରତି ଜୀବ ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରିଛନ୍ତି? ସଂସାର ଚାଲିବାର ଏପରି ଅନେକ ତତ୍ତ୍ୱ ଆମ ମନକୁ ଆନ୍ଦୋଳିତ କରିଥାଏ। ଏ ମଧ୍ୟରେ ବିଜ୍ଞାନର ମଧ୍ୟ ଯଥେଷ୍ଟ ଉନ୍ନତି ଘଟିସାରିଛି, ତଥାପି ଈଶ୍ୱର ଏକ ଅସମାହିତ ପ୍ରସଙ୍ଗ। ତେବେ ଅନେକ ଧର୍ମଯାଚକଙ୍କ ମତରେ ପଶୁପକ୍ଷୀଙ୍କ ଠାରୁ ମଣିଷ ଯେ ଉନ୍ନତ, ଏବଂ ମଣିଷକୁ ସଭ୍ୟ, ସଂସ୍କୃତ ତଥା ପରୋପକାରୀ ହେବା ପାଇଁ ପରାମର୍ଶ ଦେଇ ଆସିଛନ୍ତି। ଧର୍ମ ପ୍ରବର୍ତ୍ତକମାନେ ନିଜ ଉପଦେଶକୁ ପୁସ୍ତକମାନଙ୍କରେ ଲିପିବଦ୍ଧ କରିଆସିଛନ୍ତି, ଯାହାକୁ ଉତ୍ତର ପିଢ଼ି ବିଶ୍ୱାସ କରନ୍ତି। ଏହା ସେହି ମହାମାନବଙ୍କ ଦୀର୍ଘବର୍ଷର ଅଧ୍ୟୟନର ଫଳ। ମୁନି ଋଷି ଆଗରୁ ସଂସାର ପରିତ୍ୟାଗ କରି ବଣଜଙ୍ଗଲ ତଥା ପର୍ବତର କୋଳରେ ଦୀର୍ଘବର୍ଷ ଧରି ସମସ୍ତ ଦୁଃଖ କଷ୍ଟ ଓ ଯନ୍ତ୍ରଣାର କାରଣ ଏବଂ ଏଥିରେ ଐଶ୍ୱର୍ଯ୍ୟ ତଥ୍ୟ ସମ୍ପର୍କରେ ନିଜର ଦ୍ୱନ୍ଦ୍ୱକୁ ଦୂର କରିବାରେ ଯଥୋଚିତ ସକ୍ଷମ ହୋଇଛନ୍ତି, ଯାହାଦ୍ୱାରା ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ସ୍ଥାପିତ ହୋଇପାରିଛି। ଏହି ମହାପୁରୁଷମାନେ ଈଶ୍ୱର ଏବଂ ମଣିଷ ମଧ୍ୟରେ ସେତୁ ଭାବରେ କାର୍ଯ୍ୟ କରନ୍ତି। ତେବେ ଈଶ୍ୱର ପ୍ରାପ୍ତି ପାଇଁ ସବୁବେଳେ ଜଣେ ଗୁରୁ ପାଖରେ ଥିବେ ବା ଧର୍ମଗ୍ରନ୍ଥର ଗୂଢ଼ ରହସ୍ୟ ବାରମ୍ବାର ପଢ଼ି ବୁଝିହେବ, ତାହା ବି ସମ୍ଭବ ନୁହେଁ। ଜଣେ ସାଧାରଣ ବ୍ୟକ୍ତି ପାଇଁ ଈଶ୍ୱରଙ୍କ ଗୂଢ଼ ରହସ୍ୟ ଜାଣିବାର କୌଣସି ଆବଶ୍ୟକତା ନାହିଁ। ତାହାର ଦୈନନ୍ଦିନ ସମସ୍ୟା, ଜରାବ୍ୟାଧି ତଥା କନ୍ଦଳର ସାମାନ୍ୟ ସହାୟତା ଆବଶ୍ୟକ। ଏଥିପାଇଁ ପ୍ରାୟ ପ୍ରତି ଜନବସତିରେ ଦେବାଳୟ ନିର୍ମାଣ କରାଯାଇଛି। ଦେବାଳୟର ବୈଶିଷ୍ଟ୍ୟ ମଧ୍ୟ ଭିନ୍ନ। କେଉଁଠି ମହାପୁରୁଷଙ୍କ ପ୍ରତିମା ଅଛି ତ କେଉଁଠି ସମାଧି, କେଉଁଠି କାଳ୍ପନିକ ମୂର୍ତ୍ତି ତ କେଉଁଠି ଶୂନ୍ୟ ବ୍ରହ୍ମ। ସବୁଠାରେ ନିୟମ ମଧ୍ୟ ସାମାନ୍ୟ ଅଲଗା। ସେ ନିୟମ ଜାଣିବା ତଥା କାର୍ଯ୍ୟକାରୀ କରିବା ପାଇଁ ସ୍ନାନ ଶୌଚ କରି ଫଳ ପୁଷ୍ପ ବସ୍ତ୍ର ଅର୍ପଣ କରିବା ପରେ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିବାର ଅନେକଙ୍କ ମନରେ ଜାତ ହୁଏ। ଈଶ୍ୱରଙ୍କ ଦ୍ୱାର ମଧ୍ୟ ଦିନର ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଖୋଲା ଥାଏ, ଏଥିରେ ପ୍ରବେଶ ପାଇଁ ନିୟମ ଥାଏ। ତେବେ ଭାରତରେ ଏଭଳି କିଛି ମନ୍ଦିର ଅଛି ଯାହାର କୌଣସି ପ୍ରବେଶ ଦ୍ୱାର ନାହିଁ, ଯେପରିକି ମହାରାଷ୍ଟ୍ରର ଶନି ସିଙ୍ଗାପୁର ମନ୍ଦିର, ରାଜସ୍ଥାନର ଗଲ୍ଟାଜୀ ମନ୍ଦିର, ଉତ୍ତରାଖଣ୍ଡର ନନ୍ଦାଦେବୀ ମନ୍ଦିର, ଆନ୍ଧ୍ରପ୍ରଦେଶ ସୁଲୁପେଟଠାରେ ଥିବା ଚେଙ୍ଗଲାମା ମନ୍ଦିର ଏବଂ ଭୁବନେଶ୍ୱରର ପରଶୁରାମେଶ୍ୱର ମନ୍ଦିର ଆଦିରେ କୌଣସି ଦ୍ୱାର ନାହିଁ। ଜଣେ ଭକ୍ତ ଚାହିଁଲେ ଯେକୌଣସି ସମୟରେ ଅଚିରେ ପ୍ରବେଶ କରିପାରିବ। ଏଭଳି ନିର୍ମାଣ ପଛର କାରଣ ଏହା ହୋଇପାରେ ଯେ ଈଶ୍ୱର ଏବଂ ଭକ୍ତଙ୍କ ମଧ୍ୟରେ ସମୟ ବା ପରିସ୍ଥିତିର କୌଣସି ଅବରୋଧ ନାହିଁ। ଭକ୍ତ ନିଜର ଗୁହାରି ଜଣାଇବା ପାଇଁ କୁଣ୍ଠା ପ୍ରକାଶ କରିବ ନାହିଁ। ଈଶ୍ୱରଙ୍କ ନିକଟକୁ ଯିବାକୁ କାହାର ମଧ୍ୟସ୍ଥତା ଦରକାର ହେବନି। ଈଶ୍ୱରଙ୍କୁ ପାଇବାକୁ ଏହାଠୁ ସହଜ ଉପାୟ ଆଉ କ'ଣ ହୋଇପାରେ?

ଶୁଣିଲେ ଆଜିର ଭାବନା ଉପସ୍ଥାପନା ସୌଭାଗ୍ୟ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ଏଥର ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ, ଆଜି ଏହାର 390 ଭାଗ ଶୁଣନ୍ତୁ।

ଜରାସନ୍ଧର ଅକ୍ଷୁହିଣୀ ସୈନ୍ୟ ଅଠର ଥର ସଂହାର କରି ଭୂଭାର ହରଣ ପାଇଁ କୃଷ୍ଣ ସେଦିନ ତାକୁ ବନ୍ଧନରୁ ମୁକ୍ତ କରିଦେଇଛନ୍ତି। ଏ ମଧ୍ୟରେ ସେ ସପ୍ତଦଶ ଥର ପରାସ୍ତ ହୋଇ ପୁଣି ଥରେ ମଥୁରା ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଏଣେ ନାରଦଙ୍କ ପ୍ରରୋଚନାରେ ମ୍ଳେଚ୍ଛ ରାଜ କାଳ ଯବନ ମଧ୍ୟ ମଥୁରା ଆକ୍ରମଣ କରିଛି। ଶ୍ରୀକୃଷ୍ଣ ତେଣୁ ସମୁଦ୍ର ମଧ୍ୟରେ ଦ୍ୱାଦଶ ଯୋଜନା ବିସ୍ତୃତ ଦ୍ୱାରକା ନାମରେ ଦିବ୍ୟପୁରଟିଏ ଗଢ଼ାଇଛନ୍ତି। ଯୋଗମାୟାଙ୍କ ପ୍ରଭାବରେ ସ୍ୱଜନଙ୍କୁ ସେହି ପୁରକୁ ଅପସାରିତ କରିବା ପରେ କାଳଯବନକୁ ବଧ କରିବା ପାଇଁ ମଥୁରାପୁରୀକୁ ଏକାକୀ ବାହାରିଛନ୍ତି।

ଭୋମୁନି ଶୋଇଲା ପୁରୁଷ କହ ତାହାର ନାମ କିସ, କାହାର ପୁତ୍ର ଏଡ଼େ ବଳି ନୟନେ ଅଗ୍ନି ପର ଜ୍ୱଳି, କାଳ ଯବନ ଭସ୍ମ ଗଲା ଏତପ କେମନ୍ତେ ସାଧିଲା, ନିଦ୍ରାରେ ଗିରି ମଧ୍ୟେ ଶୋଇ କହ ସେ ପୂର୍ବେ ଥିଲା କାହିଁ। ଶୁକ ଉବାଚ କହନ୍ତି ବ୍ୟାସଙ୍କ କୁମର ଇଖାକୁ ବଂଶେ ନୃପବର, ମାନଧାତା ନାମେ ମହେନ୍ଦ୍ର ତାର କୁମର ମୁଚୁକୁନ୍ଦ, ବିପ୍ରସେବକ ସତ୍ୟବାଦୀ ସକଳ ଗୁଣେ ଗୁଣ ନିଧି, ତାହାକୁ ଦେବ ଗଣେ ଆସି ବଚନ କହିଲେ ବିଶ୍ୱାସୀ। ତୋର ଶରଣ ନୃପବର ଆମ୍ଭେ ଛାଡ଼ିଲୁ ସ୍ୱର୍ଗପୁର, ହାରିଲୁ ଅସୁରଙ୍କୁ ରଣେ ପଶିଲୁ ତୋହର ଶରଣେ, ତୁ ଏବେ କର ପ୍ରତିକାର ଅସୁର ବଳ ବେଗେ ମାର। ମୁଚୁକୁନ୍ଦର ତୀକ୍ଷ୍ଣ ବାଣେ ଅସୁରେ ପଳାଇଲେ ରଣେ, ଅନେକ ହେଲେ ପ୍ରାଣେ ନାଶ ରହିଲେ ପାଞ୍ଚ ସାତ ଶେଷ, ସେ ରାଜା ମହାବଳିଆର ଅନେକ କଲାକ ସମର, ତେମନ୍ତ କରିଣ ସମର ଅସୁର କଲାକ ସଂହାର, ଅସୁର ସୈନ୍ୟ ନାଶ କରି ଦେବଙ୍କୁ ଦେଲା ସ୍ୱର୍ଗପୁରୀ, ଯୁଦ୍ଧରେ ତମ ଗୁଣ ଘେନି ରାତ୍ର ଦିବସ ହିଁ ନ ଜାଣି, କାର୍ତ୍ତିକେ ପାଇ ସେନାପତି ଦେବତା ମିଳେ ବୃହସ୍ପତି, ବୋଲନ୍ତି ଚାହିଁ ମୁଚୁକୁନ୍ଦ ଆମ୍ଭେ ଯେ ହୋଇଲୁ ଆନନ୍ଦ, ଧନ ସମ୍ପଦ କାମ ଯେତେ ମାଗ ତୁ ଦେବୁ ଅପ୍ରମିତେ, ମୁଖ୍ୟକୁ ନୁହୁଁ ଅଧିକାରୀ ଏଥକୁ ପ୍ରଭୁ ନରହରି। ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି ରାଜନ ମନେ ମନେ ଗୁଣି, ଦେବଙ୍କୁ କରି ନମସ୍କାର ବୋଲଇ ଯୋଡ଼ି ବେନି କର, ଯେବେ ମୋହରେ ମୋକ୍ଷ ନାହିଁ ବର ମାଗିବି କିସ ପାଇଁ, ଯୁଦ୍ଧରେ ଗଲା।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫୁ ଭିବିଜି ରାମଜୀ ଆଇନ 2025ର ତୟାରୀ ଆଉ ଇତର କାର୍ଯ୍ୟକାରିତାକୁ ନେଇକରି ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଏଥି ଗ୍ରାମୀଣ ବିକାଶ ବିଭାଗର ସଚିବ ରୋହିତ କାନ୍ସଲ ଅଧ୍ୟକ୍ଷତା କରିଥିବାବେଳେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଭିନ୍ ଭିନ୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକଟି ମହାତ୍ମା ଗାନ୍ଧି ଏନ୍ଆର୍ଇଜିଏସ୍ରୁ ଭିବିଜି ରାମଜୀ ଆଇନ ଅଧୀନତି ସଂଶୋଧିତ ଢାଞ୍ଚାକେ ଭଲଭାବେ ବଦଲାବାର ଲାଗି ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ତରଫୁ କରାଯାଉଥିବା ପ୍ରସ୍ତୁତିମୂଳକ କାମକାଜ ସ୍ଥିତିର ସମୀକ୍ଷା କରାଯାଇଛି। ଏବେ ଜୁଲାଇ 1 ତାରିଖରୁ ଭିବିଜି ରାମଜୀ ଆଇନ କାର୍ଯ୍ୟାନ୍ୱୟନ ଲାଗି ଦରକାରୀ ଆର୍ଥିକ ଆବଣ୍ଟନ ସୁନିଶ୍ଚିତ କରବାରକେ ଗ୍ରାମୀଣ ବିକାଶ ବିଭାଗର ସଚିବ ସମକୁ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର 18 ଭାରତୀୟ ପୁଲିସ୍ ସେବା ଆଉ ଓଡ଼ିଶା ପୁଲିସ୍ ସେବା ଅଧିକାରୀ ସ୍ତରଥି ଅଦଲବଦଲ କରିଛନ୍। ରାଜ୍ୟପାଳଙ୍କର ଏଡିସି ଭାବେ କାର୍ଯ୍ୟରତ ଥିବା ଆଇପିଏସ୍ କୁଲଦୀପ ମୀନାଙ୍କୁ ବୌଦ୍ଧ ଏସ୍ପି, ଏସ୍ଟିଏଫ୍ ଭୁବନେଶ୍ୱର ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବରଗଡ଼ ଏସ୍ପି, ଭୁବନେଶ୍ୱର ସ୍ୱେଶାଲ୍ ବ୍ରାଞ୍ଚ ଏସ୍ପି କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସ୍ପି ଭାବେ ନୂଆ ନିଯୁକ୍ତି ମିଳିଛି। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଲାକାଲି ବିଏସ୍ଏନ୍ଏଲ୍ର ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଅଧ୍ୟକ୍ଷତା କରିକରି ଭାରତ ନେଟ୍ ପରିଯୋଜନା 3 କ୍ଷେପର ଅଗ୍ରଗତି ଆଉ ଆୟବା କାର୍ଯ୍ୟପନ୍ଥା ବାବଦେ ସମୀକ୍ଷା କରିଛନ୍। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ପ୍ରକଳ୍ପ ଆଉ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଥି ଗ୍ରାମୀଣ ଓଡ଼ିଶାକେ ଡିଜିଟାଲ୍ ସଶକ୍ତ କରବାର୍ ଲାଗି ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍। ହାଇସ୍ପିଡ୍ ଇଣ୍ଟରନେଟ୍ ଜରିଏ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଆଉ ଡିଜିଟାଲ୍ ଅର୍ଥନୀତିକେ ତଳସ୍ତରନୁ ମଜବୁତ କରାଯିବା। ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଓଡ଼ିଶାନ ପାଖାପାଖି 4,000 କୋଟି ଖର୍ଚ୍ଚା କରିବେ ଆଉ ଆଇବା 3 ଇଟା ଶେଷ କରାଯିବା ବୋଲି ବୈଠକଟି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ସୂଚନା ଦେଇଛନ୍। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହୋଇକରି ଜୁନ୍ 21 ତକ ରହିବା। ଏ ସମୟ ଭିତରେ 8 ଅବକାଶକାଳୀନ ଅଦାଲତ ବସ୍ବା। ଜୁନ୍ 22 ତାରିଖନୁ ଅଦାଲତ ନିଜର କାର୍ଯ୍ୟସୂଚୀ ହିସାବରେ କାମ କରିବା। ଅବକାଶକାଳୀନ ଅଦାଲତ ସକାଳର 11 ଉପରବେଳା 3 ତକ ଚାଲ୍ବା ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫୁ ସୂଚନା ଦିଆଯାଇଛି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ 2026-27 ଶିକ୍ଷାବର୍ଷ ଲାଗି ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ କରବାରକେ ଉଚ୍ଚଶିକ୍ଷା ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଆଇବା ଜୁଲାଇ 1 ତାରିଖରୁ ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ନିୟୋଜିତ କରିବାର ଲାଗି ଲକ୍ଷ୍ୟ ଧାରିଜ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ୍ ଗଠନ କରାଯିବ। ଆଇବା 30 ତାରିଖ ଏ ବାବଦେ ବିଜ୍ଞାପନ ବାହାରିବା। ଆଇବା ମାସ 9 ତାରିଖ ଏଥିଲାଗି ଅନ୍ଲାଇନ୍ ପ୍ରକ୍ରିୟା ଭିଲ୍ ମୂଲ ହେବା। 23 ତାରିଖ ତକ ମେଧା ତାଲିକା ବାହାରବାର ସହିତ 25 ତାରିଖ ତକ ବଛା ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ଦିଆଯିବ ବୋଲି ବିଭାଗ ତରଫୁ କୁହାଯାଇଛି। 2 ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ବିଏଚ୍ ହିନ୍ଦି ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ ଏସ୍ଏସ୍ବି ତରଫୁ ବିଜ୍ଞପ୍ତି ବାହାରିଛି। 31 ତାରିଖ ସକାଳର 10-12 ତକ ବିଏଡ୍ ପରୀକ୍ଷା ହେବାରକେ ଥିବାବେଳେ ଜୁନ୍ 3 ତାରିଖ 10-12 ତକ ବିଏଚ୍ଡି ହିନ୍ଦୀ ପରୀକ୍ଷା ହେବା। ଉପରବେଳା 3-5 ତକ ଏମ୍ଏଡ୍ ପରୀକ୍ଷା ହେବା। ଆଇବା 27 ତାରିଖ ଦିନର 1 ଛାତ୍ରଛାତ୍ରୀମାନେ ଏସ୍ଏସ୍ବିର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମକେ ଆସ୍ଥାନ ସ୍ଥଗିତ ରଖାଯାଇଛି। ରାଜ୍ୟ ଜବର ଖରା, ଭକ୍ତମାନଙ୍କର ଭିଡ଼ ଆଉ ମହାପ୍ରଭୁମାନଙ୍କର ନୀତିକାନ୍ତିକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଛି। ଗଣତି ବନ୍ଦ ହେବାରୁ ଆସ୍ଥାନ ଭକ୍ତମାନେ ଭିତର କାଠ ପାଖୁ ମହାପ୍ରଭୁମାନଙ୍କର ଦର୍ଶନ କରିପାରିବେ। ଛତିଶା ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତ୍ରୁ ଜୁନ୍ ମାସେ ସ୍ନାନ ପୂର୍ଣ୍ଣିମା ଆଘନୁ ଆଇବା ଗଣତି ତାରିଖ ବାବଦେ ନିଷ୍ପତ୍ତି ନିଆଯିବା। ଗଲାକାଲି ପାଖାପାଖି 3 58 ଧରିକି ରତ୍ନଭଣ୍ଡାର ଗଣତି କାମ ଚାଲିଥିଲା। ମାନସିକ ରୋଗୀମାନଙ୍କୁ ସ୍ନେହ, କରୁଣା, ଦୟା ଦେଖାବାର ସହିତ ଲୋକଙ୍କର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟଟି ଫି ବଛର ମେ 24 ତାରିଖରେ ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛି। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଇଟା ମନୁଷ୍ୟର ଭାବନା, ଆବେଗ, ବ୍ୟବହାର ଆଉ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କଥି ଖାସ୍ କରି ଡୋପେମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ବେମାର ହୋଇଥିସି। ଓଡ଼ିଶା ଆଉ ତାର ପାଖର ଇଲାକାନ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଇତାର ପ୍ରଭାବତି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ଆଇବା ହପ୍ତେ ଭିତରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି। ଏହି ସମୟ ଭିତରେ ରାଜ୍ୟର ବଡ଼ଭାଗି ଜାଗାନ ଧୂକାଗଡ଼ି ସହିତ କମ୍ନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେଡ଼େ ରାଜ୍ୟ ଆଇବା ଗୁରୁବାର ତକ୍ ଜବର ଗରମ ଆଉ ଗୁଲଗୁଲି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ତାତିକି ନେଇକରି ସମ୍ବଲପୁର ବଲାଙ୍ଗୀର ଝାରସୁଗୁଡ଼ାକେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
2: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ସଂଘର୍ଷୋ କେ କୁଛ କିସ୍ସେ କାହାନୀ କୁଛ ସଫଲତାଓଁ କି ଅନକହି ବିରାସତ କି ଉମ୍ମୀଦେ ନୟେ ଭାରତ କି। महीने के आखिरी रविवार का रहता है इंतजार मलयाचल के आंचल से विंध्याचल के आंगन तक, ब्रह्मपुत्र के घाट से हिमालय के विस्तार तक होती है मन की बात प्रधानमंत्री के साथ। तो सुनिए इस महीने 31 मई सुबह 11 बजे मन की बात आकाशवाणी दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। इसके अलावा आकाशवाणी और दूरदर्शन के YouTube चैनल और प्रसार भारती के ऐप न्यूज ऑन एयर और OTT प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से भी। तो याद रखें, रविवार 31 मई सुबह 11 बजे मन की बात।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ମାଇଗ୍ରେନ୍ ବା ଅର୍ଦ୍ଧକପାଳୀର ଲକ୍ଷଣ ଓ ଚିକିତ୍ସା, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୁତା। ସକାଳ 7:30 କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆଜି ଏଥିରେ ଶୁଣିବେ ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ କିୱି, ଏ ସମ୍ପର୍କରେ କହିବେ ମହେଶ୍ୱର ବର୍ଗେ। ସକାଳ

57 ମିନିଟ୍ରେ ସୁଗମ ସଙ୍ଗୀତରେ ଅମୂଲ୍ୟ ପ୍ରସାଦ ମଲ୍ଲିକଙ୍କ କଣ୍ଠରେ ଶୁଣିବେ ଭକ୍ତି ଗୀତ। ସକାଳ 8:30 ବେତାର ଧାରାବାହିକ ନାଟିକା ଫଗୁବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ହେଲେ ଅଶୋକ କୁମାର ରଥ ଏବଂ ଭାସ୍କର ଚନ୍ଦ୍ର ପୁହାଣ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହର। ଦିନ 12:30 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ 1:05 ପ୍ରସାର କରିବୁ ସମ୍ବଲପୁରୀ ଗୀତ। ଦିନ 1:20 ଘର ସଂସାରର ପ୍ରଗତି। ଆଜି ଏଥିରେ ସମାଜସେବୀ ସୌଗତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର ଶୁଣିବେ। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମକା ପୁପୁ ଛକା ଛକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଦିନ 3:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02 ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ଆମର କାର୍ଯ୍ୟକ୍ରମ ସନ୍ଧ୍ୟା ଜ୍ୟୋତିରେ ଗୀତିକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ସହ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା 5:30 ଯୁବବାଣୀ କାର୍ଯ୍ୟକ୍ରମର କ୍ୟାମ୍ପସ୍। ସନ୍ଧ୍ୟା 6:10 ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ପ୍ରଚାର କରିବୁ ଓଡ଼ିଆ ଲଘୁ ସଙ୍ଗୀତ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ପେତେନ, ରଚନା ଶିରିଶ ଚନ୍ଦ୍ର ପୂଜାରୀ, ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ରାତି 8:02 ଶୁଣିବେ ସୁଗମ ସଙ୍ଗୀତ। ରାତି 8:15 ଶୁଣିବେ ଦେଶାତ୍ମବୋଧକ ଗୀତ। ରାତି 9:15 ସ୍ପଟ୍ଲାଇଟ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରେଡିଓ ସ୍କୋପ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜି ରାମ ଜି ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100-125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 କୋଟି ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଇଣ୍ଡିଆ ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିନିମନ୍ତେ କେନ୍ଦ୍ର ସରକାର ରାଜ୍ୟକୁ 4,000 କୋଟି ଟଙ୍କା ପ୍ରଦାନ କରିବେ। ଆଗାମୀ 3 ବର୍ଷରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ୍ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ୍ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ୍ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଙ୍ଗ୍ କମିଟି, ଆଣ୍ଟି ର୍ୟାଗିଙ୍ଗ୍ ସ୍କ୍ୱାର୍ଡ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବରିଷ୍ଠ ପୁଲିସ୍ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁରର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ 6 ଜଣିଆ ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା, ସଂସ୍କୃତି, ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ, କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
4: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ ମାଇଗ୍ରେନ୍ ବା ଅର୍ଦ୍ଧକପାଳୀର ଲକ୍ଷଣ ଓ ଚିକିତ୍ସା। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସ୍ମୃତିରେଖା ହୋତା।

0: ନମସ୍କାର, ଆଜି ଆମେ ଯେଉଁ ମୁଣ୍ଡବ୍ୟଥା ବିଷୟରେ କଥା ହେବା ତାହା ଏକ ସାଧାରଣ ମୁଣ୍ଡବ୍ୟଥା ନୁହେଁ। ଏହା ହେଉଛି ମାଇଗ୍ରେନ୍, ଏକ ବିଶେଷ ପ୍ରକାରର ସ୍ନାୟୁଜନିତ ମୁଣ୍ଡବ୍ୟଥା। ଅନେକ ଲୋକ ବର୍ଷରୁ ବର୍ଷ ଏହି ବ୍ୟଥାକୁ ସହୁଛନ୍ତି, କିନ୍ତୁ ଏହାକୁ ଠିକ୍ ଭାବରେ ବୁଝିନାହାନ୍ତି। ସେମାନେ ଭାବନ୍ତି ମୁଣ୍ଡବ୍ୟଥା ହେଉଛି ଅଳ୍ପ ଟିକେ ଶୋଇପଡ଼ିଲେ ଠିକ୍ ହେଇଯିବା, କିନ୍ତୁ ମାଇଗ୍ରେନ୍ ଏମିତି ନୁହେଁ। ଏହା ମଣିଷକୁ ଅନ୍ଧାର ଘରକୁ ଯିବାକୁ ବାଧ୍ୟ କରେ। ସେମାନେ ଶବ୍ଦ ସହିପାରନ୍ତି ନାହିଁ, ଆଲୋକ ସହିପାରନ୍ତି ନାହିଁ, କେବେ କେବେ ବାନ୍ତି ଲାଗିବା, ମାନ୍ଦା ଲାଗିବା, ଆଖି ଆଗରେ ଚମକ ଦେଖାଯିବା କିମ୍ବା ଆଲୁଅ ଦେଖାଯିବା ମଧ୍ୟ ଦେଖାଯାଇଥାଏ। ମାଇଗ୍ରେନ୍ କେମିତି ବ୍ୟଥା? ସାଧାରଣତଃ ଏହା ମୁଣ୍ଡର ଗୋଟିଏ ପାର୍ଶ୍ୱରେ ଦେଖାଯାଏ, ଯାହାକୁ ଆମ ଭାଷାରେ ଆମେ ଅର୍ଦ୍ଧକପାଳି ମଧ୍ୟ କହିଥାଉ। ଏବଂ ମୁଣ୍ଡରେ ଯେତେବେଳେ ଭେନ୍ ଗୁଡ଼ା ଥାଏ, ସେଗୁଡ଼ା ଧଡ଼ ଧଡ଼ କରୁଥାଏ, ପଲ୍ସେଟିଂ ଯେଉଁଟା କୁହାଯାଏ। ଏବଂ ଏହି ବ୍ୟଥା 4 ଘଣ୍ଟାରୁ 48 ଘଣ୍ଟା ପର୍ଯ୍ୟନ୍ତ ଲାଷ୍ଟିଂ କରିଥାଏ। ଏବଂ ଆଲୋକ, ଶବ୍ଦ ଏବଂ କୌଣସି ପ୍ରକାର ଗନ୍ଧରେ କିମ୍ବା ବାସ୍ନାରେ ଏହି ବ୍ୟଥା ବେଶୀ ବଢ଼େ। ବାନ୍ତି ଭାବ କିମ୍ବା ମାନ୍ଦା ଲାଗିବା ଏହାର ସାଧାରଣ ଲକ୍ଷଣ, ଏବଂ କାମ କରିବାକୁ ମଧ୍ୟ ଇଚ୍ଛା ହୋଇନଥାଏ। ଏହା କେବଳ ମୁଣ୍ଡ ବ୍ୟଥା ନୁହେଁ, ଏହା ବ୍ରେନ୍ର ଏକ ସେନ୍ସିଟିଭିଟି ବଢ଼ିଯିବାର କଣ୍ଡିସନ୍। ମାଇଗ୍ରେନ୍ ସମୟରେ ବ୍ରେନ୍ରେ କ'ଣ ହୁଏ? ବ୍ରେନ୍ ଭିତରେ ଥିବା ସ୍ନାୟୁ ଓ ରକ୍ତନଳୀ ମଧ୍ୟ ଅତ୍ୟଧିକ ସେନ୍ସିଟିଭ ହୋଇଯାଏ। ସେଥିପାଇଁ ସାଧାରଣ ଲୋକ ଆଲୋକ, ଶବ୍ଦ, ଗନ୍ଧ ମଧ୍ୟ ବହୁତ ଅସହ୍ୟ ଲାଗେ। ମାଇଗ୍ରେନ୍ ହୁଏ କାହିଁକି? ଅଧିକ ସମୟ ଭୋକରେ ରହିବା, ନିଦର ଅଭାବ କିମ୍ବା ଅତ୍ୟଧିକ ଶୋଇବା, ମାନସିକ ଚାପ ବା ଷ୍ଟ୍ରେସ୍, ଅତ୍ୟଧିକ ମୋବାଇଲ ଓ ଲ୍ୟାପଟପ୍ ୟୁଜ୍ କରିବା, ଏବଂ ବହୁତ ଜୋର ଖରା ହେଉଥିଲେ ଖରାରେ ବାହାରକୁ ଯିବା, ମହିଳାମାନଙ୍କର ପିରିୟଡ୍ ସମୟରେ ହୁଏ, ଚକୋଲେଟ୍, ଚିଜ୍, ଚାଇନିଜ୍ ଫୁଡ୍ କିମ୍ବା କଫି ଏଗୁଡ଼ାରେ ମଧ୍ୟ ଏଗୁଡ଼ା ଖାଇଲେ ମଧ୍ୟ ମାଇଗ୍ରେନ୍ ଟ୍ରିଗର୍ ହୁଏ। ତ ପ୍ରତ୍ୟେକ ଲୋକଙ୍କର ଟ୍ରିଗର୍ ଭିନ୍ନ ଭିନ୍ନ ପ୍ରକାରର ହୋଇପାରେ। ସବୁଠୁ ବଡ଼ ଭ୍ରାନ୍ତି ହେଲା ମାଇଗ୍ରେନ୍କୁ ବହୁତ ଲୋକ ଭାବନ୍ତି ୟା ଗ୍ୟାସ୍ ଜନିତ ମୁଣ୍ଡବ୍ୟଥା, କିମ୍ବା ଆଖିରେ କିଛି ପାୱାର ବଢ଼ିଯାଇଛି କିମ୍ବା ପାୱାର ଚେଞ୍ଜ ହେଇଯାଇଛି, କିମ୍ବା ସାଇନୋସାଇଟିସ୍। ଏହି ଭୁଲ ଧାରଣା ନିମନ୍ତେ ରୋଗୀ ଠିକ୍ ସେ ଚିକିତ୍ସା ପାଇପାରନ୍ତି ନାହିଁ। ତ ମାଇଗ୍ରେନ୍ର ଚିକିତ୍ସା କେମିତି ହୁଏ? ମାଇଗ୍ରେନ୍ର ଚିକିତ୍ସା ଆମେ ସର୍ବପ୍ରଥମେ ରୋଗୀଙ୍କୁ କୁହାଯାଏ କି ଆପଣ ଆପଣଙ୍କର ଟ୍ରିଗରରୁ ଦୂରେଇ ରୁହନ୍ତୁ। ଯେମିତିକି କୌଣସି ସ୍ପେସିଫିକ୍ ଖାଦ୍ୟ ଖାଇଲେ ଯଦି ମାଇଗ୍ରେନ୍ ହେଉଛି, ତାହେଲେ ସେଇଟା ଖାଇବା ବନ୍ଦ କରିଦିଅନ୍ତୁ, କିମ୍ବା ଅତ୍ୟଧିକ ଖରାକୁ ଯାଆନ୍ତୁ ନାହିଁ, କିମ୍ବା ଫାଷ୍ଟିଂ ଯେମିତି ଉପାସ ରଖନ୍ତୁ ନାହିଁ, ଠିକ୍ ସେ ଶୁଅନ୍ତୁ, ମାନସିକ ଚାପରୁ ଦୂରେଇ ରୁହନ୍ତୁ, ମୋବାଇଲ ଅଳ୍ପ ୟୁଜ୍ କରନ୍ତୁ, ଖରାରେ ଗଲେ ଛତା ନେଇକି ଯାଆନ୍ତୁ, ଏହିପରି ଟ୍ରିଗରକୁ ପ୍ରିଭେଣ୍ଟ କରିବାକୁ କୁହାଯାଏ। ଏବଂ ଯଦି ମାଇଗ୍ରେନ୍ର ବ୍ୟଥା ଆସିଲା, ତାହେଲେ ଆମେ ତା ପାଇଁ କିଛିଟା ସ୍ପେସିଫିକ୍ ଆବର୍ଟିଭ୍ ଟ୍ରିଟମେଣ୍ଟ ଯାହାକୁ କୁହାଯାଏ, ସେଇ ପ୍ରକାର ଔଷଧ ମିଳିଥାଏ ଯେଉଁଟାକି ବ୍ୟଥାକୁ ଶୀଘ୍ର କମ୍ କରିଦେଇଥାଏ। ଏବଂ ଯଦି କୌଣସି ବ୍ୟକ୍ତିଙ୍କୁ 4 ମାସ କିମ୍ବା ତାଠୁ ଅଧିକ ଡେରି ଯାଏ ମାଇଗ୍ରେନ୍ ହେଉଛି, ଏବଂ ମାସକୁ 4 ଥର 5 ଥର ଲେଖାଏଁ ଏଇ ପ୍ରକାର ମୁଣ୍ଡ ବ୍ୟଥା ଆସୁଛି, ତାହେଲେ ପ୍ରିଭେଣ୍ଟିଭ୍ ଔଷଧ ନିହାତି ଖାଇବା ଦରକାର। ଏବଂ ପ୍ରିଭେଣ୍ଟିଭ୍ ଔଷଧଟା ବ୍ୟଥା ବାର ବାର ଆସିବାକୁ କମେଇଥାଏ। କିଛିଟା ଆମର ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ମାଇଗ୍ରେନ୍ ବା ଅର୍ଦ୍ଧକପାଳୀର ଲକ୍ଷଣ ଓ ଚିକିତ୍ସା। ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମୃତିରେଖା ହୋତା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2ଟି ମ୍ୟାଚ୍।

ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ ଚାରିଦିନିଆ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ନିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଂକଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ପ୍ରସଙ୍ଗ ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିତ୍ତିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବାବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11ଟି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ୱଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି।

0: ଗତ ମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ ଗତ 8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିତ୍କେ ଦେଇଥିବା ସୂଚନା ଅନୁଯାୟୀ ଚାରିଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିକ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ବେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ, ମେଘାଳୟ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବିଜି ରାମଜି ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଆମର ଚାଷୀ ଭାଇ ବୁହେନମାନେ ଦୁଇ ପଇସା ଅତକା କମାବାର ଲାଗି ଭିନ୍ ଭିନ୍ କିସ୍ମର ଫଲ ଚାଷମାନେ କରୁଛନ୍, ଯେନ୍ତାକି ଆମ, କଦେଲ, ମାୟା, ଅଁଲା ଆର୍ ଲିଚୁ। ତ ଲିଚୁଟା ଗୋଟେ ମିଠା ଫଲ ହେ, ଯେନ୍ଟା ଖାଇବାର୍କେ ଭଲ ଲାଗ୍ସି ଆର୍ ବିଶେଷ କରି ଖରାଦିନେ ଇଟା ବଜାରନ ପ୍ରଚୁର ମାତ୍ରାନ ବିକ୍ରି ହେସି। ଆର୍ ବିଶେଷ କରି ଚାଷୀ ଭାଇମାନଙ୍କର ଲାଗି ଏଇଟା ଅତକା ପଇସା କମାବାର ଗୋଟେ ବିଶେଷ ଜରିଆ ଏ। ତ ଯେନ୍ ଚାଷୀ ଭାଇ ବହିନ୍ ମାନେ ଲିଚୁ ଚାଷ କରୁଛନ୍

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ଯେପରି ଇଂରେଜମାନେ ଆମ ଦେଶ ଭାରତରେ ଔପନିବେଶ ସ୍ଥାପନ କରି ଦୀର୍ଘବର୍ଷ ଶାସନ କରିଥିଲେ, ସେହିପରି ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ବିଭିନ୍ନ ଦେଶଗୁଡ଼ିକ ଔପନିବେଶ ସ୍ଥାପନ କରି ଦୀର୍ଘବର୍ଷ ଶାସନ କରିଥିଲେ। ଆମ ଦେଶ ଇଂରେଜ ଶାସନରୁ ସ୍ୱାଧୀନତା ପାଇବା ପରେ ସେପରି ଆହୁରି ଅନ୍ୟ ଦେଶ ସ୍ୱାଧୀନତା ପାଇଥିଲେ। ସେହି ସ୍ୱାଧୀନ ଦେଶ ଏକତ୍ରିତ ହୋଇ ପ୍ରତିବର୍ଷ ଏକତା, ସହଯୋଗ, ଶାନ୍ତି, ଗଣତନ୍ତ୍ର ଓ ସମାନତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରନ୍ତି, ଯାହାକୁ କମନୱେଲ୍ଥ ଦିବସ କୁହାଯାଏ। ସାରା ବିଶ୍ୱରେ ଏହି ଦିବସ ମାର୍ଚ୍ଚ ମାସର ଦ୍ୱିତୀୟ ସୋମବାର ଦିନ ପାଳିତ ହୁଏ ଏବଂ ଭାରତରେ ଏହା ମଇ ମାସ 24 ତାରିଖରେ ପାଳନ କରାଯାଏ। ରାଣୀ ଭିକ୍ଟୋରିଆଙ୍କର ଜନ୍ମଦିବସକୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ। ସମସ୍ତ କମନୱେଲ୍ଥ ସଦସ୍ୟ ଦେଶଗୁଡ଼ିକର ସଂସ୍କୃତି ଓ ପରମ୍ପରାକୁ ପାଳନ କରାଯାଏ।

ବାୟୁ ପରିବର୍ତ୍ତନ, ଲିଙ୍ଗଗତ ସମାନତା ଏବଂ ଦାରିଦ୍ର୍ୟ ଦୂରୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଚେତନତା ସୃଷ୍ଟି କରାଯାଇଥାଏ। ବିଶ୍ୱ ସମସ୍ୟାର ସମାଧାନ, ଆର୍ଥିକ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ସହଯୋଗମୂଳକ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥାଏ। ତାହେଲେ ଆସ ପିଲାଏ, ଆମେ ମଧ୍ୟ କମନୱେଲ୍ଥ ଦିବସରୁ ଏକତା, ସହଯୋଗ, ଶାନ୍ତି, ସମାନତାର ଶିକ୍ଷା ଗ୍ରହଣ କରି ଦେଶକୁ ସଦା ସ୍ୱାଧୀନ ଓ ସମୃଦ୍ଧ ରଖିବାର ଶପଥ ନେବା। ଏହି ସୁଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ତୁମ ପାଇଁ ଗୀତଟିରେ କଣ୍ଠ ଦେଇଛନ୍ତି ସୁଲେଖା ଦେ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଗୌରହରି ଗିରି।

0: ପିଲାଏ, ପ୍ରକୃତିର ସବୁଠୁ ସୁନ୍ଦରତମ ଜୀବ ମଧ୍ୟରେ ପକ୍ଷୀ ହେଉଛି ଅନନ୍ୟ। ତାଙ୍କର ମୁକ୍ତ ଆକାଶରେ ଡେଣା ମିଲାଇ ଉଡ଼ିବା, ସୁନ୍ଦର ଆକାର, ବିଭିନ୍ନ ରଙ୍ଗ, ଭିନ୍ନ କଣ୍ଠସ୍ୱର ଆମକୁ ସେମାନଙ୍କ ପ୍ରତି ଆକର୍ଷିତ କରେ। ହେଲେ ଏମିତି ବି ପକ୍ଷୀ ଅଛନ୍ତି ଯେଉଁମାନେ ଉଡ଼ିପାରନ୍ତି ନାହିଁ। ସେମିତି ଏକ ପକ୍ଷୀ ବିଷୟରେ ଆସ ଆଜି ଜାଣିବା, ଯିଏ ରାତିରେ ବୁଲେ, ନାକ ଆଖପାଖରେ ନୁହେଁ ବରଂ ଥଣ୍ଟର ମୂଳ ପରିବର୍ତ୍ତେ ଠିକ୍ ମୁଣ୍ଡରେ ନାକ ଛିଦ୍ର ତାର ରହିଛି, ସେଇଟି ହେଉଛି ନ୍ୟୁଜିଲାଣ୍ଡରେ ଦେଖାଯାଉଥିବା ପକ୍ଷୀ କିୱି। ଏହା ଉପରେ ଅଧିକ ଜାଣିବା ପାଇଁ ଆସ ଶୁଣିବା ଜୀବଜଗତ କ୍ରମରେ ଆଲୋଚନା, ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ କିୱି। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଭାଇ ମହେଶ୍ୱର ବର୍ଗେ।
1: ପିଲାମାନେ, ଆଜି ମୁଁ ତୁମମାନଙ୍କୁ ଉଡ଼ିପାରୁନଥିବା ଏକ ଅନନ୍ୟ ପକ୍ଷୀ ବିଷୟରେ କହୁଛି, ମନ ଦେଇ ଶୁଣ। ସେହି ପକ୍ଷୀଟି ହେଉଛି କିୱି। ଏହି କିୱି ପକ୍ଷୀଟି ହେଉଛି ନ୍ୟୁଜିଲାଣ୍ଡ ଦେଶର ଜାତୀୟ ପକ୍ଷୀ। କିୱି ପକ୍ଷୀମାନଙ୍କ ମଧ୍ୟରେ ବିବର୍ତ୍ତନମୂଳକ ଅନୁକୂଳନର ସବୁଠାରୁ ଉଲ୍ଲେଖନୀୟ ଉଦାହରଣ ମଧ୍ୟରୁ ଗୋଟିଏ, ଯାହା ନ୍ୟୁଜିଲାଣ୍ଡର ପ୍ରାକୃତିକ ପରିବେଶର ବିଚ୍ଛିନ୍ନତା ଏବଂ ଜୈବ ବିବିଧତାକୁ ପ୍ରତିଫଳିତ କରେ। ଅର୍ଥାତ୍ ପ୍ରକୃତିରେ ପରିବର୍ତ୍ତନକୁ ଗ୍ରହଣ କରି ଖାପ ଖୁଆଇ ଏହି ପକ୍ଷୀ ଆଜିର ସମୟରେ ମଧ୍ୟ ଜୀବିତ ଅଛନ୍ତି। ପିଲାମାନେ, ଏଥର ଆସ ଜାଣିବା କିୱି ପକ୍ଷୀର ବଂଶଜ ଏବଂ ପ୍ରଜାତି ବିଷୟରେ। କିୱି ରେଟାଇଡ୍ସ ଗୋଷ୍ଠୀରେ ଥିବା ଏକ ବଡ଼ ଉଡ଼ାଣହୀନ ପକ୍ଷୀଙ୍କ ଏକ ବର୍ଗ, ଯେଉଁଥିରେ ଓଟପକ୍ଷୀ, ଏମୁ, କାସୋୱାରୀ ଏବଂ ବିଲୁପ୍ତ ମୁଆ ମଧ୍ୟ ଅନ୍ତର୍ଭୁକ୍ତ। ତଥାପି କିୱି ଛୋଟ ଏବଂ ଭୂମିରେ ଜୀବନ ସହିତ ଉପସ୍ଥିତ। କିୱିର ପାଞ୍ଚଟି ସ୍ୱୀକୃତିପ୍ରାପ୍ତ ପ୍ରଜାତି ଅଛି। ପ୍ରଥମଟି ହେଲା ଉତ୍ତର ଦ୍ୱୀପ ବ୍ରାଉନ୍ କିୱି ବା ଆପ୍ଟେରିକ୍ସ ମାଣ୍ଟେଲି, ଯାହା ସବୁଠାରୁ ସାଧାରଣ ପ୍ରଜାତି। ଦ୍ୱିତୀୟଟି ହେଲା ଉକାରିଟୋ ମାଟିଆ କିୱି କିମ୍ବା ଆପ୍ଟେରିକ୍ସ ରୋଭି। ଏହା ଦକ୍ଷିଣ ଦ୍ୱୀପର ପଶ୍ଚିମ ଉପକୂଳରେ ଥିବା ଉକାରିଟୋ ଜଙ୍ଗଲରେ ସୀମିତ ଏକ ବିରଳ ପ୍ରଜାତି। ତୃତୀୟଟି ହେଲା ଦକ୍ଷିଣ ମାଟିଆ କିୱି ବା ଟୋକୋଏକା ଆପ୍ଟେରିକ୍ସ ଅଷ୍ଟ୍ରେଲିସ୍। ଏହା ଫ୍ୟୁଡ୍ଲ୍ୟାଣ୍ଡ ଏବଂ ଷ୍ଟିୱାର୍ଟ ଦ୍ୱୀପ ମଧ୍ୟରେ ଦେଖାଯାଆନ୍ତି। ଚତୁର୍ଥଟି ହେଉଛି ଲିଟିଲ୍ ସ୍ପେଡ୍ କିୱି ବା ଆପ୍ଟେରିକ୍ସ ଓୱେନି। ଏହା ସବୁଠାରୁ ଛୋଟ ପ୍ରଜାତି, ଯାହା ଉପକୂଳବର୍ତ୍ତୀ ଦ୍ୱୀପ ଏବଂ ଅଭୟାରଣ୍ୟରେ ଦେଖାଯାଆନ୍ତି। ପଞ୍ଚମଟି ହେଉଛି ଗ୍ରେଟ୍ ସ୍ପେଡ୍ କିୱି ବା ରୋରୋଆ। ଏହା ଦକ୍ଷିଣ ଦ୍ୱୀପର ପର୍ବତମୟ ଅଞ୍ଚଳରେ ବାସ କରୁଥିବା ସର୍ବବୃହତ୍ ପ୍ରଜାତି। ନ୍ୟୁଜିଲାଣ୍ଡରେ ଦେଖାଯାଉଥିବା ଏହି କିୱି ପ୍ରଜାତିରେ ପ୍ରତ୍ୟେକ ନିଜର ସ୍ୱତନ୍ତ୍ର ଆକାର ଆଚରଣରେ ପରିବର୍ତ୍ତନ ଦେଖାନ୍ତି ପରିବେଶ ଅନୁସାରେ। ପିଲାମାନେ, ଏଥର ଆସ ଜାଣିବା କିୱି ପକ୍ଷୀର ଶରୀରର ଗଠନ ଓ ଆକାର ବିଷୟରେ। ପିଲାମାନେ, କିୱିମାନେ ସେମାନଙ୍କର ଛୋଟ ଆକାର ଏବଂ ଅସାଧାରଣ ଆକୃତି ଯୋଗୁଁ ଭିନ୍ନ ଅଟନ୍ତି। ପ୍ରାପ୍ତ ବୟସ୍କ କିୱି ସାଧାରଣତଃ 35-65 ସେଣ୍ଟିମିଟର ଉଚ୍ଚତା ମଧ୍ୟରେ ଥାଆନ୍ତି ଏବଂ ପ୍ରଜାତି ଓ ଲିଙ୍ଗ ଆଧାରରେ 1.3-3.3 କିଲୋଗ୍ରାମ ମଧ୍ୟରେ ଓଜନ ହୁଏ। ସ୍ତ୍ରୀମାନେ ସାଧାରଣତଃ ବଡ଼ ହୋଇଥାନ୍ତି। କିୱି ପକ୍ଷୀର ଡେଣା ସ୍ତନ୍ୟପାୟୀ ପ୍ରାଣୀଙ୍କ ଲୋମ ସଦୃଶ ନରମ, କେଶ ପରି ପଞ୍ଝା। ଏହାର ଥଣ୍ଟ ଲମ୍ବା, ପତଳା ଏବଂ ସାମାନ୍ୟ ବଙ୍କା। ଅଗ୍ରଭାଗରେ ନାସିକା ସହିତ ସଜ୍ଜିତ, ଯାହା ଅସାଧାରଣ ସୁଗନ୍ଧ ଚିହ୍ନଟ କରିବାରେ ସାହାଯ୍ୟ କରେ। ଏହାର ଡେଣା ଅତି ଛୋଟ, ପ୍ରାୟ 2-3 ସେଣ୍ଟିମିଟର ଲମ୍ବା, ପର ଭିତରେ ଲୁଚି ରହିଥାଏ, ତେଣୁ ଏହା ଉଡ଼ିପାରେ ନାହିଁ। ଗୋଡ଼ ଓ ପାଦ ଶକ୍ତିଶାଳୀ, ଯାହା ଦୌଡ଼ିବା ପାଇଁ ସାହାଯ୍ୟ କରେ। ଏହାର ଆଖି ଛୋଟ, ରାତିରେ କାର୍ଯ୍ୟକଳାପ ପାଇଁ ଉପଯୁକ୍ତ। କିୱିର ଏହି ଶାରୀରିକ ଗୁଣଗୁଡ଼ିକ ତାକୁ ଜଙ୍ଗଲଭୂମିରେ ପ୍ରଭାବଶାଳୀ ଭାବରେ ଖାଦ୍ୟ ଖୋଜିବାକୁ ଏବଂ ଗୁପ୍ତ ଏବଂ ଛଦ୍ମବେଶ ମାଧ୍ୟମରେ ଶିକାରକୁ ଏଡ଼ାଇବାକୁ ଅନୁମତି ଦିଏ। ମୁଣ୍ଡରେ ଓ ଥଣ୍ଟ ଅଗ୍ରଭାଗରେ

ନାକ ଛିଦ୍ର ଥାଏ ଯାହା ମାଟି ତଳେ ଥିବା ପୋକ ଜୋକ ଖୋଜିବାରେ ତାକୁ ସାହାଯ୍ୟ କରେ। ପିଲାମାନେ କିବିମାନେ ନ୍ୟୁଜିଲାଣ୍ଡରେ ଜଙ୍ଗଲ ସବ୍ ଆଲପାଇନ୍ ଏବଂ ସ୍କ୍ରବ୍ଲ୍ୟାଣ୍ଡ ପରିବେଶରେ ବାସ କରନ୍ତି। ସେମାନେ ଘନ ଉଦ୍ଭିଦ ଏବଂ ଅମେରୁଦଣ୍ଡୀ ପ୍ରାଣୀରେ ପରିପୂର୍ଣ୍ଣ ଆଦ୍ର ମାଟି ଥିବା ଅଞ୍ଚଳକୁ ପସନ୍ଦ କରନ୍ତି ବାସ କରିବା ପାଇଁ। ମାନବ କାର୍ଯ୍ୟକଳାପ ତଥା ଶିକାରୀମାନଙ୍କ ଶିକାର ପାଇଁ ସମୟକ୍ରମେ କିବି ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତେଣୁକରି ଏହାର ସଂରକ୍ଷଣ ପାଇଁ ସଂରକ୍ଷିତ କ୍ଷେତ୍ର ଏବଂ ଶିକାରୀ ମୁକ୍ତ ଅଭୟାରଣ୍ୟ ନ୍ୟୁଜିଲାଣ୍ଡର ସରକାର ପ୍ରତିଷ୍ଠା କରିଛନ୍ତି। ସେଥିମଧ୍ୟରୁ ଜିଲାଣ୍ଡିଆ, କେପିଟି ଦ୍ୱୀପ ଏବଂ ଉକାରିଟୋ ଜଙ୍ଗଲ ଅନ୍ୟତମ। କିବିମାନେ ମୁଖ୍ୟତଃ ନିଶାଚର ଏବଂ ଏକାଗ୍ରୀ ଚଳପ୍ରଚଳ କରନ୍ତି, ଯଦିଓ ସେମାନେ ଏକକ ଯୋଡ଼ି ଗଠନ କରନ୍ତି ଯାହା ପ୍ରଜନନ ପାଇଁ ଆବଶ୍ୟକ। ସେମାନେ କ୍ଷେତ୍ରୀୟ ଡାକ ଏବଂ ସୁଗନ୍ଧ ଗ୍ରନ୍ଥି ସାହାଯ୍ୟରେ ସୀମା ଚିହ୍ନଟ କରନ୍ତି। ଜାଣିଛ ପିଲାଏ କିବିମାନେ କ'ଣ ଖାଆନ୍ତି? ସେମାନେ ମୁଖ୍ୟତଃ ଅମେରୁଦଣ୍ଡୀ ପ୍ରାଣୀ ଯେପରି କେଞ୍ଚୁଆ, ବିଟଲ୍ସ, ଲାର୍ଭା ଓ ମାଇକଡ଼ା ଖାଆନ୍ତି। ଏହାଛଡ଼ା ଫଳ, ବିହନ ଏବଂ ଛୋଟ ଉଭୟଚର ପ୍ରାଣୀଙ୍କୁ ମଧ୍ୟ ଖାଆନ୍ତି। କିବିର ଲମ୍ବା ଚୁଟି ଓ ସମ୍ବେଦନଶୀଳ ନାକ ଏହାକୁ ଗନ୍ଧ ବାରିବାରେ ଓ ସ୍ପର୍ଶ ଦ୍ୱାରା ମାଟି ଓ ପତ୍ରର ଅଳିଆ ତଳେ ଥିବା ଶିକାରକୁ ଚିହ୍ନଟ କରିବାରେ ସକ୍ଷମ କରିଥାଏ। କିବିମାନେ ବିଭିନ୍ନ ପ୍ରକାରର ଡାକ ମାଧ୍ୟମରେ ଯୋଗାଯୋଗ କରନ୍ତି। ପୁରୁଷମାନେ ଉଚ୍ଚ ସ୍ୱର କରନ୍ତି, ସେହି ସମୟରେ ମହିଳାମାନେ କମ୍ ସ୍ୱର କରନ୍ତି। ଏହି ଡାକ ଯୋଡ଼ି ବନ୍ଧନ ବଜାୟ ରଖିବା ପାଇଁ ଏବଂ ଅଞ୍ଚଳକୁ ରକ୍ଷା କରିବାରେ ଏକ ଅତ୍ୟାବଶ୍ୟକ ଭୂମିକା ଗ୍ରହଣ କରନ୍ତି। ଏଥର ଆସ ଜାଣିବା ଏହାର ପ୍ରଜନନ ଓ ଜୀବନକାଳ ବିଷୟରେ। କିବିର ପ୍ରଜନନ ଆଚରଣ ଏହାର ବଡ଼ ଡିମ୍ବ, ଶରୀର ଆକାର ଅନୁପାତ ପାଇଁ ଉଲ୍ଲେଖନୀୟ, ଯାହା ସମସ୍ତ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ବଡ଼। ଏକ କିବି ଅଣ୍ଡା ମାଈ ଶରୀରର 20% ପର୍ଯ୍ୟନ୍ତ ଓଜନର ହୋଇପାରେ। ଅଣ୍ଡା ଦେବା ପରେ ପୁରୁଷ କିବି ପ୍ରାୟ 70-85 ଦିନ ପର୍ଯ୍ୟନ୍ତ ଅଣ୍ଡାକୁ ଫୁଙ୍କିଥାଏ। ଛୁଆମାନେ ସମ୍ପୂର୍ଣ୍ଣ ପକ୍ଷୀଯୁକ୍ତ ଏବଂ ସ୍ୱାବଲମ୍ବ ହୋଇ ବାହାରନ୍ତି। କୌଣସି ମାତାପିତାଙ୍କ ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ଯାହା ପକ୍ଷୀମାନଙ୍କ ମଧ୍ୟରେ ଏକ ବିରଳ ଗୁଣ ଅଟେ। କିଶୋରମାନେ ସ୍ୱାଧୀନ ହେବା ପୂର୍ବରୁ କିଛି ମାସ ପର୍ଯ୍ୟନ୍ତ ସେମାନଙ୍କ ମାତାପିତାଙ୍କ ଅଞ୍ଚଳରେ ରହିଥାନ୍ତି। କିବି ପକ୍ଷୀଙ୍କ ଜୀବନକାଳ 25-50 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି। ଜଙ୍ଗଲମୟ ଏବଂ ମାନବ ବିକାଶ ପାଇଁ ସହରୀକରଣ, ଶିଳ୍ପକରଣ, ଶିକାରୀ ଯେପରିକି ଷ୍ଟ୍ରୁଟ୍ସ, କୁକୁର, ଫେରେଟ୍ସ ଏବଂ ବିଲେଙ୍କଠୁ ବିପଦ ରହିଛି କିବିମାନଙ୍କୁ। ଅସୁରକ୍ଷିତ ଦୁର୍ବଳ ଅଞ୍ଚଳରେ ଅଣ୍ଡା ଓ ଛୁଆମାନଙ୍କ ବଞ୍ଚିବା 10%ରୁ କମ୍। ନ୍ୟୁଜିଲାଣ୍ଡ ସଂରକ୍ଷଣ ବିଭାଗ, ଡିପାର୍ଟମେଣ୍ଟ ଅଫ୍ କନଜରଭେସନ୍ ଏବଂ କିବି ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ଦ୍ୱାରା ପରିଚାଳିତ ସଂରକ୍ଷଣ ପଦକ୍ଷେପଗୁଡ଼ିକ ଭଲ କାମ କରୁଛନ୍ତି। ଏହାଦ୍ୱାରା ଶିକାରୀ ନିୟନ୍ତ୍ରଣ କରାଯାଇଛି, କିବି ଜନସଂଖ୍ୟାରେ ମଧ୍ୟ ଉନ୍ନତି ହୋଇଛି। ଏହି ଚେଷ୍ଟା ସତ୍ତ୍ୱେ ପିଲାଏ ICUCN ବା ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ଅନେକ କିବି ପ୍ରଜାତିକୁ ଦୁର୍ବଳ କିମ୍ବା ବିପଦଗ୍ରସ୍ତ ଭାବରେ ତାଲିକାଭୁକ୍ତ କରିଛି, ଯେଉଁମାନଙ୍କୁ ସୁରକ୍ଷାରେ ନିରନ୍ତର ଆବଶ୍ୟକତା ରହିଛି। ନ୍ୟୁଜିଲାଣ୍ଡ ସମାଜରେ କିବି ଗଭୀର ସାଂସ୍କୃତିକ ଗୁରୁତ୍ୱ ବହନ କରେ। ଏଠାକାର ମାଉରୀ ଆଦିବାସୀଙ୍କ ପାଇଁ ଏହା ଟାଉଙ୍ଗା ବା ଏକ ମୂଲ୍ୟବାନ ସଭା। କିବଦନ୍ତୀ ଓ ପାରମ୍ପରିକ କଳାରେ ଏହାର ପ୍ରାଧାନ୍ୟ ରହିଛି। କିବିର ରାତିଚର, ପ୍ରକୃତି ଏବଂ ଗୁପ୍ତ ଦୃଶ୍ୟ ନମ୍ରତା, ସମ୍ବେଦନଶୀଳତା ଓ ଭୂମି ସହିତ ସଂଯୋଗର ପ୍ରତୀକ। ଆଧୁନିକ ପରିପ୍ରେକ୍ଷୀରେ କିବି ନ୍ୟୁଜିଲାଣ୍ଡ ପରିଚୟର ଏକ ଜାତୀୟ ପ୍ରତୀକ ପାଲଟିଛି। ନ୍ୟୁଜିଲାଣ୍ଡବାସୀଙ୍କୁ ସ୍ନେହରେ କିବିଚ୍ କୁହାଯାଏ ଏବଂ ଏହି ପକ୍ଷୀ ସାମରିକ ଚିହ୍ନ, ମୁଦ୍ରା ଓ କ୍ରୀଡ଼ା ପ୍ରତୀକରେ ଦେଖାଯାଏ। କିବି ଶବ୍ଦଟି ଜାତୀୟ ଗର୍ବ ଏବଂ ଏକତାକୁ ପ୍ରତିପାଦିତ କରେ। ଜୈବିକ ପ୍ରଜାତି ବାହାରେ ବିସ୍ତାର କରି ଏହି ଦେଶର ସ୍ୱତନ୍ତ୍ର ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ପ୍ରତୀକ। କିବିର ବିକାଶମୂଳକ ବଂଶ ପକ୍ଷୀ ବିବର୍ତ୍ତନ ବିଷୟରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରେ। ଜେନେଟିକ୍ ଅଧ୍ୟୟନରୁ ଜଣାପଡ଼ିଛି ଯେ କିବିମାନେ ନ୍ୟୁଜିଲାଣ୍ଡର ବିଲୁପ୍ତ ମୋଆ ସହିତ ପରୋକ୍ଷ ଭାବରେ ଏବଂ ମାଡାଗାସ୍କରର ହାତୀ ପକ୍ଷୀ ସହିତ ପ୍ରତ୍ୟକ୍ଷ ଭାବରେ ସମ୍ପର୍କିତ। କିବିର କେଶ ପରି ପର ଗନ୍ଧର ତୀବ୍ର ଅନୁଭବ ଏବଂ ରାତିଚର ଅଭ୍ୟାସ ପରିବେଶରେ ପରିବର୍ତ୍ତନ ସହିତ ଖାପ ଖୁଆଇ ଚଳିବାର ଲକ୍ଷଣକୁ ଦର୍ଶାଏ। ନିମ୍ନ ଶରୀର ତାପମାତ୍ରା, ବଣ୍ଡ ଅଣ୍ଡା ସହିତ ଏହାର ଶରୀର ବିଜ୍ଞାନ ବିବର୍ତ୍ତନ ପାଇଁ ଅନୁକୂଳ ଏବଂ ପ୍ରଜନନ ଜୀବବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ମଧ୍ୟ ପ୍ରେରିତ କରେ। ଆଧୁନିକ ଗବେଷଣା ଏବଂ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା ଟ୍ରାକିଂ, ଜେନେଟିକ୍ ବିଶ୍ଳେଷଣ ଏବଂ ବାସସ୍ଥାନ ନିରୀକ୍ଷଣରେ ପ୍ରଯୁକ୍ତିବିଦ୍ୟା ଉନ୍ନତି କିବି ସଂରକ୍ଷଣକୁ ବିପ୍ଳବୀ କରିଛି। ରେଡିଓ ଟ୍ରାନ୍ସମିଟର ଏବଂ GPS ଟ୍ରାକିଂ ବୈଜ୍ଞାନିକମାନଙ୍କୁ ଗତିବିଧି, ପ୍ରଜନନ ପଦ୍ଧତି ଏବଂ ବଞ୍ଚିବା ହାର ଅଧ୍ୟୟନ କରିବାକୁ ଅନୁମତି ଦିଏ। DNA ପ୍ରୋଫାଇଲିଂ ଜନସଂଖ୍ୟା ବିବିଧତାକୁ ବୁଝିବା ଏବଂ ପ୍ରଜନନ ରଣନୀତିକୁ ଉନ୍ନତ କରିବାରେ ସହାୟତା କରେ। ସାର୍ବଜନୀନ ଶିକ୍ଷା

0: କାର୍ଯ୍ୟକ୍ରମ, ପରିବେଶ ପର୍ଯ୍ୟଟନ ପଦକ୍ଷେପ ଏବଂ ସ୍ୱେଚ୍ଛାସେବୀ ନେଟୱର୍କଗୁଡ଼ିକ କିବି ପ୍ରଜାତି ପାଇଁ ଜାତୀୟ ପରିଚାଳନା ଭାବନାକୁ ପ୍ରୋତ୍ସାହିତ କରି ସଂରକ୍ଷଣ ପ୍ରୟାସକୁ ଆହୁରି ସୁଦୃଢ଼ କରିଛି। ମୋଟାମୋଟି କହିବାକୁ ଗଲେ ପିଲାମାନେ, କିବି କେବଳ ଏକ ପକ୍ଷୀ ନୁହେଁ, ବରଂ ଏହା ନ୍ୟୁଜିଲାଣ୍ଡର ସଂସ୍କୃତି ତଥା ସ୍ୱଦେଶୀ ପରିବେଶର ଏକ ପ୍ରକୃତ ପ୍ରତୀକ।
1: ଶୁଣିଲ ତ ପିଲାଏ ଜୀବଜଗତ କ୍ରମରେ ଆଲୋଚନା, ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ କିୱି ତୁମ ପାଇଁ ଆଲୋଚନା କଲେ ବଡ଼ ଭାଇ ମହେଶ୍ୱର ବର୍ଗୀ। ଏହି ଆଲୋଚନାରୁ ଆମର ଆଶା ତୁମେମାନେ କିୱି ପକ୍ଷୀ ବିଷୟରେ ଅନେକ କିଛି ସୂଚନା ପାଇଥିବ। ଏଥର କାର୍ଯ୍ୟକ୍ରମର ଶେଷରେ ଶୁଣିବା ଗୀତଟିଏ। ଗୀତଟିରେ କଣ୍ଠଦାନ କରିଛନ୍ତି ବଡ଼ ଭାଇ ଆଶିଷ କୁମାର ପାତ୍ର। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଅପା ଜ୍ୟୋତ୍ସ୍ନା ରାଉତରାୟ।

0: ସୁଗମ ସଙ୍ଗୀତରେ ଅମୂଲ୍ୟ ପ୍ରସାଦ ମଲ୍ଲିକଙ୍କ କଣ୍ଠରେ ଶୁଣୁଥିଲେ ଭକ୍ତି ଗୀତ। ଗୀତ ରଚନା ଭାସ୍କର ଚନ୍ଦ୍ର ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 9ଟାରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 12:30ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ 5:00ରେ ଶୁଣିବେ ସମ୍ବଲପୁରୀ ଗୀତ। ଦିନ 20:20ରେ ଘର ସଂସାର କାର୍ଯ୍ୟକ୍ରମର ପ୍ରଗତିରେ ସମାଜସେବୀ ସୌଗତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର ଶୁଣିବେ। ଦିନ 2:45ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 3ଟାରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଦିନ 3:30ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02ରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02ରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ଆମର କାର୍ଯ୍ୟକ୍ରମ ସନ୍ଧ୍ୟା ଜ୍ୟୋତିରେ ଗୀତିକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ସହ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା 6:10ରେ ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ ପେତେନ, ରଚନା ଶିରିଶ ଚନ୍ଦ୍ର ପୂଜାରୀ, ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: भारत के प्रधानमंत्री ने भारत में जिस सौर क्रांति का आगाज किया था उसका असर अब दिखने लगा है। भारत में एक एक करके 30 लाख से अधिक परिवारों की छत पर सोलर पैनल लग चुके हैं। आप भी इस ऊर्जा क्रांति का हिस्सा बने। पीएम सूर्य घर मुफ्त बिजली योजना, जुड़ने के लिए रजिस्टर करें pmsuryaghar.gov.in। हर घर सूर्य घर।
3: नमस्कार, आकाशवाणी से समाचार प्रभात के साथ मैं लवलीन निगम। विदेश मंत्री डॉ सुब्रमण्यम जयशंकर आज नई दिल्ली में अमेरिका के विदेश मंत्री मार्को रूबियो के साथ द्विपक्षीय वार्ता करेंगे। पश्चिम बंगाल में आयुष्मान भारत योजना जुलाई से लागू होगी। स्वास्थ्य साथी योजना के लाभार्थी भी इसमें शामिल होंगे। महाराष्ट्र विशेष जांच दल ने नाशिक टीसीएस दुष्कर्म और धर्मांतरण मामले में 4 आरोपियों के खिलाफ आरोप पत्र दाखिल किया। अमेरिका के राष्ट्रपति डोनाल्ड ट्रंप ने कहा ईरान के साथ समझौते पर काफी हद तक सहमति बनी, होर्मुज जलडमरू मध्य को फिर से खोलना भी शामिल। मौसम विभाग ने दिल्ली सहित उत्तरी, मध्य और पूर्वी भारत में आज भीषण लू की आशंका व्यक्त की। और गुरविंदर सिंह ने रांची में फेडरेशन कप एथलेटिक्स में राष्ट्रीय रिकॉर्ड के साथ

0: ଝୁଲ ଝୁଲଣ ଆଏ ଝୁଲଣ ଆଏ କୁଆଡ଼େ ଗଲ ମ? ଆରେ ଶୁଣ,
1: ଥାଉ ତମର ସେ ମିଛ ସୁହାଗ ଡାକ।
0: ଆରେ ତମକୁ ପୁରା କହିକି ଯାଇଥିଲି, ଅଫିସରୁ ଫେରିଲା ବେଳେ ଗରମା ଗରମ ପକୁଡ଼ି ଆଉ ଚା କରିଥିବ, କରିଛ ନା?
1: ତମ ପାଇଁ ପକୁଡ଼ି ନା ଆଉ କିଛି କରିଥାନ୍ତି?
0: କଣ ମୁଡ଼ ଆଜି ଭଲ ନଥିଲା ପରି ଜଣା ପଡୁଛି।
1: ହବନି, ତମ ପୁରୁଷ ଜାତିଟା ପରା ସେଇୟା ନରମାୟା ନାରାୟଣଙ୍କ ଗୋଚର।
0: ଆରେ ଆରେ ଆରେ ଆରେ ଆରେ ଆରେ, ଏ ପକୁଡ଼ି ଆଉ ଚା ଭିତରକୁ ନରମାୟା କୋଉଠି କେତେବେଳେ ପଳେଇ ଆସିଲା?
1: କୋଉଠି କେତେବେଳେ ମାନେ?
0: ଆରେ ସେ କଥା ଛାଡ଼, ପ୍ରବଳ ଭୋକ, ତମେ ପକୁଡ଼ି ନଦେଲ ନାହିଁ ଆଉ ଯାହା ଟିକେ ଖାଇବାକୁ ଦେଲ। ସିଧା ସିଧା ତ କହିବ, ମନେ ପଡ଼ିଲାନି କି ଘରେ ବେସନ ଫେସନ ନଥିଲା ତେଣୁ ପକୁଡ଼ି ହେଇପାରିଲାନି, ଏଣୁ ତେଣୁ କଥା କହିକି ଲାଭ କଣ କହିଲ? ତମେ ନରଙ୍କ ବିରୁଦ୍ଧରେ ଯେମିତି କହୁଛ ସେମିତି ନାରୀଙ୍କ ବିରୁଦ୍ଧରେ ମଧ୍ୟ ଅନେକ କଥା ଅଛି।
1: କଣ ଅଛି କହିଲ, ଶୁଣେ।
0: ନାରୀ ମନର ରହସ୍ୟ ବିଶ୍ୱର।

0: ରହସ୍ୟଠାରୁ ଅଧିକ ରହସ୍ୟମୟ ଆଉ ଅଧିକ ଭୟଙ୍କର। କିନ୍ତୁ ଆମର କଥା ଅଛି ନର ଦେହେ ନାରାୟଣ।
1: ଓହୋ,
0: କୋଉଠି ନା କୋଉଠି କହିଲ ନାରୀ ଦେହେ ନାରାୟଣ ଅଛି? ହଉ ହଉ, ଛାଡ ଛାଡ ଛାଡ, ଏ ଚର୍ଚ୍ଚା ଥାଉ, ଆଗ କଣ ଦିଟା ଖାଇବାକୁ ଦେଲ?
1: ନିଅ, ଚୁଡା ଉପମା ଥୋଇଛି, ଖାଅ।
0: ଆଉ ପକୋଡ଼ି?
1: ପକୋଡ଼ି ନା ଆଉ କିଛି?
0: ଆଉ କିଛି ଯଦି ପାରୁଛ ଭଲ, ଅତି ଉତ୍ତମ।
1: ରଖମ ତମର ସେ ଛପରିଆ କଥା, ତମ କଥା ଭାବିଲା ବେଳକୁ ମୋ ଦେହ ଜଳି ଯାଉଛି, ବୁଝିଲ?
0: ମୁଁ ତାହେଲେ ତମ ଦେହରେ ପାଣି ପକେଇବି ନା ଦମକଳ ବାଲାକୁ ଡାକିବି?
1: ମତେ ଆଉ ରଗାଓ ନା, କହୁଛି କିଛି ଭଲ ହବନି।
0: ସତ କହିଲ? ତମର କଣ ହେଇଛି? ନା ନା, କଣ ହେଇଛି ତମର?
1: ମୋର କାହିଁକି କଣ ହବ?
0: ଆଉ କିଛି ହେଇନି, ଏମିତି ନାଗ ସାପ ଭଳି ଲାଙ୍ଗୁଡ଼ରେ ଠିଆ ହେଇକିରି ଫଁ ଫଉଛ?
1: ହେବିନି, ତମର କୀର୍ତ୍ତି ଦେଖିଲି ତ।
0: ମୋ କୀର୍ତ୍ତି? ବିଶୁ ମହାରଣା ଆଉ ତା ପୁଅ ଧର୍ମପଦ ତ କୀର୍ତ୍ତି ସ୍ୱରୂପ କୋଣାର୍କ ମନ୍ଦିର କରିଯାଇଛନ୍ତି, ଶାହାଜାହାନଙ୍କ କୀର୍ତ୍ତି ତ ତାଜମହଲ, ମୋ କୀର୍ତ୍ତି ପୁଣି କଣ? ଆରେ ଆଜି ଯାଏ ତ ଘର ଦି ବଖରା କରିପାରୁନି କି 8 ବର୍ଷ ପୃଷ୍ଠାର ବହି ଖଣ୍ଡେ ବି ଲେଖିପାରୁନି, ମୋର ପୁଣି କୀର୍ତ୍ତି କଣ?
1: ଘରେ ସିନା ଲେଖିପାରୁନ, ହେଲେ ବାହାରେ କୋଉଠି ଲେଖୁଥିବ? ନହେଲେ
0: ନହେଲେ ପୁଣି କଣ? ଆରେ ଆରେ ଆରେ, ଅଟକି ଗଲ କାହିଁକି?
1: ଆଜି ତମ କୀର୍ତ୍ତି ମୁଁ ଉଦ୍ଧାର କରିଛି, ବୁଝିଲ?
0: ମୋ କୀର୍ତ୍ତି ଉଦ୍ଧାର କରିଛ କୋଉଠୁ? ଆରେ ହାଇସ୍କୁଲ କଲେଜରେ ଯୋଉ କପ୍ ପାଇଥିଲି ସେଇ କଥା କହୁନ ତ?
1: ସେମିତି ହେଇଥିଲେ ତ ଖୁସିରେ ମୋ ଛାତି ଫୁଲି ଉଠିଥାନ୍ତା, ହେଲେ ତମ ଗୁଣ ଜାଣିଲା ପରେ ଲାଜରେ ମୋ ମୁହଁ କଳା ପଡିଯାଇଛି।
0: ଦେଖେ ଦେଖେ ଦେଖେ ଦେଖେ, ଟିକେ ଭଲ କରି ଦେଖେ ତ, ନା ସ୍ନୋ ପାଉଡର ଲଗେଇଲା ଭଳି ବେଶ ତୋଫା ଚକଚକ ଦିଶୁଛି, ଆଉ କଳା ପଡ଼ିଲା କେତେବେଳେ? ହଉ ଆରେ ଟିକେ ଟିକେ କହିଲ କଣ ହେଇଛି ତମର?
1: ମୋର କିଛି ହେଇନି କି ହବନି?
0: ନ ହେଇପାରେ ମାନୁଛି, ହେଲେ ହେଇନି କେମିତି କହୁଛ? ହେ ତମର ଇଏ ଦିଦିଟା ଛୁଆ ହେଇଛି କହୁନ।
1: ଏ ସଫା ସଫା କହିଦଉଛି, ସେ ଚୁଗୁଲିଆ କଥା ମତେ ବିଲକୁଲ ଶୁଣିବାକୁ ଭଲ ଲାଗୁନି।
0: ହଉ ତମେ ଶୁଣା, ଆରେ ଜୀବନ ସାରା ତ ଶୁଣି ଶୁଣି ଆସିଛି, ଆଜି ମଧ୍ୟ ଯାହା ପାରୁଛ ଶୁଣା।
1: ସାତ ତଳ ପଙ୍କ ଭିତରେ ସିନ୍ଧୁକ, ସିନ୍ଧୁକ ଭିତରେ ଫରୁଆ।
0: ଆରେ ଖାଲି ଫରୁଆ ନୁହେଁ, ସୁନା ଫରୁଆ, ସୁନା ଫରୁଆ, ତା ଭିତରେ ପୁଣି କଳା ମଚ ମଚ ଭଅଁର, ତାପରକୁ କଣ କହ କହ?
1: ତାପରେ ନିଆଁ ଚୁଲି।
0: ଗପଟା ଏମିତି ଥିଲା କାହିଁ? ନାଇଁ ତ, ମୋର ତ କାହିଁ ସେମିତି ମନେ ପଡୁନି, ଟିକେ ଭାବିକି କହୁନ।
1: ସେ ଭଅଁର ଯେମିତି ଥିଲା, ତମ ପ୍ରେମିକାର ଚିଠି ତାକ ମୁଁ ସେମିତି ପାଇଛି।
0: ପ୍ରେମିକାର ଚିଠି ମାନେ ପ୍ରମିଳାର ଚିଠି? ଆରେ ତା ରାଣ ଖାଇ ତ ସେ 2-3 ଚିଠି କାଗଜ ଡଙ୍ଗା କରି ନଈରେ ଭସେଇ ଦେଇଥିଲି, ଆରେ ତମ ପାଖକୁ କେମିତି ଆସିଲା? ନଈକୂଳରୁ ପାଇକି ରଖିଥିଲ ନା କଣ?
1: ତା ମାନେ ପ୍ରମିଳା ବୋଲି ତମର ଆଉ ଗୋଟେ ପ୍ରେମିକା ଥିଲା?
0: ଆଉ ଗୋଟେ ମାନେ?
1: ମାନେ ଆଉ କଣ, ତମ ପ୍ରେମିକା ପ୍ରୀତିନନ୍ଦା ମ, ସେ ତମର କେତେ ନମ୍ବର ପ୍ରେମିକା କହିଲ?
0: ପ୍ରୀତିନନ୍ଦା? ସେ ପୁଣି କିଏ?
1: ହଁ, ନ ଜାଣିବାର କେତେ ବାହାନା ଆଇଲେ କରିବ ନା, ଆଉ ଚିଠି ଭିତରେ ଲିପଷ୍ଟିକ୍ ଦାଗ କଥା କହିଲେ ବେଶ ମନେ ପଡ଼ିଯିବ ନା, ଆଉ କିଛି ଆଗକୁ କହିବି?
0: ନା କିଛି ତ ଜାଣିପାରୁନି, ଆଉ 2-4 ଟିକେ କ୍ଲୁ ଦେଲ।
1: ସେ ଭଅଁର ରହିଲା ଭଳି ତମ ପ୍ରୀତିନନ୍ଦାର ଚିଠି ଥାକ ଖବରକାଗଜ ଗୁଡ଼ା ହେଇ ଜରି ଭିତରେ, ଜରିଟା ଆଉ ଗୋଟେ ପ୍ଲାଷ୍ଟିକ ଖୋଳ ଭିତରେ, ଆଉ ଖୋଳଟା ଆମର ସେ ପୁରୁଣା ଟ୍ରଙ୍କ ଭିତରେ। ଏଥର ଜାଣିଲ ତ?
0: ଏଇ କଥା ତାହେଲେ? ହେଲେ ତମେ ସେ ଗମ୍ଭୀରା ଭିତରେ କାହିଁକି ପଶୁଥିଲ କହିଲ? ଅଯଥା ମୁଣ୍ଡ ଖରାପ।
1: ସାର ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି, ଆଉ ସାଗର ଜାତକ ଖୋଜୁ ଖୋଜୁ ଏଇଟା ପାଇଲି ନା ଆଉ।
0: ଆରେ ମହାଦେବଙ୍କୁ ପୂଜା କର, ଆପତ୍ତି ନାହିଁ, ହେଲେ ସେ ଖୋଳର ସମ୍ପତ୍ତିରେ ହାତ ମାରନି
1: କାହିଁକି? ତମ ପ୍ରେମିକାର ବୋଲି ତମକୁ କଷ୍ଟ ଲାଗୁଛି?
0: ଆରେ ମତେ କାହିଁ କଷ୍ଟ ଲାଗିବ?
1: ହଁ, ତମକୁ କାହିଁକି କଷ୍ଟ ଲାଗିବ? ପ୍ରମିଳା, ପ୍ରୀତିନନ୍ଦା, ଏମିତି କେତେ ପ୍ରେମିକା ତମର ଥିଲେ, ଆଉ ଏବେ ନୂଆ ନୂଆ କେତେ ହେଇଯିବେଣି ନା।
0: ଆରେ ସେ ବେପାରକୁ କଣ ଆଉ ବଡ ବୟସ ଅଛି?
1: ତମେ ପରା କହୁଥିଲ ମରଦ ପୁଅର ବୟସ ଗୋଟେ କଣ, ମଶାଣିକି ଗଲା ପର୍ଯ୍ୟନ୍ତ ମରଦଟା ମରଦ ନା।
0: ଆରେ କେତେବେଳେ କଣ କହିଥିଲି ନା, ହେଲେ ଏବେ ସେ ହାତୀ ସାଙ୍ଗରେ ଛେଳିଟେ ବାନ୍ଧି କାହିଁକି ହଳ କରୁଛ କହିଲ?
1: ପ୍ରୀତିନନ୍ଦା କୁ ତାହେଲେ ତମେ ଜାଣିନ?
0: କହିଲି ପରା ପ୍ରୀତିନନ୍ଦା ହେଲା ଅନ୍ୟର ସମ୍ପତ୍ତି, ତା ଉପରେ ମୋର କିଛି ଅଧିକାର ନଥିଲା।
1: ତାହେଲେ ତମ ନାଁ ଲେଖା ହେଇ ଏ ଚିଠି ଗୁଡାକ ଆସିଲା କାହିଁକି?
0: ଆସିଲା କାହିଁକି ମାନେ? ଓହୋ, ତମକୁ କଣ ଯେ କହିବି। ହେଇ ଶୁଣ, ତମ ନାଁ ହେଲା ଝୁଲଣ, ଆଉ ଆମ ବଡ ବାବୁଙ୍କ ସ୍ତ୍ରୀ ତା ନାଁ ବି ଝୁଲଣ।
1: ଆଚ୍ଛା,
0: ତା ମାନେ ତମେ ମୋ ସ୍ତ୍ରୀ ନା ସେ ବଡ ବାବୁ ଭୂଷଣ ବାବୁଙ୍କ ସ୍ତ୍ରୀ? ହେ କହୁନ, ଚୁପ ରହିଲ କାହିଁକି? ଆରେ ରେ, ସେ ହେଲା ମୋ ମୈତ୍ରର ପ୍ରେମିକା ପ୍ରୀତିନନ୍ଦା, ବୁଝିଲ ବିଚାରି।
1: କଣ ଏକା ନାଁରେ ଏକା ଅଫିସରେ? ସେ ଚିଠି ତମ ପାଖକୁ ଆସିଲା କେମିତି?
0: ହଁ, ଆରେ ସେଇଟା ହେଲା ଗୋଟେ ସଂଯୋଗ।
1: ମୋ ମନ ବୁଝୁନି ବା, ତମର ପ୍ରେମିକା ଥିଲା ମାନେ ସେ ପ୍ରକୃତି ଏବେ ନଥିବ ବୋଲି କିଏ କହିବ? କଥାରେ ପରା ଅଛି, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୋଟେ।
0: ତାମାନେ ତମେ କଣ କହିବାକୁ ଚାହୁଁଛ? ଧର ତମ ପାଖକୁ କିଏ ଚିଠି ଦେଲା କି ଫୋନ କରିଦେଲା, ତାହେଲେ ତମେ ତା ପ୍ରେମିକା ହେଇଗଲ?
1: ଏଇ ମୋର ସାତ ଦୋଷ ଧରିବନି ବୋଲି ତ ବାହାବେଦୀରେ ଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଛ।
0: ଓହୋ, ଭଲ କଥା କହୁଛ। ତାମାନେ ହେ, ପୁଅମାନେ ଗୋଟେ ଦୋଷ କଲେ କ୍ଷମା ନାହିଁ, ଆଉ ଝିଅମାନେ ସାତ ଦୋଷ କଲେ କ୍ଷମା ପାଇବା ହକଦାର? ଭଲ ନ୍ୟାୟ ଏଇଟା। ଆଉ ହେଇଟି, ତମ ମନରେ ତାହେଲେ ମୋ ପ୍ରତି ସନ୍ଦେହ ହେଲାଣି। ମାନେ କଥାଟା ତମେ ଠିକ ଜାଣିବା ଉଚିତ, ନହେଲେ ଭବିଷ୍ୟତରେ ଅସୁବିଧା ହବ, ବୁଝିଲ? ଶୁଣ, ଆଉ ଶୁଣୁନ,
1: କୁହ।
0: କଲେଜରେ ପଢିଲା ବେଳେ ମୋ ସହପାଠିନୀ ପ୍ରମିଳା ମତେ ଦି ତିନିଟା ଚିଠି ଲେଖିଥିଲା, ତାପରେ ତାର ବାହାଘର ହେଇଗଲା, ତାର ଏକ ତରଫା ପ୍ରେମ ବି ସମାଧିସ୍ଥ ହେଇଗଲା। ତା କଥା ରଖିକି ମୁଁ ସିଏ ଚିଠିକୁ ମୁଁ ନଈରେ ନେଇକି ଭସେଇଦେଲି, କାମ ଶେଷ। ହେଲେ ମୋ ମୈତ୍ର ସେ ଫଗୁଣ ମହାନ୍ତିର ପ୍ରେମିକା ପ୍ରୀତିନନ୍ଦା। ତମେ ଚିଠିରେ ପଢିଥିବ ସେ ମୋ ମୈତ୍ର ଫଗୁଣର ଭଉଣୀର ସାଙ୍ଗ, ହେଲେ ମୋର ତ କେହି ଭଉଣୀ ନାହାନ୍ତି, ଏକଥା ତମେ ଭଲ କି ଜାଣିଛ, ହଁ କି ନାହିଁ?
1: ହେଲେ ଚିଠି ତକ ତମେ କାହିଁକି ସାଇତିକି ରଖିଛ?
0: ଆରେ ସେ କଥା ମଧ୍ୟ କହୁଛି, ପ୍ରୀତିନନ୍ଦା ଭଲ ପାଇଲା ମୋ ମୈତ୍ରକୁ, ଆଉ ବାହା ହେଇଗଲା ଆଉ ଜଣକୁ ଧନ ଲୋଭରେ। ସେଇଥିପାଇଁ ବାଧ୍ୟ ହେଇକି ମୈତ୍ର ଅନ୍ୟତ୍ର ବାହାହେଲା। ହେଲେ ତାର ପ୍ରଥମ ପ୍ରେମର ସନ୍ତକ ନଷ୍ଟ କରିବାକୁ ଚାହିଁଲାନି, ନିଜ ସଂସାରରେ କିଛି ଅସୁବିଧା ନ ହେବା ପାଇଁ ସେତକ ମତେ ଧରେଇଦେଲା, କହିଲା ରଖିଥାଉ।
1: ତମେ ସତ କହୁଛ?
0: ଓହୋ, ପୁଣି ସନ୍ଦେହ, ପ୍ରକୃତି ଦୋଷ। ହଉ ଦେଲ ଦେଲ, ସନ୍ଦେହ ମୋଚନ ପାଇଁ ମୁଁ ମୈତ୍ରକୁ ଫୋନ କରୁଛି। ଦିଅ, ଆରେ ଦିଅ ଫୋନଟା ଦିଅ।
1: ନିଅ
0: ପ୍ରଭୁ, ନେଟୱାର୍କରେ ଆଜି ଠିକ ଥାଉ, ମିଛରେ ନଟ୍ ରିଚେବୁଲ ଉତ୍ତର ନ ଫେରୁ। ହଉ, ହ୍ୟାଲୋ, ମୈତ୍ର, ମୁଁ ମୈତ୍ର କହୁଛି ରେ, ତମର ସେ ଯୋଉ ଅମାନତ ଚିଠି ପାଇଁ, ଆରେ ଆମ ଘରେ ଗୋଟେ ତୁମୂଳ କାଣ୍ଡ ହେଇଗଲାଣି, ବୁଝିଲ? ଆରେ ବାପା, ତମେ ସେତକ ନେଇକି ମତେ ରକ୍ଷା କର, ନହେଲେ ସେ ଆଦେଶ ଦେଲେ ମୁଁ ସେଗୁଡ଼ାକ ସବୁ ନଷ୍ଟ କରିଦେବି। ହଁ, ଆରେ ଆଜିକାଲି ତ ମୋବାଇଲ ଯୁଗ ଆଉ ଇଣ୍ଟରନେଟ୍ ଯୁଗ, ସେ ଚିଠିର ଆଉ କଣ କାମ ଅଛି କହିଲ? କଣ କହିଲ? ହଉ ଠିକ ଅଛି, ମୁଁ ତାହେଲେ ସେ ଚିଠିକି ନଷ୍ଟ କରିଦେବି। ଦେଖିଲ, ଶୁଣିଲ ତ, ନା ଶୁଣିଲ ଟି?
1: ମୋର ଭୁଲ ହେଇଯାଇଛି,
0: ବୁଝିଲ? କଥାଟା ନ ବୁଝିକି ଅଯଥା କେବେ ଅବିଶ୍ୱାସ କରିବନି। ଆରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ବୁଝାମଣା ଆଉ ବିଶ୍ୱାସର ସମ୍ପର୍କ। ହଉ, ସେ ଚିଠି ତକ ଜଳେଇକିରି ଏବେ ଦୁଇ କପ ଚା ବନେଇ ଦିଅ, ତମ ମନ ଶାନ୍ତି ହେଇଯାଉ।

ଶୁଣୁଥିଲେ ବେତାର ଧାରାବାହିକ ନାଟିକା ଫଗୁ ବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଫଗୁ ବାବୁ, ଡାକ୍ତର ଅନନ୍ତ କୁମାର ଆଚାର୍ଯ୍ୟ, ଝୁଲଣ ଡକ୍ଟର ସବିତା ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସୁଗମ ସଙ୍ଗୀତରେ ଆଜି ଶୁଣନ୍ତୁ ଆଧୁନିକ ଗୀତ। ପ୍ରଥମେ ଅଶୋକ କୁମାର ରଥଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଋଷିକେଶ ପୁରୋହିତ।

କାର୍ଯ୍ୟକ୍ରମ ଶେଷରେ ଭାସ୍କର ଚନ୍ଦ୍ର ପୁହାଣଙ୍କ କଣ୍ଠରେ ଆଉ ଏକ ଗୀତ ଶୁଣନ୍ତୁ, ଗୀତ ରଚନା ବୃନ୍ଦାବନ ଜେନା।

ସୁଗମ ସଙ୍ଗୀତରେ ଶୁଣୁଥିଲେ ଆଧୁନିକ ଗୀତ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଉପସ୍ଥାପନା ମମତା ପଣ୍ଡା ଏହି କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ 06632411240 ଏବଂ 06632411231 ନମ୍ଘରରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ଆଜ୍ଞା, ବହୁତ ସୁନ୍ଦର ଗୀତଟି ଆପଣ ବାଛିଛନ୍। ଆପଣ କିଶୋର କୁମାରକୁ ଶୁଣବାକେ ଚାହିଁଛନ୍। ନିଶ୍ଚୟ ଆଜ୍ଞା, ଆପଣଙ୍କର ଇ ଗୀତଟା ସମସ୍ତଙ୍କୁ ଖରା ଭିତରେ ଆଇସକ୍ରିମ ଖାଇଲା ବାଗିର ବଢିଆ ଲାଗବା। ତ ଆସୁନ୍, ଆପଣ ତ ସମସ୍ତଙ୍କୁ ଡେଡିକେଟ୍ କରିଦେଲେ ନ, ତଥାପି ବି କାର୍ଯ୍ୟକ୍ରମ ମାଧ୍ୟମ ଟି ଆମେ ଆଉ ଥରେ ସମସ୍ତଙ୍କୁ କହିଦଉଛୁ, ଆଉ ସମସ୍ତେ ମିଶିକିରି ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା ଆସୁନ୍ ଶୁଣୁ। ଆଜ୍ଞା,
1: ନମସ୍କାର।
0: ନମସ୍କାର ଆଜ୍ଞା।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ହ୍ୟାଲୋ
4: ହ୍ୟାଲୋ
3: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
4: ନମସ୍କାର,
3: କିଏ କହୁଥିଲେ? ଆପଣଙ୍କର ପରିଚୟ ଆମ ଶ୍ରୋତା ମାନଙ୍କୁ ଦେବେ। ଭୁବନେଶ୍ୱରରୁ କହୁଛନ୍ତି? ଆମେ ବି ବସିଛୁ ଆପଣ ମାନଙ୍କର ଫୋନ ନେବାର ଲାଗି। ଆଜ୍ଞା, ପ୍ରଥମେ କହିଦିଅନ୍ତୁ କୋଉ ପିକ୍ଚର ଆଜି ଗୀତ ଶୁଣିବେ। ଆଚ୍ଛା ଠିକ ଅଛି। ଆଚ୍ଛା ଆପଣ କଣ କରନ୍ତି କୁହନ୍ତୁ, ଆମର ଶ୍ରୋତା ମାନଙ୍କୁ ଟିକେ କହିଦିଅନ୍ତୁ। କହିବେ ଲେକିନ ଶ୍ରୋତା ମାନଙ୍କୁ କହିଦିଅନ୍ତୁ ଆପଣ କଣ କରନ୍ତି। ହଁ, ନିଜ ଲାଗି ଫ୍ରି ଟାଇମ ବାହାର କରିବାର ସବୁଠାରୁ ବଡ କଥା।
4: ଆଚ୍ଛା
3: ବହୁତ ବଢିଆ କଥା। ଏଟା ଗୋଟେ ତାମାନେ ଛୁଆ ପାଇଁ ମା ବାପାଙ୍କ ପାଇଁ ଗୋଟେ ବହୁତ ବଡ ଜିନିଷ। ଏଟା ମା ବାପାଙ୍କ ପାଇଁ ଉଦ୍ଦିଷ୍ଟ ନାଇଁ କି? ସେମାନେ ଯୋଉ ସ୍ୱପ୍ନ ଦେଖିବେ ସେଥିରେ ସେଟା ପୁରା କରିବା ଆପଣଙ୍କର କର୍ତ୍ତବ୍ୟ। ମା ବାପା ସବୁବେଳେ ଚାହେଁସନ୍ କେନ୍ତା କରି ମୋର ଛୁଆ ଭଲ ହଉ।
4: ଆପଣ
3: MBA, ଆପଣ MBA କରୁଛନ୍ ହେଲା, ବିଜନେସ ଆଡମିନିଷ୍ଟ୍ରେସନ ରେ ଯେନ୍ତା କାମ କରୁଛନ୍, ଆପଣଙ୍କର ସେଥିର ଲାଗି ଭଲ ମୁନସଟ ହେବାର ବହୁତ ଦରକାର। ଆପଣ ମୋର ଭାଷା ବୁଝିପାରୁଛନ୍ ତ?
4: ସମ୍ବଲପୁର ଆମର ପାଖାପାଖି, ଆପଣ ଯଦି ମୋ କଥା ବୁଝିପାରୁଛନ୍ତି ମୁଁ କାଇଁ ବୁଝିପାରିବିନି? ଆମେ କେହି କାହାକୁ ଦେଖିନେ କିନ୍ତୁ ଦିଲ୍ଲୀରୁ ଦିଲ୍ଲୀରୁ କନେକ୍ସନ।
3: ସେଟା ବଢିଆ କଥା।
4: ଆଜ୍ଞା
3: ମ୍ୟାମ, ଆଉ ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍, ରକ୍ଷାବନ୍ଧନ ର ବାଛିଛନ୍। ଧନ୍ୟବାଦ ମତେ ଡେଡିକେଟ କରିଛନ୍, ଆଉ ଆମର କାର୍ଯ୍ୟକ୍ରମ ଆପଣଙ୍କର ଫ୍ୟାମିଲି ନିଶ୍ଚୟ ଶୁଣୁଥିବେ। ଫେର ଫୋନ କଲେ ଫେର କଥା ହେମା। ଆପଣଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ, ଇ କାମନା ସଙ୍ଗେ ଆପଣଙ୍କର ପସନ୍ଦର ଗୀତଟା ଶୁଣମା।
4: ନମସ୍କାର।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ହ୍ୟାଲୋ ହ୍ୟାଲୋ
3: ହ୍ୟାଲୋ
2: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
3: ହଁ ମ୍ୟାଡମ, ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଖାଲୁପାଲି ପଞ୍ଚାୟତ ମହରା ଗାଁ କହୁଥିଲୁ, ଅନିଲ ତାଣ୍ଡି। ମୋ ନାଁ, ମୋର ବାପା ନାଁ ରାଜମଣି ତାଣ୍ଡି। ଆମେ କମସେ କମ 30-35 ବର୍ଷ ହେଲାନ ଫୋନ ଲଗାଉଥିଲୁ, ବାକି କମ ଲଗାଉଥିଲୁ, ବାକି ମୁଇଁ ଆଜ ଫାଷ୍ଟ ଭଲ ଟିକେ ଟାଇମ ଦେଇକରି ଲଗାଲି, ଲାଗିଗଲା ବହୁତ ଖୁସି, ପୁରା ବହୁତ ପୁରା ବହୁତ ଫିଲ ପ୍ରାଉଡ ଲାଗୁଛି ମତେ। ଅଂଶୁଘାତ ବିଷୟରେ କହୁଛନ୍, ମୁଇଁ ସମସ୍ତ ଶ୍ରୋତା ମାନଙ୍କୁ କିଛି ସନ୍ଦେଶ ଦେବାକେ ଚାହୁଁଛେ।
2: ଆଜ୍ଞା, ତାର ଆଗରୁ ଆପଣ କେନ୍ ଗୀତ ଶୁଣବେ ଆମକୁ କହିଦେଲେ ଭଲ ହେତା।
3: ମ୍ୟାଡମ, ଆମର ସେ ରାଜେଶ କାନାଙ୍କର ଯେନ୍ ଅଛେ କୋରା କାଗଜ।
2: ଆଚ୍ଛା, କୋରା କାଗଜ ଆପଣ ଶୁଣବେ?
3: ହଁ ମ୍ୟାଡମ,
2: ବଢିଆ କଥା। ଆପଣ ଆଜି ମୋର ସଙ୍ଗେ କଥା ଲାଗୁଛନ୍, ସେଥିର ଲାଗି ମୁଇଁ ନିଜକେ ଭାଗ୍ୟବାନ ବୋଲି ଭାବୁଛେ।
3: ହଉ ମ୍ୟାଡମ, ହଉ
2: ବେଲେ ଆପଣ ଭଲ ଅଛନ୍ ସମସ୍ତେ ତ?
3: ପୁରା ପୁରା ମ୍ୟାଡମ, ପୁରା ଓକେ ଫାଇନ। ଆପଣଙ୍କର ଏ ସନ୍ଦେଶ ଯେନ୍ ନା ଦଉଛନ୍ କେ ଆପଣ ଝୋ ମାରବାର ଲାଗି, ତ ସେତେ ବେଲିଲେ ଆମେ କାମ କେ ସକାଳୁ କରି କରି ଆଜି ନି ଆରାମ ପୁରା ଘରେ ଛାଇରେ।
2: ଆଜ୍ଞା,
3: ବୁଝିଲେ କି?
2: ଯାଉ, ଆପଣ ଆମର କଥାକେ ଶୁଣୁଛନ୍, ସେଥିର୍ ଲାଗି ତ ଆମେ ଲୁକର ଭଲ ଲାଗି ଆମର ଆକାଶବାଣୀ ସବୁବେଳେ ବହୁଜନ ହିତାୟ ବହୁଜନ ସୁଖାୟ ସମସ୍ତଙ୍କର ଭଲ ହିଁ ଚାହେଁସି। ତ ଏଛେନ୍ ଅଂଶୁଘାତ ଗୁଟେ ତାମାନେ ପୁରା ବଡ଼ ବିପତ୍ତି ହିସାବେ ଆଉଛେ, ବୋଲେ ଇଠି କେତେ ଯେ ଧନ ଜୀବନ ନଷ୍ଟ ହେଇଯିବା, ସେଥିର୍ ଲାଗି ଆମେ ସବୁବେଳେ ବାରମ୍ବାର ପ୍ରଚାର କରୁଛୁ। ଆପଣ ଝାଉ ମାରିଦେବାର ଆଗ ସାବଧାନ ରହୁନ୍। ବେଲେ ହେତିର୍ ଲାଗି ନିଜେ ଛାଇ ତଲେ ରହିବାର ସଙ୍ଗେ ଆମର ଜଷ୍ଟ ଇହାଦେ ଯେନ୍ତା ବାଜୁଥିଲା ଆମର ପ୍ରୋମୋ ଗୁଟେ, ଆମର ଗୃହପାଳିତ ପଶୁପକ୍ଷୀ ଆମର ଗାଁ ମାନକେ ଆମେ ଯେନ୍ ଗାଈ ଦାମୁର ରଖିଛୁ, ତାକୁ ବି ଆଜ୍ଞା ଅଂଶୁଘାତ ଠୁ ଆମେ ରକ୍ଷା କର୍ମା। ସେମାନଙ୍କୁ ବି ପାନ୍ ପିଇବାକେ ଦମା, ଥିର ପିଇବାକେ ଦମା, ହଁ, ଆଉ ସେମାନଙ୍କୁ ବି ଛାଇ ଜାଗାରେ ରଖମା ବେଲେ ଠିକ ରହିବା। ଆଉ ଆପଣ ତ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନମା ଆଜ୍ଞା।
3: ମ୍ୟାଡମ ଟିକେ ଗୋଟେ ସନ୍ଦେଶ ଦେବାକେ ଚାହୁଁଛ।
2: ହଁ କହୁନ।
3: ଆମର ଯେତେ ବି ଶ୍ରୋତା ଅଛନ୍, 1000-2000 ଲୋକ ଶୁଣୁଥିବେ କମସେ କମ ମୋର ହିସାବରେ।
2: ବହୁତ ଲୋକ ଶୁଣୁଛନ୍ ଆଜ୍ଞା, ପୃଥିବୀ ଯାକ ଲୋକ ଶୁଣୁଛନ୍ ଆମର ଆକାଶବାଣୀ କେ ଆପ ମାଧ୍ୟମ ଥି।
3: ବେଲେ କିନି ମ୍ୟାଡମ, ଆମର ଚାଷୀ ମାନଙ୍କର ପ୍ରଶିକ୍ଷଣ ଯେନ ହଉଛି, ଚାଷୀ ମାନଙ୍କୁ ଆହୁରି ପ୍ରଶିକ୍ଷଣ ଦରକାର। କାଁ କରିକି ମୁଇଁ ନିଜେ ଚାଷୀ ବି
2: ଆଜ୍ଞା,
3: ବୁଝିଲେ କିନି, ଆହୁରି ପ୍ରଶିକ୍ଷଣ ଦରକାର। କାଁ କରିକି ଆମର 30 ML ଦେବ ବୋଲି ଦୁକାନ ବାଲା ବତେଇ ଦେଇଛି ବୋଲେ ଆସିକରି 50-60 ML ଦେଇ ନେସନ୍, ସେଥିର୍ ଲାଗି ଖାଉଛନ୍ ସେ ତାକେ ଖାଉଛନ୍ ସମସ୍ତେ, ଆଉ ବିଭିନ୍ନ ରୋଗରେ ରୋଗୀତ ହଉଛନ୍, ବୁଝିଲେ କିନି, ସେଥିର୍ ମେଡିସିନ ହିଁ ନା ମିଳିବାର।
2: ଆଜ୍ଞା,
3: ଆଉ ଯେନ୍ ଅଂଶୁଘାତ ହଉଛି ମ୍ୟାଡମ, ସେଥିର୍ ଲାଗି କହିମି, ଅଂଶୁଘାତ ଲାଗି ତ ପ୍ରଚାର ଆପଣ କରୁଛନ୍, ଆମେ ବି ମାନୁଛୁ, ବାକି ଅଫିସ ଟାଇମ ମାନେ ନିକେ
2: ଆଜ୍ଞା
3: 7:30 ତ ହେବା, ଟିକେ ଗୋଟେ ଗୋଟେ ଅଫିସ ପାତି ଟିକେ ମୁସ୍କିଲ ହେବା, କି 8:30 ଯଦି ଅଫିସ ପାତି ଖୁଲତା ବୋଲେ କିନି ପ୍ରାୟ କମ ଆଉ ଟିକେ ଅଂଶୁଘାତ ମାନେ କମି ଯାତା।
2: ଆମର ପଶ୍ଚିମ ଓଡ଼ିଶାରେ ଆଜ୍ଞା ପୁରା ଷ୍ଟାଣ୍ଡିଂ ସାର୍କୁଲାର ରହିଛେ, ଏପ୍ରିଲ 10 ତାରିଖ ନୁ ଜୁନ 15 ତାରିଖ ତକ ଆମର ସକାଳର 7 ବଜେ ନୁ ଦିନର 1 ବଜେ ତକ ଅଫିସ ଚାଲସି ଆଜ୍ଞା।
3: ବ୍ୟାଙ୍କ ଯାଇଥିଲି ଏବେ, ଆଉ ହସ୍ପିଟାଲ ଯାଇଥିଲି ତ 9 ବଜେ ଆସିବେ କହିଲେ, 9 ବଜେ ବେଲେ ଯଦି ଆମେ 5 ବଜେ ସକାଳ ପାଇଁ 5 ବଜେ କାମ ଭୁଲ ହେଇଯାଉଛେ ଆମର ଚାଷୀବାସୀ ଲୋକମାନଙ୍କ କଥା
2: ନାଇଁ ଆଜ୍ଞା ବ୍ୟାଙ୍କ ହସ୍ପିଟାଲ ତ ନାଇଁ ହସ୍ପିଟାଲ 7 ବଜେ ନୁ ହସ୍ପିଟାଲ କଥା ମୁଇଁ କନଫର୍ମ 7-8 ବଜେ ଆଉଟଡୋର ଖୁଲୁଛେ କିନୁ ବ୍ୟାଙ୍କରେଟା 10 ବଜେ ଦିନ ବେଲେ ହିଁ ତାଙ୍କର କାମ ଚାଲିଛି ବ୍ୟାଙ୍କରଟା କିନ୍ତୁ ବାକି ଅଫିସ ମାନେ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଅଫିସ ମାନେ ସକାଳର 7 ବଜେ ନୁ ଦିନର 1 ବଜେ ତକ ଚାଲିଛି ଆଜ୍ଞା
3: ଯଦି ଆମର ବଡ଼ ବଡ଼ ଅଧିକାରୀ ମାନେ ଯେନ୍ ଅଛନ୍ ସେଟା ଯଦି ହେତ୍କି ଟାଇମ ରେ ଯଦି ରଖି ପାରିଥିବ ବୋଲେ ବହୁତ ବଢିଆ ହେତା କାଁ କରିକି ଲୋକକୁ ବହୁତ ସୁବିଧା ହେତା ଆହୁରି ଲୋକ ବି ଯାଇକରି କାମ ନିଜର ଶୁଦ୍ଧ ଭାବେ କରିକରି ଆସତେ ଖରା ବିଲକୁଲ ହିଁ ନାଇଁ ଖାଇତେ ବୁଝିଲେ କାଲ କାମ ଯାଇଥିଲି ମ୍ୟାଡମ ହସ୍ପିଟାଲ ଟିକେ ବେଲେ ବହୁତ ଖରା ହେଇଗଲା ମୋର ଟେଷ୍ଟ ଫେଷ୍ଟ ରିପୋର୍ଟ ବାହାରି ଦେଖୁନ ଦେଖୁନ ଡକ୍ଟର କେ ବହୁତ ଲେଟ୍ ହେଇଗଲା
2: ଠିକ ଅଛି ଆଜ୍ଞା ଆପଣଙ୍କର ଯେନ୍ ଜନପ୍ରତିନିଧି ଅଛନ୍ ସେମାନଙ୍କର ଥ୍ରୁରୁ ଆମେ ସରକାରଙ୍କୁ ଏ କଥା ଆପଣ ଜନଉନ୍ ଆଉ ଇ କାର୍ଯ୍ୟକ୍ରମ ମାଧ୍ୟମ ଥି ଯେନ୍ ମାନେ ବି ଶୁଣୁଛନ୍ ସେମାନେ ତ ଶୁଣୁଛନ୍ ଆଉ ଲୋକର ସୁବିଧା କରବାକେ ତ ସରକାର ହିଁ ଅଛନ୍ ତ ସେ କଥା ଉପରେ ତ ଆମେ ଅଧିକା କିଛି କହି ନାଇଁ ପାରୁ କିନ୍ତୁ ଆପଣଙ୍କର କଥାଟା ଆପଣ ଜଣାବେ ତ ଆପଣଙ୍କର ପସନ୍ଦର ଗୀତଟା ଆସୁନ୍ ଶୁଣମା ଆଜ୍ଞା ଠିକ ଅଛି ସମସ୍ତେ ମିଶିକି ଆସୁନି ସୁନ୍ଦର ଗୀତଟା ଶୁଣମା ଆଜ୍ଞା
3: ଧନ୍ୟବାଦ
2: ଧନ୍ୟବାଦ ଆଜ୍ଞା

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ତୁମେ ଯେବେ ଆସ ସକାଳର ସୁନେଲି କିରଣରେ ସୂର୍ଯ୍ୟମୁଖୀ ହସି ହସି ପାଖୁଡ଼ା ମେଲାଏ, ପାଇବାକୁ ତୁମ ବର୍ଷ ମୋମନ ଉପବନେ। ତୁମେ ଯେବେ ଆସ ବସନ୍ତର ଆଦ୍ୟ କାକଳିରେ ହଜିବାକୁ ଭଲ ଲାଗେ, ଆମ୍ବ ବଉଳର ମିଠା ମିଠା ବାସ୍ନା ଆଉ କୋଇଲିର କୋଷରେ। ତୁମେ ଯେବେ ଆସ ମୋ ସ୍ୱପ୍ନର ସହରରେ, ଏ ମନ ମୋର ଲୋଟି ପଡ଼େ ଆନାମନା ହୋଇ ତୁମ ପ୍ରଶସ୍ତ ବକ୍ଷରେ। ତୁମେ ଯେବେ ଆସ ବାସ୍ନାହିତ ବୁଦୁଳି ସନ୍ଧ୍ୟାରେ, ଶୁଭ ପ୍ରଦୀପ ମୁଁ ଜାଳୁଥାଏ ବସି ମୋ ହୃଦୟ ଚଉରା ମୂଳରେ। ନମସ୍କାର ଆଣ୍ଡ ଗୁଡ ମର୍ଣ୍ଣିଂ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
0: ଧନ୍ୟବାଦ ଆଜ୍ଞା, ଆପଣ ଆକାଶବାଣୀକୁ ଏମିତି ଗୋଟେ ଜାଗା ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନିଶ୍ଚୟ ଆଜ୍ଞା, ଆମେ ତ ବସିଛୁ, ଆମେ ଯିଏ ଫୋନ କରବା ଆମେ ତାକେ କାର୍ଯ୍ୟକ୍ରମରେ ସାମିଲ କରବାକେ, ଆପଣଙ୍କୁ ଗୀତ ଶୁଣାବାକେ ଆମର କାମ ହିଁ ହଉଛି ଏଇଟା। ତ ଆଜି କେନ୍ ଗୀତ ଶୁଣମା କହୁନ?
1: ମତେ ଶୁଣେଇଦେବେ ଯେ ସଲମାନ ଖାନ ମୋର ଫେଭରାଇଟ ହିରୋ, ଆଉ ତ ମତେ ତାଙ୍କର ସବୁ ଫିଲ୍ମ ଗୁଡିକ ଭଲ ଲାଗେ। ଆଉ ମତେ ସେଇ ତେରେ ନାମ ଫିଲ୍ମ ର ଶୁଣେଇଦେବେ ଗୀତ। ଗୀତଟି ହେଲା ତୁମସେ ମିଲନା ବାତ କରନା ବଡା ଆଚ୍ଛା ଲଗତା ହେ।
0: ଆପଣଙ୍କର କବିତା ଆଉ ଆପଣଙ୍କର ଗୀତ କହୁଛେ ଆପଣ ଗୋଟେ ଭଲ କଳାକାର।
1: ଆଜ୍ଞା,
0: ଆପଣ ଗୋଟେ ଗୀତକୁ କବିତାକୁ ଭଲ ପାଉଥିବାର ମଣିଷ, କଳାକୁ ଭଲ ପାଉଥିବାର ମଣିଷ, ତ କେନ୍ତା ଅଛନ୍ କହୁନ? ଆପଣ କେନ୍ତା ଅଛନ୍? ଯାଉ, ଆଉ ନିଶ୍ଚିନ୍ତ କହିଲି କଟକରୁ କହୁଛନ୍ ଆପଣ। ଆଉ ଏବେ ଗ୍ରୀଷ୍ମ ପ୍ରବାହ କେନ୍ତା ଅଛେ କଟକରେ?

0: ଏତେ ମୁସ୍କିଲ ଗାଁ ହେଇଯାଉଛି ମାନେ ପ୍ରବଳ ଗରମ ଆଉ ଫ୍ୟାନ୍ ଲଗେଇକି ଆଉ ରାତିରେ ଟିକେ ମନ୍ଦିର ଟିକେ କେତେବେଳେ ଟିକେ ସକାଳ 5-6ଟା ହେଲା ବେଳକୁ ଟିକେ ପ୍ରବଳ ଜାଗା ହେଉଛି କିନ୍ତୁ ଦିନ ଗାଁ ମାନେ ସକାଳ 8ଟା ହେଲା ମାତ୍ର 8ଟା ବେଳେ ସନ୍ଧ୍ୟା 5ଟା ହେଲେ ପ୍ରବଳ ଗରମ।
1: ହଁ ଆଜ୍ଞା, ଏବେ ଗୋଟେ ଭଉଣୀ କଟକରୁ ଫୋନ କରିଥିଲେ, ସେ ଆମର ସମସ୍ତଙ୍କୁ କହିଲେ ଗଛ ଲଗାନ୍ତୁ, ପ୍ରବଳ ପାଣି ପିଅନ୍ତୁ।
0: ଠିକ କଥା, ଗଛ ଆମେ ଯଦି ଲଗେଇବା ତାହେଲେ ଭଲ କଥା, କିନ୍ତୁ ଗଛ ଲଗେଇକି ଯଦି ତାର ଯତ୍ନ ନ ନେବା ତାହେଲେ ଆମେ ଲଗେଇକି କିଛି ଲାଭ ନାହିଁ। ତ ଗଛ ଲଗେଇବା ଯେତିକି ଇମ୍ପୋର୍ଟାଣ୍ଟ, ତା ସହିତ ତାର ଯତ୍ନ ନେବା ମଧ୍ୟ ସେତିକି ଇମ୍ପୋର୍ଟାଣ୍ଟ।
1: ଠିକ କଥା ଆଜ୍ଞା, କିନ୍ତୁ
0: ଯତ୍ନ ନେଇକି ଯଦି ଆମେ ତାକୁ ଗଛ ତାକୁ ଛୋଟରୁ ବଡ କରିବା ତାହେଲେ ସିଏ ଆମକୁ ବଡ ହେଇଗଲା ମାତ୍ର ପବନ ଦେବ, ଆଉ ଆମେ ମଧ୍ୟ ଗରମ ଆଉ ଏତେ ଅନୁଭୂତ କରିପାରିବା ନାହିଁ।
1: ନିଶ୍ଚୟ ଆଜ୍ଞା, ଏଇ ଯେନ୍ ଗରମ ଗୁଲଗୁଲି ଯେନ୍ ସୁପର ଏଲିନୋ ପଡିଛେ, ଏଇ ସବୁ ଲାଗି ଦାୟୀ ହଉଛୁ ଆମେ ନିଜେ। ତ ଆମେ ଯଦି ସୁଧୁରି ଯିମା, ଆମର ଭବିଷ୍ୟତ ବଂଶଧର ବି ସୁଧୁରି ଯିବେ। ନାଇଁ
0: ସୁଧୁରି ଯିବା ନିହାତି ଦରକାର। ତାପରେ ଆମେ ଯୋଉ ବି ଜଙ୍ଗଲ ମାନଙ୍କରେ ଆମେ ପିକନିକ କରିବା ପାଇଁ ଯାଉଛେ, ଯେତେବେଳେ ଜାଗାରେ ଯାଉଛେ ଆମେ ନିଆଁ ଲଗେଇ ଦଉଛେ, ଅଜଣତରେ ହଉ ସିଗାରେଟ ଫିଗାରେଟ ସ୍ମୋକିଂ କରି ଯୋଉମାନେ ପକେଇ ଦଉଛନ୍ତି, ମାନେ ଆମର ଯୁବକ ମାନେ ଯୋଉ ଯାଉଛନ୍ତି କି ପିକନିକ ଜାଗାରେ, ସେ ପିକନିକ କରିକି ନିଆଁ ନିଭଉ ନାହାନ୍ତି ପଳାଉଛନ୍ତି, ସେଇ ନିଆଁରୁ ମଧ୍ୟ ଜଙ୍ଗଲ ମଧ୍ୟ ନିଆଁ ଲାଗିଯାଉଛି, ଯାହାଫଳରେ ବହୁତ ବଡ କ୍ଷତି ହଉଛି ଆମର। ସେ ଜଙ୍ଗଲ ପଡିଗଲା ପରେ ଆମ ମଣିଷକୁ ଖରାଦିନ ହେଲାକୁ ଗରମ ଲାଗୁଛି, ତ ସେଥିପ୍ରତି ମାନେ ଯୋଉମାନେ ପିକନିକ କରିବାକୁ ଯାଉଛନ୍ତି ନିଆଁ ଲିଭିଲା କି ନାହିଁ ସେଥିପ୍ରତି ଦୃଷ୍ଟି ଦେବା ଉଚିତ। ଆଉ ସିଗାରେଟକୁ ଯଦି ବା ସ୍ମୋକିଂ କରୁଛନ୍ତି, ଇଆଡ଼େ ସାଡ଼େ ନିଆଁ ଲଗେଇକି ଫିଙ୍ଗନ୍ତୁନି, ପାଣିରେ ନିଭେଇ ଦିଅନ୍ତୁ।
1: ଠିକ କଥା ଆଜ୍ଞା, ଆପଣ ବି ବହୁତ ସୁନ୍ଦର ଜଙ୍ଗଲ ନିଆଁ ଉପରେ ଗୋଟେ ସୁନ୍ଦର ବିସ୍ତୃତ ଭାବେ ଆମର ଯେନ୍ ଶ୍ରୋତାମାନଙ୍କୁ ଆପଣ ଦେଲେ ଯେନ୍ ଟିପ୍ପଣୀଟା ବଢ଼ିଆ ଲାଗ୍ଲା। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନମା ଆଜ୍ଞା। ଫୋନ କରିଥିବା ଲାଗି ଆପଣଙ୍କୁ ଧନ୍ୟବାଦ, ଆପଣ ଫେର ଫୋନ କଲେ କଥା ଲାଗମା। ନିଶ୍ଚୟ ଆଜ୍ଞା, ନିଶ୍ଚୟ ସକାଳ 9ଟାରୁ 10ଟା ଭିତରେ ଆପଣ ଫୋନ କରୁନ୍, କଥା ଲାଗମା ଆଉ ଆପଣଙ୍କର ପସନ୍ଦର ଗୀତ ଶୁନମା।
0: ଆଜ୍ଞା, ନମସ୍କାର।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହଁ ହ୍ୟାଲୋ।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ନମସ୍କାର ଆଜ୍ଞା।
0: ନମସ୍କାର,
1: ନମସ୍କାର,
0: କିଏ କହୁଥିଲେ ଆଜ୍ଞା?
1: ମୁଇଁ ଲୋକନାଥ ପ୍ରଧାନ କହୁଥିଲି, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ।
0: ଯାଉ ଆଜ୍ଞା, ବରଗଡ଼ରୁ ଆଉ ଗୋଟେ ଫୋନ୍ ଆସିଥିଲା ଆଜି, ତାମାନେ ସଖାଳୁ ହେଲାନ କଟକ ଗଞ୍ଜାମ ପଞ୍ଜାବ ବହୁତ ଫୋନ୍ ଆଇଲାନ, ଆଉ ଆମର ତାମାନେ ସମ୍ବଲପୁର ବରଗଡ଼ର ଆପଣ 2 ନମ୍ବର ଆଉ ଲାଷ୍ଟ କଲର। ନାଇଁ କିନ୍ତୁ ବହୁତ ଭଲ ଲାଗୁଛି ଯେ ଦେଖୁନ୍, ସାରା ଭାରତରୁ ଲୋକ ଫୋନ କରୁଛନ୍ ଆଜ୍ଞା, ଶୁଣିକରି କାର୍ଯ୍ୟକ୍ରମ ଶୁଣିକରି ଫୋନ କରୁଛନ୍, ମାନେ ସେମାନେ ନିଶ୍ଚୟ ଆମର ଆକାଶବାଣୀ ସମ୍ବଲପୁର କେ ଶୁଣୁଛନ୍ ଆଜ୍ଞା, ସେଟା ଆମର ଗର୍ବ ଆଉ ଗୌରବ ଏ। ଆମେ ଆମର ପାଖଟା ସିନା ଶୁନମା, କିନ୍ତୁ ବେଲେ ବହୁତ ଭଲ ଲାଗୁଛି ସେଟା। ଆଉ କେନ୍ତା ଅଛନ୍ ଆପଣ? ଏତକେ ଆପଣ ଟିକେ ଫ୍ରି ପାଇଯିବେ ଯେ ଏଇଟା ସରିଗଲେ। ଆଜି ଆଜି କେନ୍ ଗୀତ ଶୁନମା କହୁନ୍? ଆଚ୍ଛା, ଆପଣ ବି ବହୁତ ସୁନ୍ଦର ଗୀତଟେ ବାଛିଲେ। ଏଛେନକା ଆପଣଙ୍କର ଯେନ୍ତା ତାମାନେ ସେ ପତର ତୁଲା କାମ ବୋଲୁଛନ୍ ବେଲେ, ତାପରେ ଫେର ଫରେଷ୍ଟ୍ରି ଖରା ପଡିଗଲେ ଫରେଷ୍ଟ୍ରି କରି ବସବେ ଟିକେ, ଫେର ସବୁ ଗଛ ନୂଆ ନୂଆ ଲଗାବେ ନାଇଁ? ହଁ, ଯେ ଆପଣ ସେ ତାମାନେ ଆପଣଙ୍କର ଏରିଆରେ ଯେନ୍ଟା ଲଗାବେ ଆପଣଙ୍କର ଅଣ୍ଡରରେ ରହିବା ଫେର ନାଇଁ କା? ବେଲେ ଆପଣଙ୍କର ପସନ୍ଦର ଗୀତଟା ଶୁନମା ଆଜ୍ଞା, କହୁନ୍ କାହା କାହାକେ କରିବେ କହୁନ୍।
1: ଜୀବନ ସାଥୀ
0: ନିଶ୍ଚୟ ନିତୁ ବୋଉକେ ଜରୁର କର୍ମା। ଠିକ ଅଛି।
1: ତାପରେ ଆମର ଶ୍ରୋତା ମାନେ ହେଲେ ଆଜ୍ଞା, ଆମର ମିତ ଲୋକନାଥ ସାହୁ, କରମସାନୀ ସାହୁ, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ମନୋଜ ପଟେଲ, କ୍ଷମା ସାଗର ସାହୁ, ଆମର ଅଛନ୍ତି ନାଗୁ ପାତ୍ର, ଜଣେ ଅଛନ୍ ଆମର ଲିଙ୍ଗରାଜ ମେହେର, ଆମର ଗୋବିନ୍ଦ ମେହେର, ନାୟଣ ମେହେର, ନାୟଣ ପ୍ରଧାନ, ଯେତିକି ଶ୍ରୋତା ଆଜ୍ଞା ସମସ୍ତଙ୍କୁ, ଯେତିକି ଆକାଶବାଣୀ ଶୁଣିଛ, ଆମର ବାହାରୁ ବି ଯେତିକି ଶୁଣିଛ, ବାହାର ଆଉଟ ଅଫ ଷ୍ଟେଟ୍ରୁ ବି ଯେତିକି ଶୁଣିଛ, ସବୁଙ୍କୁ ମ୍ୟାଡ଼ାମ।
0: ଠିକ ଅଛି ଆଜ୍ଞା, ଆପଣଙ୍କର ଗୀତ ଆପଣଙ୍କର ପଛଆଡ଼ୁ ବାଜିଲାନ, ତ ଆପଣ ଆସନ୍ ସଭିଏଁ ମିଶିକି ଶୁନମା ଏ ସୁନ୍ଦର ଗୀତଟା।
1: ନମସ୍କାର, ନମସ୍କାର ମ୍ୟାଡ଼ାମ।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱଟି ମୁଇଁ ମମତା ପଣ୍ଡା, ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଆଉ ଆଶିଷ କୁମାର ସାହୁ। ଇ କାର୍ଯ୍ୟକ୍ରମଟି ଆପଣମାନଙ୍କ ନିଜର ପସନ୍ଦର ଗୀତ ଶୁଣବାର ଲାଗି ଆମମାନଙ୍କୁ ଫୋନ୍ କରୁନ୍ ସବୁ ଶନିବାର ରବିବାର ସକାଳ 9 ବଜେ ନୁ 10 ବଜେ ଭିତରେ। ଆମକୁ ଯୋଗାଯୋଗ କରବାର ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 06632411240 ଆଉ 06632411231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

କାର୍ଯ୍ୟକ୍ରମ ଶେଷେ ଉଦିତ ନାରାୟଣ ଆଉ ନିବେଦିତା ଗାଇଥିବାର ରାଜା ଝିଅ ସଙ୍ଗେ ହେଇଗଲା ଭାବ ସିନେମାର ଇ ଗୀତଟା ଶୁଣୁନ୍। ଗୀତକେ ଲେଖିଛନ୍ ଶ୍ରୀକାନ୍ତ ଗୌତମ ଆଉ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ
1: ଆକାଶବାଣୀ ସମ୍ବଲପୁର ଏହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଶ୍ରୋତାମାନେ ଗୋଟିଏ ହିନ୍ଦୀ ସିନେମା କ୍ରମଥି ଆଜି ଶୁଣିପାରିବେ ମେଟ୍ରୋ ଇନ୍ ଡାଇନୋ ସିନେମାର ଗୀତମାନଙ୍କୁ ସଙ୍ଗୀତର ସୁର ଦେଇଛନ୍ ପ୍ରୀତମ କାର୍ଯ୍ୟକ୍ରମର ପହଲା ଗୀତକେ ଶୁଣୁନ୍ ଅରିଜିତ ସିଂ ଆର୍ ଶାଶ୍ୱତ ସିଂଙ୍କର କଣ୍ଠନୁ ସଙ୍ଗୀତ ଦେଇଛନ୍ ପ୍ରୀତମ ଗୀତକେ ଲେଖିଛନ୍ କେଶର ଚାଫ୍ରି ଆର୍ ସନ୍ଦୀପ ଶ୍ରୀବାସ୍ତବା

0: ଓୟୁଏଟି ଅଧୀନରେ ଓମ୍ବାଡିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପଢା ଓ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନ କରି ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଗୀତକେ ଶୁଣୁନ୍ ଅରିଜିତ ସିଂଙ୍କର କଣ୍ଠନୁ। ଗୀତକେ ଲେଖିଛନ୍ କେଶର ଜାଫ୍ରି ଆର୍ ସନ୍ଦୀପ ଶ୍ରୀବାସ୍ତବା।

ଆପଣମାନେ ଶୁଣୁଥିଲେ ଗୋଟିଏ ହିନ୍ଦୀ ସିନେମା କ୍ରମ ଥି ମେଟ୍ରୋ ଇଣ୍ଡିନୋ ସିନେମାର ଗୀତମାନଙ୍କୁ ସଙ୍ଗୀତର ସୁରେ ସଜାଇଥିଲେ ପ୍ରୀତମ ଆକାଶବାଣୀ ସମ୍ବଲପୁର ଏହାତେ ଶୁଣିପାରିବେ ହିନ୍ଦୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ ଏ କିଛି ସମୟ ଉତରୁ।

0: ଚାଷୀ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆବଶ୍ୟକୀୟ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର।
1: 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ।
0: ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଥାଇ ମଧ୍ୟ

0: ନିଜ ପଞ୍ଜୀକୃତ ନାମ ବିବରଣୀ ବା ପ୍ରୋଫାଇଲ୍ ସହ ଜମିଜମା ସଂକ୍ରାନ୍ତୀୟ ତଥ୍ୟ ସଂଯୋଗ କରିନାହାନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ ହୋଇପାରୁ ନାହିଁ।
1: ଏଥିପାଇଁ ଚାଷୀ ଭାଇ ଓ ଭଉଣୀମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଜମିଜମା ତଥ୍ୟ ପ୍ରଦାନ ସହ କୃଷକ ଓଡ଼ିଶା ପୋର୍ଟାଲରେ ନିଃଶୁଳ୍କ ପଞ୍ଜୀକରଣ କରାଇ ନିଅନ୍ତୁ।
0: ହଁ, ଜମିର ମ୍ୟୁଟେସନ ତାରିଖ 1 ଫେବୃଆରୀ 2019 ପୂର୍ବରୁ ହୋଇଥିବା ଆବଶ୍ୟକ।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ତରୁଲତା ସୁନାନୀଙ୍କର କଣ୍ଠନୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକେ ଶୁଣୁନ୍। ଗୀତକେ ଲେଖିଛନ୍ ମିତ୍ରଭାନୁ ଗୌତିଆ।

ଇନସେସ୍ କରୁଛୁ ଆମର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ତେଜରାଜ ନାୟକ, ତରୁଲତା ସୁନାନୀ, ଶ୍ରୀରାମ ଲୋହରା ଆର୍ ଚିତ୍ତରଞ୍ଜନ ବେହେରା।

ଆମର ଯୁବବର୍ଗମାନେ ପହେଲା ସଜାଗ ହେବାର୍କେ ପଡ଼୍ବା ତାଙ୍କର କ୍ୟାରିୟର୍କେ ଦୀର୍ଘକାଳୀନ କର୍ବାର୍ ଲାଗି, ଯେନ୍ଟା ତାଙ୍କୁ ଠିକ୍ ରାସ୍ତା ଦେଖାବା। କେହେନି କାମ୍କେ ସଜାଗ ତତ୍ପରତା ସାଙ୍ଗେ କର୍ବାର୍ ଦରକାର, ସମୟର ମୂଲ୍ୟ ସଭେ ଶିଖବାର୍ କଥା। ଏହା ଦେଶୁନୁନ୍ ସିନେମା ଏୟାରଲିଫ୍ଟ ନୁ ଇ ଗୀତ୍କେ। ଗୀତ୍କେ ଗାଇଛନ୍ ଅଙ୍କିତ ତିୱାରୀ ଆର୍ ଅରିଜିତ ସିଂ। ଗୀତ୍କେ ଲେଖିଛନ୍ ଆର୍ ସଙ୍ଗୀତ ଦେଇଛନ୍ ଅଙ୍କିତ ତିୱାରୀ।

ମନୁଷ୍ୟର ଜୀବନର ସବୁ ସପନକେ ସତ୍ କରିପାରସି ନିଜର ଦୃଢ଼ ମନୋବଲ ଇଚ୍ଛା। କେହେନି କାମକେ ଛୋଟ ବଡ଼ ନାଇଁ ଭାବିକରି ସବୁ କାମ ମନ ଲଗେଇକରି କରବାର କଥା। ହାରିଗଲେ ନିରାଶ ନାଇଁ ହେଇକରି ଫେର ଖାଏ। କାମକେ ମୂଲ କରି ଶିଖମା। କାହାରି ନକାରାତ୍ମକ କଥାକେ ଭାବନାକେ ମନେ ନାଇଁ କରିକରି ସେତାକେ ମନ ଭିତରେ ନାଇଁ ନଉନ୍। ନିଜେକେ ଆମେ ଖୁସି ରଖିପାରମା ସେ ଦିଗେ ଧ୍ୟାନ ଦଉନ୍। ସବୁନୁ ବଡ଼ କଥା ହେଲା ଆତ୍ମସମୀକ୍ଷା। ଇଟା ଗୋଟେ ଅନନ୍ୟ ଉପାଦାନାଏ ନିଜର ଭୁଲ ଠିକ୍ କରିକରି ନିଜର ସପନକେ ସାକାର କରବାର। ନିଜର ଭୁଲ ଯେବେ ଆମେ ଜାଣିପାରମା ତେବେ ଯାଇ ସୁଧରେଇ ପାରମା ନିଜର ଭୁଲ ସବୁକେ। ଏହା ଦେଶୁନୁନ୍ ସିନେମା ଓ ରୋମିଓ ନୁ ଇ ଗୀତକେ। ଗୀତକେ ଗାଇଛନ୍ ଅରିଜିତ ସିଂ, ଗୀତ ଲେଖିଛନ୍ ଗୁଲଜାର, ସଙ୍ଗୀତ ଦେଇଛନ୍ ବିଶାଲ ଭରଦ୍ୱାଜ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ବଜରଙ୍ଗୀ ଭାଇଜାନରୁ ଏହି ଗୀତଟି ଜୁବିନ ନଟିଆଲଙ୍କ କଣ୍ଠରେ। ଗୀତ ରଚନା ନୀଲେଶ ମିଶ୍ରା, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ହେଡ୍ ଷ୍ଟୋରି ଫୋର୍ କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ମିଥୁନ୍, ଜୁବିନ୍ ନଟିଆଲ ଏବଂ ଅମୃତା ସିଂ। ଗୀତ ରଚନା ମନୋଜ ମୁନ୍ତସିର, ସଙ୍ଗୀତ ନିର୍ଦ୍ଦେଶନା ମିଥୁନ୍।

ଜୁବିନ୍ ନଟିଆଲଙ୍କ କଣ୍ଠରେ ଆଉ ଏକ ଗୀତ ଶୁଣନ୍ତୁ, କଥାଚିତ୍ର ତୁ ଛୁଟି ମେ ମକ୍କାର, ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

ଅପ୍ ଦିଲ୍ଲୀ ଦୂର୍ ନେହି ଗତଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ଜୁବିନ୍ ନଡ଼ିଆଲଙ୍କ କଣ୍ଠରୁ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅଜୟ ସିଂ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ଦୀପ୍ତିରେଖା ପାଢ଼ୀଙ୍କ କଣ୍ଠରୁ। ଗୀତ ରଚନା ସନ୍ତୋଷ ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶନା ପ୍ରିୟବ୍ରତ ଦାସ, କଥାଚିତ୍ର ଜି ପାରିବିନି ମୁଁ।

କୁଲଦୀପ ପଟ୍ଟନାୟକ କଣ୍ଠରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଗୀତରଚନା ରାକେଶ ଦାସ, କଥାଚିତ୍ର ତୁ ମୋରି ଦୁନିଆ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁପ୍ରଜିତ ମହାନ୍ତି।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସଂଯୁକ୍ତ ପାତ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ରଚନା ଭୋଜରାଜ ପରୁଆ।

चोरा चटनाई पे चोरा रे चटनी।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଧୀରେନ୍ଦ୍ର କୁମାର ନାୟକ କଣ୍ଠରୁ ଏହି ଗୀତଟି, ଗୀତ ରଚନା ବିରଞ୍ଚି ମଲ୍ଲିକ।

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ରାମଚନ୍ଦ୍ର ମିହିର, ସଂଯୁକ୍ତ ପାତ୍ର ଏବଂ ଧୀରେନ୍ଦ୍ର କୁମାର ନାୟକ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଘର ସଂସାର। କାର୍ଯ୍ୟକ୍ରମ ପ୍ରଯୋଜନା କୈବର୍ତ୍ତ ସାହୁ। ଶ୍ରୋତା ଭଉଣୀ, ମଣିଷ ଏକ ସାମାଜିକ ପ୍ରାଣୀ। ସେ ସମାଜରେ ବସବାସ କରି ନିଜର ଜୀବନକୁ ସାର୍ଥକ କରେ। ସମାଜର ଉନ୍ନତି ପାଇଁ ଗୋଷ୍ଠୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଷ୍ଠୀମାନେ ହେଉଛି ଏକତା, ସହଯୋଗ, ଭାଇଚାରା ଓ ସାମୂହିକ ଉନ୍ନତିର ପ୍ରତୀକ। ରାଜ୍ୟର ଉନ୍ନତି, ସମାଜର ସଂଗଠନ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ଗୋଷ୍ଠୀ ଦିବସ ପାଳନ କରାଯାଏ। ଏହି ଦିବସ ଲୋକମାନଙ୍କୁ ଏକତ୍ର କରି ସାମୂହିକ ଶକ୍ତିର ମହତ୍ତ୍ୱକୁ ବୁଝାଏ। ରାଜ୍ୟ ଗୋଷ୍ଠୀ ଦିବସ କେବଳ ଏକ ଆନୁଷ୍ଠାନିକ ଦିନ ନୁହେଁ, ବରଂ ଏହା ଏକ ସଚେତନତା ଅଭିଯାନ। ଏହି ଦିବସ ଆମକୁ ଶିଖାଏ ଯେ ଏକତା ଓ ସହଯୋଗ ମାଧ୍ୟମରେ ଯେକୌଣସି ସମସ୍ୟାର ସମାଧାନ ସମ୍ଭବ। ତେବେ ରାଜ୍ୟ ଗୋଷ୍ଠୀ ଦିବସର ଅର୍ଥ କ'ଣ? ରାଜ୍ୟ ଗୋଷ୍ଠୀ ଦିବସର ଅର୍ଥ ହେଉଛି ରାଜ୍ୟର ବିଭିନ୍ନ ଗୋଷ୍ଠୀ, ସଂଗଠନ, ସମିତି ଏବଂ ସାମାଜିକ ଦଳମାନଙ୍କର ଏକତା ଏବଂ ସଫଳତାକୁ ସମ୍ମାନ ଦେବାର ଦିନ। ଏହି ଦିନରେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦିଆଯାଏ। ଗୋଷ୍ଠୀ ହେଉଛି ସାମାଜିକ ସାମୂହିକ ଶକ୍ତିର ଉଦାହରଣ। ଯେତେବେଳେ ଲୋକମାନେ ଏକ ସାଙ୍ଗରେ କାର୍ଯ୍ୟ କରନ୍ତି, ସେତେବେଳେ ବଡ଼ରୁ ବଡ଼ କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିପାରନ୍ତି। ଏହି ଦିବସ ଲୋକମାନଙ୍କୁ ସାମୂହିକ କାର୍ଯ୍ୟର ମହତ୍ତ୍ୱ ବିଷୟରେ ସଚେତନ କରେ। ତେବେ ଏହାର ଉଦ୍ଦେଶ୍ୟ ହେଉଛି ଏକତା ସୃଷ୍ଟି କରିବା, ଯେପରି ଏହି ଦିନ ଲୋକମାନଙ୍କ ମଧ୍ୟରେ ଭାଇଚାରା ଏବଂ ସମ୍ମିଳନର ଭାବନା ଜାଗ୍ରତ କରେ। ସମାଜର ସମସ୍ତ ବର୍ଗର ଲୋକ ଏକ ସାଥିରେ ଆସି ସାମୂହିକ ଉନ୍ନତି ପାଇଁ କାର୍ଯ୍ୟ କରନ୍ତି। ଏହା ସମାଜସେବାକୁ ପ୍ରୋତ୍ସାହନ ଦିଏ। ଯେଉଁମାନେ ସମାଜ ପାଇଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସମ୍ମାନ ଏବଂ ପ୍ରେରଣା ଦିଆଯାଏ। ଏହା ଅନ୍ୟମାନଙ୍କୁ ସମାଜସେବାରେ ଆଗକୁ ଆସିବାକୁ ପ୍ରେରିତ କରେ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସ୍ୱଚ୍ଛତା ଏବଂ ସାମାଜିକ ସମସ୍ୟା ବିଷୟରେ ଲୋକମାନଙ୍କୁ ସଚେତନ କରାଏ। ଗୋଷ୍ଠୀ ସମାଜର ମୂଳ ଆଧାର। ଏକ ମଣିଷ ଏକାକୀ ଭାବେ ସମସ୍ତ କାମ କରିପାରେ ନାହିଁ, କିନ୍ତୁ ଗୋଷ୍ଠୀ ମାଧ୍ୟମରେ ବଡ଼ ବଡ଼ ସଫଳତା ହାସଲ କରାଯାଇପାରେ। ଯେପରି ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଗୋଷ୍ଠୀ ଓ ସମିତି ମାଧ୍ୟମରେ ଗରିବ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ ଦିଆଯାଏ, ପୁସ୍ତକ ବଣ୍ଟନ, ଶିକ୍ଷା ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ହୋଇଥାଏ। ରାଜ୍ୟ ଗୋଷ୍ଠୀ ଦିବସ ହେଉଛି ଏକତା, ସହଯୋଗ ଏବଂ ସାମୂହିକ ଉନ୍ନତିର ପର୍ବ। ଏହି ଦିବସ ଆମକୁ ସମାଜ ପ୍ରତି ନିଜର କର୍ତ୍ତବ୍ୟ ବିଷୟରେ ସଚେତନ କରେ। ଗୋଷ୍ଠୀ ମାଧ୍ୟମରେ ଆମେ ଏକ ସୁନ୍ଦର, ସମୃଦ୍ଧ ଏବଂ ସୁସଂଗଠିତ ସମାଜ ଗଢ଼ିପାରିବା। ଆମେ ସମସ୍ତେ ଏହି ଦିବସର ମହତ୍ତ୍ୱକୁ ବୁଝି ସମାଜର ଉନ୍ନତି ପାଇଁ ଏକତ୍ର ହୋଇ କାମ କରିବା ଉଚିତ।

0: ଏକତାରେ ଶକ୍ତି ଏହି ମହାନ ବାଣୀକୁ ଜୀବନରେ ଅନୁସରଣ କରି ଆମେ ଆମର ରାଜ୍ୟ ଏବଂ ଦେଶକୁ ଆଗକୁ ନେଇପାରିବା। ତେବେ ଶ୍ରୋତା ଭଉଣୀ, ଏଥର ଶୁଣିବା ଆସ ସୌଗାତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର। ତାଙ୍କୁ ଭେଟିଛନ୍ତି ବିଶ୍ୱଭାରତୀ ମିଶ୍ର।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଫର୍ଦ୍ଦ ପ୍ରଗତିରେ ଆମେ ନେଇଆସୁ ଏମିତି ନିଆରା ମଣିଷଙ୍କୁ ଯେଉଁମାନଙ୍କର ଅନୁଭୂତି ଆମକୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ। ଏମିତି ଅନେକ ମହିଳା ଆମ ସମାଜରେ ବସବାସ କରୁଛନ୍ତି ଯେଉଁମାନଙ୍କର ଜୀବନ କୌଣସି ସଂଘର୍ଷଠାରୁ କମ୍ ନୁହେଁ। ତେବେ ନୀତି ପ୍ରତିଦିନ ଜୁଝି ଜୁଝି ଯେଉଁମାନେ ନିଜକୁ ଗୋଟିଏ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଭାବରେ ସମାଜରେ ପ୍ରତିଷ୍ଠା ଦେଇଛନ୍ତି, ନିଜ ପାଇଁ ସମ୍ମାନ ଆଣିଛନ୍ତି, ଅନ୍ୟମାନଙ୍କ ପାଇଁ ଭରସା ପାଲଟିଛନ୍ତି, ସେହି ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଏମିତି ହାତଗଣତି କେତେ ମଣିଷ ଅଛନ୍ତି ଯେଉଁମାନେ ନିଜର ଜୀବନକୁ ଉତ୍ସର୍ଗ କରିଦିଅନ୍ତି ଅନ୍ୟମାନଙ୍କ ପାଇଁ। ଏଇଭଳି କେତେ ମଣିଷଙ୍କୁ ଆମେ ବାଛିବା ଭିତରେ ଆଜି ଆମ ଗହଣରେ ପାଇଛୁ ସମ୍ବଲପୁରର ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଯାହାଙ୍କ ନାଁ ଆମେ ଖୁବ୍ ଗର୍ବରେ ନେଉ। ସମ୍ବଲପୁରର ଜଣେ ପରିଚୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ହେଉଛନ୍ତି ସୁଶ୍ରୀ ସୌଗତା ଷଡ଼ଙ୍ଗୀ। ଆସନ୍ତୁ ଆଜି ତାଙ୍କୁ ଭେଟିବା, ତାଙ୍କ ଜୀବନ ସମ୍ପର୍କରେ କିଛି ଜାଣିବା, ଆଉ ଆମେ ତାଙ୍କଠାରୁ କେଉଁଭଳି ଶିକ୍ଷା ଗ୍ରହଣ କରିବା ତା ତ ନିଶ୍ଚୟ ଆପଣମାନେ କାର୍ଯ୍ୟକ୍ରମ ଶୁଣିଲେ ଜାଣିପାରିବେ। ଆରମ୍ଭ କରିବା ଆଜିର କଥାବାର୍ତ୍ତା, ସ୍ୱାଗତ ଜଣାଇବା ତାଙ୍କୁ। ନମସ୍କାର ମ୍ୟାଡ଼ାମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
2: ନମସ୍କାର
1: ମ୍ୟାଡ଼ାମ୍, ଆପଣଙ୍କର ସମ୍ପୂର୍ଣ୍ଣ ପରିଚୟ ଟିକେ ଆମର ଶ୍ରୋତାବନ୍ଧୁମାନଙ୍କୁ ଜଣାଇବା।
2: ମୁଁ ସୌଗତା ଷଡ଼ଙ୍ଗୀ, ଏବେ ସମ୍ବଲପୁରର ଶ୍ରୀ ସାଇଚରଣ ମନ୍ଦିରର ଟ୍ରଷ୍ଟି ଏବଂ ମୁଖ୍ୟ ସଞ୍ଚାଳିକା ଅଛି। ତା ସହିତ ଶ୍ରୀ ଶିରିଡ଼ି ସାଇବାବା ପବ୍ଲିକ୍ ସ୍କୁଲ ଅନ୍ୟ ଏକ ଅନୁଷ୍ଠାନ, ତାହାର ପ୍ରିନ୍ସିପାଲ ଅଛି, ଏବଂ ସାଇ କଳା କେନ୍ଦ୍ର ସମ୍ବଲପୁରର କୋଅର୍ଡ଼ିନେଟର ଅଛି, ଯେଉଁଟାକୁ ମୁଁ ନିଜେ ଚଲାଏ।
1: ଆଜ୍ଞା, ଏତେ ଗୁଡ଼ିଏ ଆପଣଙ୍କର କାମ କରିବାର କ୍ଷେତ୍ର, ଯାହା କାର୍ଯ୍ୟକ୍ଷେତ୍ର ଆପଣ ଆପଣେଇ ନେଇଛନ୍ତି ମ୍ୟାଡ଼ାମ୍, ସେ ବ୍ୟସ୍ତତା ଭିତରୁ ସମୟ କାଢ଼ିଛନ୍ତି, ଆମ ପାଖକୁ ଆସିଛନ୍ତି, ସେଇଥିପାଇଁ ଆମେ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ତେବେ ଆମର କଥାବାର୍ତ୍ତାରେ ଆଜି ଆମେ ମୁଖ୍ୟତଃ ତିନୋଟି ଭାଗକୁ ଯିବା। ପ୍ରଥମରେ ଆମେ ଆଲୋଚନା କରିବା ଆପଣଙ୍କର ଶୈଶବଠାରୁ ଏଯାବତ ଯାତ୍ରା ବିଷୟରେ, ସେ ବିଷୟରେ କିଛି ସଂକ୍ଷେପରେ କହିବେ।
2: ଦେଖନ୍ତୁ, ମୋର ଜନ୍ମ 1975 ମସିହା ଅଗଷ୍ଟ ମାସ 17 ତାରିଖରେ ସମ୍ବଲପୁରରେ ହୋଇଥାଏ। ସମ୍ବଲପୁରରେ ବାପା ଆର୍ତତରାଣ ଷଡ଼ଙ୍ଗୀ ସଂସ୍କୃତ ବିଭାଗର ଅଧ୍ୟାପକ ଏବଂ ମିନତୀ ଷଡ଼ଙ୍ଗୀ ଜଣେ ସଂସ୍କୃତ ପ୍ରେମୀ, ତେଣୁ ସେମାନଙ୍କ କନିଷ୍ଠା କନ୍ୟା ସନ୍ତାନ ଭାବରେ ମୁଁ ଜନ୍ମଗ୍ରହଣ କରିଥିଲି। ଜନ୍ମ ଯଦିଓ ବାରିପଦାରେ ମୋର ହୋଇଥିଲା, ମୋ ମାମୁଁ ଘର ବାରିପଦା, ତ ସେଠୁ ଆସିଲା ପରେ ଆମେ ପଶ୍ଚିମ ଓଡ଼ିଶାରେ ହିଁ ନିଜର ଶୈଶବ ବିତେଇଛୁ। ପ୍ରଥମେ ଆମର ସ୍କୁଲିଂ ମୋର ଯେଉଁଟା ଆରମ୍ଭ ହେଲା ବିଦ୍ୟାଳୟ ଯିବାଟା, ସମ୍ବଲପୁର ମୁଦିପଡ଼ାରେ ଯେଉଁ ଛୋଟ ସ୍କୁଲ ଅଛି ସେଇଠୁ ଆମେ ପ୍ରଥମେ ଗଲୁ ସ୍କୁଲକୁ। କ୍ଲାସ୍ 2 ବେଳକୁ ମୁଁ ବରଗଡ଼ ଚାଲି ଆସିଲି, ନିଶାମଣି ସ୍କୁଲରେ ମୋର ଦ୍ୱିତୀୟ ଶ୍ରେଣୀଠାରୁ ଚତୁର୍ଥ ଶ୍ରେଣୀ ଯାଏଁ ପଢ଼ିଲି। ତାପରେ ଆମର ବଲାଙ୍ଗୀର ଟ୍ରାନ୍ସଫର ହୋଇଗଲା, ବଲାଙ୍ଗୀରରେ ବିଦ୍ୟୁତ କଲୋନୀ ଉପରା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପଢ଼ିଲି, ଏବଂ ତାପରେ ସେଠୁ ବଲାଙ୍ଗୀର ଗର୍ଲସ୍ ସ୍କୁଲରେ 3 ବର୍ଷ ପାଠ ପଢ଼ିଲି। ବଲାଙ୍ଗୀର ଗର୍ଲସ୍ ସ୍କୁଲ ପଢ଼ିସାରିଲା ପରେ ବାପାଙ୍କର ଟ୍ରାନ୍ସଫର ହୋଇଗଲା ସମ୍ବଲପୁର ଜିଏମ୍ କଲେଜକୁ, ତ ସେତେବେଳେ ଆମେ ପୁଣି ସମ୍ବଲପୁର ଚାଲି ଆସିଲୁ। ଏବଂ ମ୍ୟୁନିସିପାଲିଟି ଗର୍ଲସ୍ ସ୍କୁଲ, ଯେଉଁଟା ଏବେ ବୋଧେ ନାହିଁ, ଆଗରୁ ଥିଲା, ଆମେ ଆସିଲା ବେଳକୁ ସେତେବେଳେ ଆମେ ଆସି ସେଠି 9th 10th କ୍ଲାସ୍ ପାଠ ପଢ଼ିଲି। ସେଠୁ ସରିଲା ପରେ ହଠାତ୍ ମୋର ମନ ହେଲା ମୁଁ କେମିତି ହଷ୍ଟେଲରେ ରହିବି, ତ ମା ମୋତେ ପଠାଇଦେଲେ ଭୁବନେଶ୍ୱରରେ ଶ୍ରୀ ସତ୍ୟସାଇ ଓମେନ୍ସ କଲେଜ ହଷ୍ଟେଲକୁ। +2 2 ବର୍ଷ ମୁଁ ହଷ୍ଟେଲରେ ରହିଲି, ପାଠ ପଢ଼ିଲି, ଏବଂ ସେଇ ଭିତରେ ହିଁ ମୁଁ ମୋ ଜୀବନକୁ କି ପ୍ରକାର ଭାବରେ ଗଢ଼ି ତୋଳିବି ବହୁତ କଥା ଶିଖିଲି ସେଠି। ଶୃଙ୍ଖଳିତ ଜୀବନଯାପନ, ଯାହା ଘରେ ଆମ ସାଙ୍ଗରେ ମା ମୂଳଠୁ ଯେହେତୁ ଶିଖଉଥିଲେ ସେସବୁ ଜିନିଷ ଥିଲା, କିନ୍ତୁ ସେ ହଷ୍ଟେଲରେ ରହିଲା ପରେ ଆମେ ବହୁତ କଥା ଶିଖିପାରିଲୁ। ସେଇଟା ସରିଲା ପରେ ମୁଁ ଏଗେନ୍ +2 ପରେ ମୁଁ ଫେରି ଆସିଲି ସମ୍ବଲପୁର ଜିଏମ୍ କଲେଜରେ, +3 ପଢ଼ିଲି, ପୋଷ୍ଟ ଗ୍ରାଜୁଏସନ୍ ସଂସ୍କୃତରେ କଲି, ଏବଂ ତାପରେ PMIAS-ରୁ BEd ମଧ୍ୟ କରିସାରିଲି। ଏଇଟା ହେଲା 97 ମସିହାରେ ମୋର ପାଠପଢ଼ା ସରିଲା। ଏବଂ ପାଠପଢ଼ା ସରିଲା ପରେ ତାପରେ ମୋର ଆରମ୍ଭ ହେଲା ଯେ ସ୍କୁଲ ସେତେବେଳେ ଅଲରେଡି ମା ଆରମ୍ଭ କରିଦେଇଥିଲେ, ଏସବୁ ମୂଳରେ ମା ହିଁ ଆମର ମୁଖ୍ୟ ସୂତ୍ରଧାର ଥିଲେ, ତ ସ୍କୁଲ ଆରମ୍ଭ ହେଇଯାଇଥିଲା। ମୁଁ ସେଥିପାଇଁ BEd କରିଥିଲି କି ମୋତେ ସ୍କୁଲ ଚଲେଇବାର ଥିଲା ବୋଲି, ଯାହା ମା ସବୁବେଳେ କହୁଥିଲେ, ବାପା ବି କହୁଥିଲେ। ତାପରେ ମୋ କଲେଜ ସରିଗଲା ପରେ, BEd ସରିଗଲା ପରେ ମୁଁ ଆରମ୍ଭ କଲି, ସ୍କୁଲରେ ଜଏନ୍ କଲି, ଏବଂ ପିଲାମାନଙ୍କୁ ପାଠ ପଢ଼ାଇବା ଷ୍ଟାର୍ଟ କଲି। ସେତେବେଳେ ଯାଏଁ ଅନୌପଚାରିକ ଭାବରେ ଆମେ ଟ୍ୟୁସନ୍ସ କରୁଥିଲୁ ଘରେ।

0: ଦି ଭଉଣୀ ମିଶିକି, କିନ୍ତୁ ସ୍କୁଲରେ ମୁଁ ଜଏନ୍ କଲି ଆଉ ସ୍କୁଲରେ ପାଠ ପଢ଼ାଇବା ଷ୍ଟାର୍ଟ କଲି। ତ ସେଇଟା ହେଲା ପ୍ରଥମ ଜର୍ଣ୍ଣି ଯେତେବେଳେ ସ୍କୁଲର ମୂଳଦୁଆ ପଡ଼ିଥିଲା ସ୍କୁଲ ସାଙ୍ଗେ ଜଡ଼ିତ ହେବାର। ତା ପୂର୍ବରୁ 1993 ମସିହାରେ କହି ରଖେ ଯେ ଏଇ ଯେଉଁ ସ୍ପିରିଚୁଆଲ ଜର୍ଣ୍ଣି ଏବେ ଆପଣମାନେ ଦେଖୁଛନ୍ତି କି ସାଇଚରଣ ମନ୍ଦିର ସଞ୍ଚାଳିକା ମୁଁ ଅଛି, ତ ସେଇ ଜର୍ଣ୍ଣିର ମୂଳଦୁଆ ପଡ଼ିସାରିଥିଲା। ମୋର ମାମୁଁ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଶତପଥୀ, ଯିଏ ସେ ବାବାଙ୍କର ବହୁତ ବଡ଼ ଭକ୍ତ ଶିରିଡ଼ି ସାଇଙ୍କର, ତ ସିଏ ଦେଶ ବିଦେଶରେ ବୁଲି ବୁଲି ବାବାଙ୍କ ଆଦେଶ କ୍ରମେ ବହୁତ ସାରା ଶିରିଡ଼ି ସାଇଙ୍କ ମନ୍ଦିର ବନେଇଛନ୍ତି, ସେଇଥିରୁ ଏଇ ମନ୍ଦିର ବି ଗୋଟିଏ। ତ ସେ 1993 ମସିହାରେ ତାର ମୂଳଦୁଆ ପଡ଼ିଥିଲା।
1: ଏବେ ଆମେ ମ୍ୟାଡମ ଆମ କଥାବାର୍ତ୍ତାର ଦ୍ୱିତୀୟ ଭାଗକୁ ଯିବା, ସାଇ କଳା କେନ୍ଦ୍ର, ଏ କଥା ଟିକେ ଆଲୋଚନା କରିବା, କେବେଠୁ ଆରମ୍ଭ ହେଇଛି ଆଉ କିଏ କରିଛନ୍ତି
0: ସାଇ କଳା କେନ୍ଦ୍ର ଅନୁଷ୍ଠାନଟା? ଦେଖନ୍ତୁ, ଯେତେବେଳେ ସମ୍ବଲପୁରରେ କଳା ବିଷୟରେ ବହୁତ ଲୋକ ଜାଣିବି ନଥିଲେ, ବହୁତ ସାରା ଅନୁଷ୍ଠାନ ନଥିଲା, 2000 ମସିହା କଥା କହୁଛି, ସେତେବେଳେ ମୋ ମା ମିନତୀ ଷଡ଼ଙ୍ଗୀ ସାଇ କଳା କେନ୍ଦ୍ର ଆରମ୍ଭ କରିଥିଲେ। ଗୋଟେ କ୍ୱାର୍ଟରରେ ଆମେ ରହୁଥିଲୁ।

0: କେମିତି ଆଉ କ'ଣ କ'ଣ ଶିକ୍ଷା ଦିଆଯାଉଛି ସେ ବିଷୟରେ କିଛି କହିବେ?
1: ଆଜ୍ଞା, ସାଇ କଳା କେନ୍ଦ୍ର ଏବେ ସାଇ ମନ୍ଦିର ପଛପଟେ ହିଁ ଅଛି। ଶିରିଡ଼ି ସାଇ ପବ୍ଲିକ ସ୍କୁଲର ବିଲ୍ଡିଂରେ କ୍ଲାସ ଗୁଡ଼ାକ ହୁଏ, ଆଉ ସେଠି ଓଡ଼ିଶୀ, ସମ୍ବଲପୁରୀ, ମଡର୍ଣ୍ଣ ଡ୍ୟାନ୍ସ ହୁଏ, ଆପଣଙ୍କର ତବଲା କ୍ଲାସ ହୁଏ, ସଙ୍ଗୀତର ଶ୍ରେଣୀ ହୁଏ, ତା ସାଙ୍ଗରେ ସିନ୍ଥେସାଇଜର ଶିଖାଯାଏ ଏବଂ ଡ୍ରଇଂ କ୍ଲାସ ବି ହେଇଥାଏ। ପ୍ରାୟ 200 ପାଖାପାଖି ପିଲା ଅଛନ୍ତି।
0: ଆଜ୍ଞା, ଆପଣଙ୍କର ଆଉ ଭବିଷ୍ୟତରେ କ'ଣ ବିଚାର ରହିଛି, ଯୋଜନା ରହିଛି କି କିଛି ନୂଆ କରିବା ପାଇଁ ଏଇ କଳା କେନ୍ଦ୍ରକୁ ନେଇ?
1: ହଁ, କଳା କେନ୍ଦ୍ରକୁ ନେଇ ଆମେ ଚେଷ୍ଟା କରୁଛୁ ଓଡ଼ିଶୀକୁ ଆହୁରି ପ୍ରାଧାନ୍ୟ ଦେବୁ, ଏବଂ ଓଡ଼ିଶୀ ଓଡ଼ିଶାର ପରିଚୟ ଏବଂ ଫୋକ୍ ଡ୍ୟାନ୍ସ ଯେଉଁ ଅଛି ତାକୁ ବି ଆମେ ପ୍ରାଧାନ୍ୟ ଦେବୁ, ଅନ୍ୟାନ୍ୟ ଫୋକ୍ ଡ୍ୟାନ୍ସ ଆରମ୍ଭ କରିବୁ ବୋଲି ଭାବୁଛୁ। ପିଲାମାନଙ୍କୁ କେମିତି ସୁଯୋଗ ମିଳିବ ନିଜର ସଂସ୍କୃତି ଏବଂ ପରମ୍ପରା ସହିତ ଯୋଡ଼ି ହେବା ପାଇଁ, ତା
0: ଆଜ୍ଞା,
1: ବିଷୟରେ ଡିଫରେଣ୍ଟ ସେମିନାର୍ସଙ୍କ ସବୁ ଆୟୋଜନ କରିବୁ ଏବଂ ପିଲାଙ୍କୁ ଆମେ ଜଣାଇବାକୁ ଚେଷ୍ଟା କରିବୁ ଯେ କଳା ଓ ସଂସ୍କୃତି ସହିତ ଜଡ଼ିତ ହୋଇ ରହିପାରିଲେ ହିଁ ସେମାନେ ଆଗକୁ ବଢ଼ିପାରିବେ ଏବଂ
0: ନିଶ୍ଚିତ
1: ନିଜକୁ
0: ଭାବରେ।
1: ରିପ୍ରେଜେଣ୍ଟ କରିପାରିବେ ବାହାରକୁ ଯେତେବେଳେ ସେମାନେ ଯିବେ। ଯଦି ଗୋଟେ ପିଲା ଓଡ଼ିଶୀ ଶିଖିଛି କି ସମ୍ବଲପୁରୀ ଜାଣିଛି, ଆଜିକାଲି ଆମେ ଦେଖୁଛୁ ବାହାରେ ଯେକୌଣସି ଜାଗାକୁ ସେମାନେ ଇଣ୍ଟରଭ୍ୟୁ ପାଇଁ ବି ଯାଉଛନ୍ତି, ଝିଅମାନେ ବି, ତାଙ୍କୁ ପଚରା ହେଉଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ କ'ଣ ଅଛି। ତ ଯଦି ପିଲା ଶିଖୁଛି ତାହେଲେ ଆମେ ତାକୁ ପ୍ରୋତ୍ସାହନ ଦେବା ଏବଂ ପ୍ରପର୍ଲି ଶିଖେଇବା। ବରଂ ସେ ଗୋଟେ ଜିନିଷ ଶିଖ, ମୁଁ ସବୁବେଳେ କହେ ପ୍ୟାରେଣ୍ଟସ୍ ମାନଙ୍କୁ ଯେ ଯଦି ପିଲା ଶିଖିବାକୁ ଚାହୁଁଛି ତାକୁ ଗୋଟିଏ ଜିନିଷ ଶିଖାନ୍ତୁ, ଭଲକି ଶିଖାନ୍ତୁ, ଆଉ ତାକୁ ସେଇ ଲାଇନ୍ରେ ହିଁ ଆପଣମାନେ ପ୍ରମୋଟ୍ କରନ୍ତୁ, ତାହେଲେ ସେଇଟା ତାକୁ ଆଗକୁ ବଢ଼ିବାରେ ସାହାଯ୍ୟ ନେବ।
0: ଆଜ୍ଞା, ଖୁବ୍ ସୁନ୍ଦର କଥା କହିଛନ୍ତି ଯେ ପିଲାଙ୍କର ସର୍ବାଙ୍ଗୀନ ଉନ୍ନତି କଥା ଆମେ ଚିନ୍ତା କରିବା, ତାଙ୍କ ଭିତରେ ଥିବା ଅନ୍ତର୍ନିହିତ କଳାକୁ ଆମେ ଚିହ୍ନିବା, ଆଗକୁ ବଢ଼ାଇବା, ସେଥିପାଇଁ ଆପଣ ଚେଷ୍ଟିତ ଅଛନ୍ତି, ସେଥିପାଇଁ ଆମେ ଆପଣଙ୍କୁ ସାଧୁବାଦ ଜଣାଉଛୁ ମ୍ୟାଡମ୍। ଏବେ ଆଉ ଗୋଟିଏ ବିଭାଗ, ଯାହା ମୁଖ୍ୟ ବିଭାଗ କହିଲେ ଚଳେ, ଆପଣଙ୍କ ଜରିଆରେ ଚାଲିଛି ସୁଚାରୁ ରୂପେ ସେ ଅନୁଷ୍ଠାନଟି, ଶିରିଡ଼ି ସାଇବାବା ପବ୍ଲିକ ସ୍କୁଲ।
1: ଆଜ୍ଞା,
0: ତ ସେଇ ସ୍କୁଲ ଆନୁକୂଲ୍ୟରେ କ'ଣ କ'ଣ କାର୍ଯ୍ୟକ୍ରମ ସବୁ ହେଉଛି ସେ କଥା ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ। କେବେଠୁ ଆରମ୍ଭ ହେଇଛି ସ୍କୁଲଟି, ଆଉ କେତେ ପିଲା ଅଛନ୍ତି, ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି, କେଉଁଠି ଅଛି ସେସବୁ ବିଷୟରେ?
1: ଆଜ୍ଞା, ଶ୍ରୀ ଶିରିଡ଼ି ସାଇବାବା ପବ୍ଲିକ ସ୍କୁଲ, ଏହା ଅଫିସିଆଲି ପ୍ରତିଷ୍ଠିତ ହୋଇଥିଲା ମିନତି ଷଡ଼ଙ୍ଗୀ ମୋ ମାଙ୍କ ଦ୍ୱାରା। ଅନ୍ଅଫିସିଆଲି ସ୍ଟାର୍ଟ ହୋଇଥିଲା 1993 ଏବଂ ସେଟା ରେଜିଷ୍ଟର୍ଡ ହୋଇଥିଲା 2000। ତ ଯେତେବେଳେ ମନ୍ଦିର ପ୍ରତିଷ୍ଠା ହୋଇସାରିଲା ସେତେବେଳେ ଆମେ ମନ୍ଦିର ପଛପଟ ବିଲ୍ଡିଂରେ ହିଁ ସ୍କୁଲକୁ ଆରମ୍ଭ କରିଥିଲୁ, ଆଉ ଅଫିସିଆଲି ସ୍କୁଲ ଯେତେବେଳେ ଷ୍ଟାର୍ଟ ହେଲା ସେଟା କ୍ଲାସ ପଞ୍ଚମ ଶ୍ରେଣୀ ଯାଏଁ ସେଥିରେ ଥିଲା। ବହୁତ ସାରା ପିଲା ଆମ ପାଖରୁ ପାସ୍ କରିକି ଯାଇଛନ୍ତି, କିନ୍ତୁ ପ୍ରକୃତିର ନିୟମ ବିଚିତ୍ର, ମଝିରେ ସେ ସ୍କୁଲକୁ ସମ୍ଭାଳି ହେଲାନି, ବିକଜ ବାପା ମାଙ୍କର ଦେହ ଖରାପ ହେଲା ବୋଲି ସେଟାକୁ ଆମକୁ ସଟ୍ଡାଉନ୍ କରିବାକୁ ପଡ଼ିଲା। କ୍ଲାସ 1-5 ଆମେ ବନ୍ଦ କରିଦେଲୁ ଏବଂ ବର୍ତ୍ତମାନ ସ୍କୁଲର ଯେଉଁ ପରିସ୍ଥିତି ଅଛି, ପ୍ଲେ ଗ୍ରୁପ, ନର୍ସରୀ, KG1 KG2 ଏମିତି 4 ଶ୍ରେଣୀ ଚାଲେ। 15 ଖଣ୍ଡେ ଶିକ୍ଷକ ଶିକ୍ଷିକା ଅଛନ୍ତି, ଆଉ ସେମାନଙ୍କୁ ନେଇକି ସ୍କୁଲଟା ଚାଲେ। ଆମେ ବିଶ୍ୱାସ କରୁ ଯେ 95% ମସ୍ତିଷ୍କର ବିକାଶ 5-6 ଭିତରେ ପିଲାର ହେଇଯାଇଥାଏ।
0: ସେଇ କଥା ମୁଁ ଆପଣଙ୍କୁ ପଚାରିବା ପାଇଁ
1: ଆଜ୍ଞା,
0: ଚାହୁଁଥିଲି
1: ତେଣୁ
0: ମ୍ୟାଡମ୍,
1: ଆମେ ଯାହା ବି ପିଲାଙ୍କୁ ଶିଖୁ ସେଇ ବର୍ଷର ପିଲାମାନେ ମୋ ପାଖରେ ଆସନ୍ତି, 2.5-6 ଭିତରେ ପିଲାମାନେ ମୋ ପାଖରେ ରୁହନ୍ତି। ତ ଆମେ ସେମାନଙ୍କୁ ଭାରତର ସଂସ୍କୃତି ପରମ୍ପରା ଠାରୁ ଆରମ୍ଭ କରି ହାଇଜିନ ହେଲ୍ଥ ଠାରୁ ଆରମ୍ଭ କରି ଆଜିକାଲିର ମଡର୍ଣ୍ଣ ଯୁଗରେ ଯାହା ଦରକାର ସେ ପାଠପଢ଼ାରୁ ଆରମ୍ଭ କରି ସବୁ ଜିନିଷ ଏଟ୍ ଏ ଟାଇମ୍ ଶିଖେଇଥାଉ, କାରଣ ଏଇ ସମୟ ଭିତରେ ପିଲାକୁ ଯାହା ଶିଖେଇବେ ସେଇଟା ହିଁ ତାର ପରବର୍ତ୍ତୀ ଜୀବନକୁ ନିୟନ୍ତ୍ରିତ କରେ। ଏଇଟାକୁ ମା ବି ବିଶ୍ୱାସ କରୁଥିଲେ, ଆଉ ଏଇଟାକୁ ହିଁ ମୁଁ ନେଇକରି ଆଗକୁ ଚାଲିଛି ବର୍ତ୍ତମାନ ଯାଏଁ। ତ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଆମେ ବେସ୍ କରୁଛୁ, ଯୋଉଟାକି ଆମେ 2000
0: ମୂଳ ଆଧାର କ'ଣ ରହିଛି?
1: ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ମଣିଷ ତିଆରି କାରଖାନା, ସବୁ ସ୍କୁଲ ଗୋଟେ ଗୋଟେ ମଣିଷ ତିଆରି କାରଖାନା ବୋଲି ଆମେ ବିଶ୍ୱାସ କରୁ। ତେଣୁ ସେ ସ୍କୁଲରେ ଏମିତି ହେବା କଥା, ଶିକ୍ଷକ ଜଣେ ଆଦର୍ଶ ଶିକ୍ଷକ ହେବା କଥା, ଆପଣଙ୍କର ଅଧ୍ୟକ୍ଷ ଜଣେ ଆଦର୍ଶ ଅଧ୍ୟକ୍ଷ ହେବା କଥା, ଯେଉଁ ଲୋକମାନେ କାମ କରୁଛନ୍ତି ସେମାନେ ଜଣେ ଆଦର୍ଶ ହେବା କଥା, ତାକୁ ଦେଖିକି ପିଲାମାନେ ଶିଖିବେ। ତେଣୁ ପିଲାମାନେ ଯେତେବେଳେ ଏଇ ସ୍କୁଲରୁ ବାହାରିକି ଯାଆନ୍ତି, ସେମାନେ ଯେଉଁ ସଂସ୍କୃତି ପରମ୍ପରା ଶିଖିକି ଯାଆନ୍ତି ବାହାରେ, ସେମାନେ ସେଇଟାକୁ ବହୁତ ସୁନ୍ଦର ଭାବରେ ପ୍ରଚାର କରନ୍ତି। ତ ସେତେବେଳେ ବହୁତ ଗର୍ବିତ ଅନୁଭବ କରୁ ଆମେ ଯେ ଯାହା ହଉ ଆମ ଛୁଆମାନେ ଦେଖ କେତେ ସୁନ୍ଦର କରୁଛନ୍ତି, ଅନ୍ୟ ଛୁଆମାନେ ତ ଏତେ ଇନ୍ଡିସିପ୍ଲିନ୍ ହଉଛନ୍ତି, ଆମ ଛୁଆମାନେ କେତେ ଶୃଙ୍ଖଳିତ ଭାବରେ ଆସି ଶିକ୍ଷକଙ୍କ ପାଦଟା ଛୁଉଁଛନ୍ତି। ଭିଡ଼ ଭିତରୁ ବି ସେମାନେ ଖୋଜି ଦିଅନ୍ତି, ମ୍ୟାମ୍ ବୋଲି ଆସିକି କହିବେ, ଆଉ ମୁଣ୍ଡଟାକୁ ଛୁଇଁଦେବେ, ପାଦଟାକୁ ଧରିଦେବେ, ଆଉ ଏଲୋ ହେଇକି ପଳେଇଯିବେ। ତାଠୁ ବଡ଼ ବୋଧେ ଅପୁରସ୍କାର କିଛି ନାହିଁ।
0: ନାହିଁ ମ୍ୟାଡମ୍, ଆପଣ କହିଲା ବେଳକୁ ସେଇ ଅନୁଭୂତି ମୁଁ ସ୍ପଷ୍ଟ ବାରିପାରୁଛି, ଆଉ ସେଇ ମନୋଭାବ ପ୍ରତ୍ୟେକ ବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କର ରହିବା କଥା, ଆଉ ପିତାମାତାଙ୍କର ମଧ୍ୟ ରହିବା କଥା। ଖୁବ୍ ସୁନ୍ଦର ଆପଣଙ୍କର ପ୍ରଚେଷ୍ଟା। ଏବେ ମ୍ୟାଡମ୍ ଆମେ ମନ୍ଦିର କଥା ଟିକେ ଆଲୋଚନା କରିବା। ଶ୍ରୀ ସାଇଚରଣ ମନ୍ଦିର, ସାଇବାବାଙ୍କର ଏଇ ମନ୍ଦିରଟି କେବେ ପ୍ରତିଷ୍ଠା ହେଇଥିଲା, ଆଉ ତା ସହିତ ଜଡ଼ିତ କିଛି କଥା ଆମେ ଆଲୋଚନା କରିବା ମ୍ୟାଡମ୍। କେଉଁଭଳି ଭାବେ ଏଇ ମନ୍ଦିରର ପରିକଳ୍ପନା ହେଇଥିଲା, ଆପଣ ବିଭୁ କୃପା କେମିତି ଲାଭ କରିଥିଲେ ସେଇ ବିଷୟରେ କହିବେ କିଛି?
1: ଦେଖନ୍ତୁ, ଯେତେବେଳେ 1993 ଆମେ ସମ୍ବଲପୁର ଟ୍ରାନ୍ସଫର ହେଇକି ଆସିଲୁ, ସମ୍ବଲପୁରରେ ଗୋଟେ ଛୋଟ କ୍ୱାର୍ଟରରେ ରହୁଥିଲୁ, ସେତେବେଳେ ବି ମାଙ୍କ ପାଖରେ ଅର୍ଗାନାଇଜେସନ ଥିଲା।

0: ଓଡ଼ିଶା ବାଳ ବିକାଶ ମାଧ୍ୟମରେ ସେ ବହୁତ ସାରା ପିଲାଙ୍କୁ ଟ୍ରେନିଂ ଦେଉଥିଲେ, ଆଉ ଆମେ ବହୁତ ସାରା ଜିନିଷ ଶିଖୁଥିଲୁ ସେଠି। ତ ଆମ ପାଖରେ ଅର୍ଗାନାଇଜେସନ ସେତେବେଳୁ ଥିଲା, ଗୁଡ଼ାଏ ଲୋକ ଇନଭଲ୍ଭ ଥିଲେ, ବାର୍ଷିକ ଉତ୍ସବ ହେଉଥିଲା, ବହୁତ ସାରା ଜିନିଷ ମାଆ କରୁଥିଲେ। ତ ଆମେ ତାଙ୍କ ସାଙ୍ଗରେ ରହି ରହି ଏସବୁ ଜିନିଷ ଶିଖିଥିଲୁ। ସେଠୁ ଯେତେବେଳେ ଆମେ ପହଞ୍ଚିଲୁ ସମ୍ବଲପୁରରେ 1993 ମସିହାରେ, ସଡନ୍ ମୋ ମାଆଙ୍କର ବଡ଼ ଭାଇ ହେବେ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଶତପଥୀ, ଆପଣମାନେ ସମସ୍ତେ ନାଁ ଶୁଣିଥିବେ, ତାଙ୍କୁ ଗୁରୁଜୀ ବୋଲି ଲୋକ ଡାକନ୍ତି। ସେ ଏଯାବତ୍ 160ଟା ମନ୍ଦିର ବୋଧେ ବାବାଙ୍କ ଆଦେଶରେ କରିସାରିଲେଣି। ଏହି ମନ୍ଦିରର ପରିକଳ୍ପନା ମଧ୍ୟ ତାଙ୍କରି ମାନସପଟରୁ ବାହାରିଥିଲା, ଏବଂ ସେ ଆସି କହିଲେ ଯେ ସମ୍ବଲପୁରରେ ଗୋଟେ ଅନୁଷ୍ଠାନ ହେବାକୁ ଯାଉଛି ଯେଉଁଟାର ଲିଡରସିପ୍ ମା ନେବେ ବୋଲି। ତ ସେଟା ଶୁଣିଲା ପରେ ମାଆଙ୍କୁ ଲାଗିଲା କ'ଣ, ଏମିତି ଅଲରେଡି ତ ସବୁ ଜିନିଷ ଅଛି ଏଠି, ଆଉ କ'ଣ ଲିଡରସିପ୍ ନେବାର ଅଛି। ତ ତାପରେ ସେ କହିଲେ କି ନାଇଁ, ଗୋଟେ ସୁନ୍ଦର ଭବ୍ୟ ମନ୍ଦିର ବନିବାର ଅଛି, ଆଉ ଏଇ ଯେଉଁ ମନ୍ଦିର ବନିବାର ଏବେ ଲାଇନ୍ ଚାଲିଛି, ସବୁ ଜାଗାରେ ଲୋକ ତିଆରି କରୁଛନ୍ତି, ବାବା ବହୁତ ପ୍ରତିଷ୍ଠିତ ହୋଇସାରିଲେଣି, ତମେମାନେ ହୁଏତ ଜାଣିନ, ତମେ ଓଡ଼ିଶା ଭିତରେ ଅଛ, ଆଉ ଓଡ଼ିଶାରେ ବି ବହୁତ ସାରା ମନ୍ଦିର ହେବାକୁ ଯାଉଛି। ସେତେବେଳେ ପ୍ରଥମେ ଭୁବନେଶ୍ୱର ମନ୍ଦିର ପ୍ରତିଷ୍ଠା ହେଲା, ଏବଂ ସେହି କ୍ରମରେ 2000 ମସିହାରେ ସମ୍ବଲପୁର ମନ୍ଦିର ପ୍ରତିଷ୍ଠା ହେଲା, ଆଉ 1993 ମସିହାରେ ପ୍ରଥମ କରି ଭୂମି ପୂଜନ ହୋଇଥିଲା ଆମର ସମ୍ବଲପୁର ମନ୍ଦିରର।
1: ଆଜ୍ଞା, ତେବେ କ'ଣ ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଆଉ କେବେ କେବେ ମ୍ୟାଡ଼ାମ ମନ୍ଦିରରେ?
0: ଆଜ୍ଞା, ଯେତେବେଳେ ମନ୍ଦିର ତିଆରି ହେଉଥିଲା, ଗୋଟେ ବହୁତ ବଡ଼ ଷ୍ଟ୍ରକ୍ଚର ତିଆରି ହେଲା ସେଠି, ଆପଣ କହିରଖେ ଏଠି ସେଇ ଏରିଆରେ ସେତେବେଳେ କିଛି ନଥିଲା, କ୍ଷେତ ଥିଲା, କ୍ଷେତ ଭିତରେ ଗୋଟେ ମନ୍ଦିର ଯେତେବେଳେ ବହୁତ ବଡ଼ ତିଆରି ହେଲା, ଲୋକ ଭାବିଲେ ହଲ୍ ଫଲ୍ ହେଉଛି କି ମ୍ୟାରେଜ୍ ହଲ୍ ହେଉଛି କି ବହୁତ ବଡ଼ ଘର ବନାଉଛନ୍ତି ବୋଲି। କିନ୍ତୁ ଯେତେବେଳେ ମନ୍ଦିର ହେଲା, ଲୋକଙ୍କର ବିଶ୍ୱାସ ଏତେ ବଢ଼ିଗଲା ଯେ ଏ ଏରିଆ ଭିତରେ ଗୋଟେ ମନ୍ଦିର ହେଲା, ତାପରେ ଭାବିପାରିବେନି ଯେତେବେଳେ ଡିସମିଲ 8000 ଥିଲା, ତାପରେ ସେ ଜାଗାର ମୂଲ୍ୟ 1.5 ଲକ୍ଷ ଟଙ୍କା ହେଇଗଲା, ମୂଲ୍ୟରେ କେତେ ଇନକ୍ରିଜ୍ ହୁଏ। ତ ସେତେବେଳେ ବାପା କହିଲେ ଯେଉଁ ବନା ହେଇଛି ମନ୍ଦିରଟା ଯଦି ବନିଲା ସେଇଠି, ତାହେଲେ ଆମେ ଅନ୍ୟ ଜାଗାରେ ଘର ବନେଇକି ରହିବା, ବାବାଙ୍କ ପାଖରେ ଆମେ ରହିବାନି ଏଠି, କାହିଁକିନା ଯେଉଁମାନେ ଠାକୁରଙ୍କ ପାଖରେ ରୁହନ୍ତି ସେମାନେ ଠାକୁରଙ୍କଠୁ ଦୂରେଇ ଯାଆନ୍ତି। ବାପାଙ୍କର ଚିନ୍ତାଧାରା ଥିଲା ଦୂରରୁ ଆସିକି ସେବା କରିବା। ଆଉ ବହୁତ ସାରା ଘର ସେଠି ତିଆରି ହେଲା, ମନ୍ଦିର ଥିଲାବେଳେ କିଛି ନଥିଲା, ତାପରେ ଧୀରେ ଧୀରେ ଧୀରେ ସେ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ହେଲା, ଟେଲିଫୋନ୍ ଲାଇନ୍ଠୁ ଆରମ୍ଭ କରି ପାଣି ଲାଇନ୍ଠୁ ଆରମ୍ଭ କରି ସବୁ ଜିନିଷ ଧୀରେ ଧୀରେ ଫାଷ୍ଟ କରି ସେ ଏରିଆକୁ ଆସିଲା। ଆସିଲା ପରେ ମନ୍ଦିର ପ୍ରତିଷ୍ଠିତ ହେଲା ପରେ ଲୋକଙ୍କର ଗୋଟେ ବିଶ୍ୱାସ ହେଲା କି ମନ୍ଦିର ଯଦି ହେଇଛି ମାନେ କିଛି ନିହାତି ଭାବରେ ଭଲ କାମ ସେଠି ହବ। ତ ସେ ବିଶ୍ୱାସକୁ ରଖିବାକୁ ଯାଇକି ଆମେ ମନ୍ଦିରରେ ପ୍ରତ୍ୟେକ ବର୍ଷ ସ୍ଥିରୀକୃତ ହେଇଥାଏ କ'ଣ କ'ଣ ଫେଷ୍ଟିଭାଲ ସବୁ ପାଳନ କରାଯିବ, କାହିଁକିନା ମନ୍ଦିର ସେତେବେଳେ ଯାଏଁ ଜୀବିତ ରହେ ଯେତେବେଳେ ଯାଏଁ ସେଠି ଆକ୍ଟିଭିଟି ହୁଏ, ବିଭିନ୍ନ କାର୍ଯ୍ୟକ୍ରମ ମାନ ଚାଲେ, ଲୋକ ଯେତେବେଳେ ମନ୍ଦିରକୁ ଯାଆନ୍ତି, ଭକ୍ତମାନେ ଭଗବାନଙ୍କୁ ଦେଖିବାକୁ ଯାଆନ୍ତି, ତାହେଲେ ମନ୍ଦିରଟା ଜୀବିତ ରହେ। ତ ସେଥିପାଇଁ ବହୁତ କାର୍ଯ୍ୟକ୍ରମ ହୁଏ, ଯେମିତି ଆରମ୍ଭ ହେଲା ପ୍ରଥମେ ମହାଶିବରାତ୍ରିରେ ବାବାଙ୍କୁ ରୁଦ୍ରାବତାର ମନାଯାଏ, ତେଣୁ ଶିବରାତ୍ରି ଦିନ ତାଙ୍କର ଦୁଗ୍ଧରେ ଅଭିଷେକ ହୁଏ। ତାପରେ ଆସିଲା ରାମନବମୀ, କଥାରେ ଅଛି ଆମେ ମାନୁଛୁ ଯେ ବାବାଙ୍କ ରାମନବମୀ ଦିନ ହିଁ ଶିରିଡ଼ି ସାଇଙ୍କର ଜନ୍ମଦିନ ହୋଇଥିଲା ବୋଲି, ଯଦିଓ ଏହାର କିଛି ପ୍ରତ୍ୟକ୍ଷ ପ୍ରମାଣ ନାହିଁ, ତଥାପି ଆମେ ସେଇ ଦିନଟିକୁ ମାନୁ। ଶ୍ରୀ ରାମନବମୀ ଉତ୍ସବ ହୁଏ, ପୁରା 9 ଦିନିଆ ପୂଜା ହୁଏ, ତାପରେ ଗୁରୁ ପୂର୍ଣ୍ଣିମା ଉତ୍ସବ ହୁଏ, ଆଉ ତାପରେ ଦଶହରା ହୁଏ, ବିଜୟାଦଶମୀ। ତ ସେଇ 9 ଦିନ ଯାକ ପୁରା ପୂଜା ହୁଏ। ତ ଏମିତି ଅନେକ ପ୍ରକାର ଉତ୍ସବ ସେଠି ପାଳିତ ହୁଏ। ସେଇ ଉତ୍ସବ ମାନଙ୍କ ଭିତରେ ଛୋଟ ଛୁଆମାନଙ୍କୁ କାହାକୁ ଗ୍ରୁପରେ ଖାଇବାକୁ ଦିଆଯାଏ, ତାହେଲେ ପ୍ରଥମେ ବହୁତ ସାରା ଅନାଥ ଆଶ୍ରମ ଥିଲା, ସେତେବେଳେ ଛୁଆମାନେ ଖାଇବାକୁ ଆସୁଥିଲେ, ତାପରେ କିଛି କଟକଣା ଲାଗିବାରୁ ସେମାନେ ଖାଇବାକୁ ଆସିଲେନି। ତ ଆମେ ଚେଷ୍ଟା କରୁ ସେମାନଙ୍କୁ ରନ୍ଧା ଖାଦ୍ୟ ପହଞ୍ଚାଇ ଦେବା ପାଇଁ।
1: ଆଜ୍ଞା, ସେଇ କଥା ପଚାରିବା ପାଇଁ ଚାହୁଁଥିଲି ମ୍ୟାଡ଼ାମ, ଯେ ଶିରିଡି ସାଇବାବାଙ୍କର ମୂଳ ଆଧାର ତ ମାନବ ସେବା ଟ୍ରଷ୍ଟ ପକ୍ଷରୁ, ସେମିତି ଦରିଦ୍ର ନାରାୟଣଙ୍କର ସେବା ପାଇଁ କି
0: ଆଜ୍ଞା,
1: ଆଉ ମନ୍ଦିରର ଆନୁକୂଲ୍ୟରେ ସେମିତି କ'ଣ କ'ଣ କାର୍ଯ୍ୟକ୍ରମ କରାଯାଉଛି କି?
0: ମନ୍ଦିର ଆନୁକୂଲ୍ୟରେ ଏମିତି ବହୁତ ପ୍ରକାର କାର୍ଯ୍ୟକ୍ରମ କରାଯାଏ, ଯେଉଁଥିରେ କି ଯେମିତି ଜଣେ ପଢ଼ିପାରୁନି ତାର ତା ପାଖରେ ଶିକ୍ଷାର ପାଇଁ ସୁଯୋଗ ଅଛି କିନ୍ତୁ ପଇସାର ଅଭାବ ଅଛି, ତାକୁ ଆମେ ଆର୍ଥିକ ସହଯୋଗ ବି କରିଥାଉ। କାହାର ଦେହ ଖରାପ ଅଛି ତାଙ୍କୁ ବିନା ମୂଲ୍ୟରେ ମେଡିସିନ୍ ଦିଆଯାଏ, ତାଙ୍କୁ ସହଯୋଗ କରାଯାଏ। ଗ୍ରୁପରେ ପିଲାମାନଙ୍କୁ କାହାର ଛତା ଦରକାର, କାହାର କ'ଣ ଦରକାର, ପ୍ରତ୍ୟେକ ଯେତେବେଳେ ଗୋଟେ ଫଙ୍କସନ୍ ହୁଏ, ଗୋଟେ ଫଙ୍କସନ୍ ହେଲା ବେଳକୁ ନାରାୟଣ ସେବାରେ ସେସବୁ ଜିନିଷ ଇନକ୍ଲୁଡେଡ଼୍ ଥାଏ, ପିଲାମାନଙ୍କୁ ସବୁ ସାହାଯ୍ୟ କରାଯାଏ। ଆଉ ହ୍ୱିଲ୍ ଚେୟାର ଦିଆହେଉଛି, କେତେବେଳେ ଦରକାର ପଡ଼ିଲା କାହାକୁ ଜଣେ ଯଦି କେହି କହିଲେ ଆସିକି ହ୍ୱିଲ୍ ଚେୟାର ଦିଆହେଉଛି, ଏବଂ ଯେମିତି ସ୍ଥାନୀୟ ଲୋକମାନଙ୍କର ବସ୍ତି ପଡ଼ାରେ ବହୁତ ସାରା ଲୋକ ରହୁଛନ୍ତି, ସେମାନେ ଆସିକି ପାଣି ନିଅନ୍ତି ମନ୍ଦିରରୁ, ଯାହାକୁ ପାଣି ମିଳେନି ବର୍ଷ ସାରା ପାଣି ନିଅନ୍ତି, କିଛି ଲୋକ ଅଛନ୍ତି ଆଜି। ଅନେକ ପ୍ରକାର କାର୍ଯ୍ୟକ୍ରମ ଯେମିତି ସାହାଯ୍ୟ କଲେ, ଯେହେତୁ ବାବା ମୂଳଠୁ କହିଛନ୍ତି କି ମାନବ ସେବା କଲେ ହିଁ ତମେ ମୋତେ ପାଇବ, ତେଣୁ ଆମେ ଚେଷ୍ଟା କରୁ ମନ୍ଦିର ମାଧ୍ୟମରେ କିଛି ଲୋକଙ୍କୁ ବେନିଫିଟ୍ ଦେବା ପାଇଁ। ଆଉ ସେଠି 15ଟା ତ ଫ୍ୟାମିଲି ଏବେ ବର୍ତ୍ତମାନ ଚଳୁଛନ୍ତି, ତେଣୁ ସେଟା ବି ଗୋଟେ ପ୍ରକାର ଦେଖିବାକୁ ଗଲେ ଆପଣ ଯଦି କିଛି
1: ସୁକ୍ଷ୍ମ ଭାବେ ଆମେ ଯଦି ବିଚାର କରିବା, ନିହାତି ଭାବରେ ସେ ମଧ୍ୟ ଗୋଟେ ମାନବ ସେବା କହିଲେ
0: ସେବା ହିଁ କୁହାଯିବ, ଯେହେତୁ ଆମେ ତାଙ୍କୁ ବି ମନ୍ଦିର ଥ୍ରୁରେ ସେମାନେ ପରିପୋଷିତ ହୋଇଛନ୍ତି, ତାଙ୍କ ପରିବାର ଚଳୁଛନ୍ତି, ମାନେ ଆମେ ତାଙ୍କ ପାଇଁ ୱାର୍କ ଜେନେରେଟ୍ କରିଛୁ, ତାଙ୍କ ପାଇଁ ସୁବିଧା ଦେଇଛୁ କି ସେମାନେ ବି ପରିବାରକୁ ଭଲ ମାଧ୍ୟମରେ କାମ କରିକି ପରିଶ୍ରମ କରିକି ଏମିତି ନିଜ ପରିବାର ଭଲ ଭାବରେ ଚଳେଇ ପାରିବେ।
1: ଆଜ୍ଞା।

0: ଖୁବ ସୁନ୍ଦର କଥାଟିଏ। ତେବେ ଏଥର ଟିକେ ବ୍ୟକ୍ତିଗତ କଥା ହେବା ମ୍ୟାଡ଼ାମ।
1: ଆଜ୍ଞା,
0: ବ୍ରାହ୍ମଣ ପରିବାରର ଝିଅଟିଏ, ପୁଣି ଏମିତିରେ ପିତାମାତା ଉଭୟ ସଂସ୍କୃତ ବିଦ୍ୟାର ଅଧିକାରୀ, ଆପଣଙ୍କୁ ଯେତେବେଳେ ଆମେ ଦେଖୁଛୁ, ଦେହରେ ତନ୍ତବୁଣା ଲୁଗା ଅଛି, ମଥାରେ ଅଳ୍ପ ଚୁଟି ଅଛି, କୁଙ୍କୁମ ଅଛି, ଇଏ କେମିତି, ଏଇ ବିଷୟରେ କିଛି?
1: ଦେଖନ୍ତୁ, ମୋତେ ବହୁତ ସିମ୍ପଲ ରହିବାକୁ ଭଲ ଲାଗେ। ଛୋଟ ଥିଲି ସେତେବେଳେ ଅଲଗା ପ୍ରକାର ସ୍ୱରୂପ ଥିଲା ମୋର। 2013 ମସିହାରେ ବାପାଙ୍କର ଶ୍ରାଦ୍ଧ କରିବାକୁ ପଡ଼ିଲା, ଭାଇ ଆମେରିକାରେ ରହେ, ସେ ପହଞ୍ଚି ପାରିଲାନି, ତେଣୁ ସେତେବେଳେ ବହୁତ ଲମ୍ବା ଚୁଟି ଥିବା ସତ୍ତ୍ୱେ ଚୁଟି ପକେଇ ଦେଇଥିଲି। ତାପରେ ଆଉ ଇଚ୍ଛା ହେଲାନି ବଡ଼ ଚୁଟି ରଖିବା ପାଇଁ। ସେଇଟା କଲା ପରେ ସେଇ ଯେଉଁ ଲୁକ୍ଟାକୁ ମୁଁ ଗଲି, ତାପରେ ମୋତେ ଆଉ ଇଚ୍ଛା ହେଲାନି କି ଆଉ ମୁଁ କେମିତି ପ୍ରକାର ଅଲଗା ଡ୍ରେସ୍ ପିନ୍ଧିବି କି ଝିଅମାନଙ୍କ ପରିକା ଡ୍ରେସ୍ ପିନ୍ଧିବି, ଇଚ୍ଛା ବି ହେଲାନି। ତ ମୁଁ ସେଇ ହିସାବରେ ନିଜକୁ ଢଳେଇ ନେଲି, ନିଜକୁ ଗୋଟେ ଆବଦ୍ଧ କରିନେଲି ସେ ଭିତରେ କି ନାଇଁ, ଏମିତି ରହିଲେ ହିଁ ମୋତେ ସେଫ୍ ଫିଲ୍ ହେଉଛି ଆଉ ମୋତେ ବହୁତ ରେସ୍ପେକ୍ଟେଡ୍ ଫିଲ୍ ହେଉଛି, ତ
0: ଆଜ୍ଞା।
1: ସେଥିପାଇଁ ମୁଁ ନିଜେ ଚେଞ୍ଜ କରିଦେଲି। ଆଉ କରୋନା ମଝିରେ ଏମିତି ହେଲା କି ଷ୍ଟାଫ୍ ମାନଙ୍କର ସାଲାରି ଯେତେବେଳେ ମନ୍ଦିର ଫନ୍ଦିର ସବୁ ବନ୍ଦ ହେଇଗଲା, ବହୁତ କଷ୍ଟ ହେଲା ସଂସ୍ଥା ଚଳେଇବାଟା। ତ ସେଇ ଭିତରେ ବି ଆମେ ମନ୍ଦିରରେ ବହୁତ ସାରା ଡେଭଲପମେଣ୍ଟ କାମ କଲୁ, ତା ସାଙ୍ଗରେ ଷ୍ଟାଫ୍ ମାନଙ୍କ ସାଲାରି ବାହାର କରିବା ପାଇଁ ଅନଲାଇନ୍ ଯେତେବେଳେ କାମ ଷ୍ଟାର୍ଟ ହେଲା, ମୁଁ ଚେଷ୍ଟା କଲି କି ସମ୍ବଲପୁରୀ ଲୁଗା ବିକିକି ସେମାନଙ୍କର କିଛି ହେଲେ ଷ୍ଟାଫ୍ ମାନଙ୍କ ପାଇଁ ସାଲାରି ବାହାର କରିବି ବୋଲି। ସେଇଟା ମୋର ପ୍ରଥମ ପ୍ରଯତ୍ନ ଥିଲା କି ନିଜ ଉଦ୍ୟମରେ କିଛି କରିବା, ଆଉ ସେଇ ଭିତରେ ମୁଁ ପ୍ରେମରେ ପଡ଼ିଗଲି ସମ୍ବଲପୁରୀ ଲୁଗାର। ଆଉ
0: ଆଜ୍ଞା।
1: ତା ପରଠୁ ମୁଁ ସେ ଷ୍ଟାଫ୍ ମାନଙ୍କ ସାଲାରି ତ ବାହାରିଲା ଯାହା ହେଲା, ତାପରେ ମୁଁ ନିଜେ ବି ସମ୍ବଲପୁରୀକୁ ପୁରା ଢଳିଗଲି। ଆଉ ଯେତେ କବାଟ ଥିଲା ପ୍ରାୟ ଖାଲି ହେଇଗଲା, ଆଉ ସମ୍ବଲପୁରୀ ଲୁଗା ଭରିବାରେ ଚାଲିଲା। ତ ମୁଁ ଆଉ କିଛି ପିନ୍ଧେନି ଆଜ୍ଞା, ଆମ ହାତ ବୁଣା ଲୁଗା ଆମ ସମ୍ବଲପୁରର ପରିଚୟ, ସେଇଟା ହିଁ ମୋତେ ଆରାମ ଦେଲା। ମୁଁ ସମସ୍ତଙ୍କୁ କହେ, ପ୍ରଚାର ପ୍ରସାର ବି କରେ, ଆଉ ମୁଁ ବ୍ୟକ୍ତିଗତ ଭାବରେ ସମ୍ବଲପୁରୀ ନ ପିନ୍ଧିଲେ ମୋତେ ଆଉ କୌଣସି କପଡ଼ା ଭଲ ହିଁ ଲାଗେନି।
0: ସେଇଥିପାଇଁ ମ୍ୟାଡ଼ାମ ଆମେ ଆପଣଙ୍କୁ ଆହୁରି ମଧ୍ୟ ଅନ୍ତରରୁ ଧନ୍ୟବାଦ ଜଣାଉଛୁ ଯେ ସମ୍ବଲପୁରୀ ତନ୍ତବୁଣା ଲୁଗାର ମଧ୍ୟ ଆପଣ ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ କରିଛନ୍ତି। ଜୀବନରେ ଏମିତି ଅନେକ ଝଡ଼ଝଞ୍ଜା ଆସିଥିବ ମ୍ୟାଡ଼ାମ ଯେଉଁଟାକି ଆପଣ ସାମ୍ନା କରିଥିବେ ନିହାତି ଭାବରେ, ଆଉ ଏମିତି କିଛି ସ୍ମୃତି ଯାହା ଆନନ୍ଦ ଦେଇଥିବ, କିଛି ଦୁଃଖ ଦେଇଥିବ, ସେଇ ଭିତରୁ କିଛି ଆମ ସହିତ ବାଣ୍ଟିବା ପାଇଁ ଚାହିଁବେ କି?
1: ନିହାତି ଭାବରେ ଯେତେବେଳେ ଆପଣ ପଚାରିଛନ୍ତି ନିଶ୍ଚୟ କହିବି ଯେ ଗୋଟେ ଝିଅ ଯେତେବେଳେ ଡିସାଇଡ୍ କରେ ସେ ବାହା ନ ହେଇକି ରହିବ, ସେଟା ଗୋଟେ ବହୁତ ବଡ଼ କଥା। ବହୁତ କିଛି କଥାର ସାମ୍ନା କରିବାକୁ ତାକୁ ପଡ଼ିଥାଏ, ବହୁତ କଷ୍ଟ ହୁଏ ନିଜକୁ ଭଲ ଭାବରେ ସଂଯତ ରଖି ସୋସାଇଟି ଭିତରେ ଆପଣ ନିଜେ ଚଳିବେ। ଆଉ ଗୋଟେ ଏଜ୍ ପାର ହେଇଗଲା ପରେ ତ ଲୋକ କୁହନ୍ତିନି, କିନ୍ତୁ ଯେତେବେଳେ ଆପଣଙ୍କର ବୟସ ଥାଏ ଲୋକ ବହୁତ କଥା କୁହନ୍ତି, ସେସବୁକୁ ଶୁଣିକି କାନକୁ ବନ୍ଦ କରିକି ଆପଣଙ୍କୁ ନିଜ ଲକ୍ଷ୍ୟ ପଥରେ ଆଗେଇବାକୁ ପଡ଼େ। ବହୁତ କଷ୍ଟ ହୁଏ ଶୁଣିଲେ ବି, କିନ୍ତୁ ଧୀରେ ଧୀରେ ଏମିତି ହେଇଗଲା ଯେ ଆମେ କାନ ବନ୍ଦ କରିଦେଲି, ଆଉ କାନ ଖୋଲିବାର ନାହିଁ କି ସେମାନଙ୍କ କଥା ଶୁଣିବାର ନାହିଁ। ମୋତେ ସାମ୍ନାରେ ଦେଖାଯାଏ ମୋର ଟାର୍ଗେଟ୍ ଏଇଟା, ମୋତେ ଏଇଟା କରିବାର ଅଛି, କିଏ କ'ଣ କହିଲେ ନ କହିଲେ ବେପରୁଆ ସେଥିରେ ଛାଡ଼ିଦେଲି ମୁଁ। ତ ସେଥିପାଇଁ ଯେତେବେଳେ ଏତେ 20-25 ବର୍ଷର ଜର୍ନି, ନିହାତି ଭାବରେ ପ୍ରତ୍ୟେକଟା ଷ୍ଟେପ୍ରେ ଆପଣ ବହୁତ ସାରା ଲୋକଙ୍କୁ ଫେସ୍ କରିଥିବେ, ବହୁତ ପ୍ରକାର ଲୋକଙ୍କୁ ଫେସ୍ କରିଥିବି, ଆଉ ବହୁତ ସାରା ସିଚୁଏସନ୍ ଦେଇକି ଯାଇଥିବି ଯେଉଁଟାକି ହୁଏତ ନ ହେଇଥିଲେ ମୁଁ ଆଜି ଏଇ ଜାଗାରେ ନଥାନ୍ତି। ମୁଁ ସେସବୁକୁ ମୋର ଯେଉଁ ଷ୍ଟୋନ୍ ଗୁଡ଼ାକ ପଡ଼ିଛି ମୋ ଉପରେ, ମୁଁ ତାକୁ ବନ୍ଧ ବାନ୍ଧିକି ନିଜେ ଉପରକୁ ଚାଲି ଆସିଛି। ମୁଁ ଚେଷ୍ଟା କରେ ସବୁବେଳେ କି ଯିଏ ଯେତେ ନେଗେଟିଭ୍ ମୋ ବିଷୟରେ କହିଲା ମୋତେ ସେତିକି ଭଲ ଲାଗେ କି ଆଟ୍ଲିଷ୍ଟ ସେ ଲୋକର ସାହସ ଅଛି ସେ ନେଗେଟିଭ୍ କହିପାରିଲା। ତେଣୁ ସାମ୍ନାରେ ଭଲ କହିକି ପଛରେ ନେଗେଟିଭ୍ କହିବାର ମତଲବ ମୋତେ ଭଲ ଲାଗେନି। ତେଣୁ ସାମ୍ନାରୁ ଯଦି ଆସିକି ଗୋଟେ ଲୋକ ଖରାପ କରୁଛୁ କି ଭୁଲ କରୁଛୁ କହିଦେଉଛି, ମୁଁ ସେସବୁକୁ ସବୁବେଳେ ସ୍ୱାଗତ କରେ। ଆଉ ଗୋଟେ ଜିନିଷ କହିବାକୁ ଚାହିଁବି, ଯେତେବେଳେ ବି ଗୋଟେ ଝିଅ ଏକୁଟିଆ ରହେ ନା, ସମାଜ ସେତେବେଳେ ତାର ସୁବିଧା ନେବା ପାଇଁ ବହୁତ ଚେଷ୍ଟା କରେ, ଆଉ ସେତେବେଳେ ବହୁତ କଷ୍ଟ ହୁଏ। ଲୋକ ବହୁତ ଭଲ ଲୋକ ହେଇକି ଆସନ୍ତି, କିନ୍ତୁ ପ୍ରକାରାନ୍ତରେ ସେମାନେ ଆପଣଙ୍କର ଖରାପ ହିଁ କରିକି ଯାଆନ୍ତି, ଆପଣଙ୍କ ବିଶ୍ୱାସରେ ବିଷ ଦେଇକି ଯାଆନ୍ତି। ଏମିତି ଅନେକ ଘଟଣା ଘଟିଛି, କିନ୍ତୁ ସେ ଘଟଣା ଗୁଡ଼ାକ ହିଁ ମୋତେ ଆଜିର ସ୍ୱଗତା ଷଡ଼ଙ୍ଗୀ ବନେଇବାରେ ବହୁତ ସାହାଯ୍ୟ କରିଛି। ତେଣୁ ସେ ଘଟଣା ପରେ ମୁଁ କେବେ ପଛକୁ ବୁଲିକି ଚାହିଁନି କି ସେମାନଙ୍କ ଦ୍ୱାରା ମୋର ଖରାପ ହେଲା କି ଭଲ ହେଲା। ଆଉ ଯଦି ପଜିଟିଭ୍ ଆପଣ ରହିବେ, ସବୁବେଳେ ଆଗକୁ ଦେଖିବେ, ତାହେଲେ କେବେ ବି ସେ ନେଗେଟିଭ୍ ଜିନିଷ ଗୁଡ଼ାକ ଆପଣଙ୍କୁ ଭିଡ଼ିକି ରଖିପାରିବନି।
0: ଖୁବ ସୁନ୍ଦର କଥା ମ୍ୟାଡ଼ାମ ଯେ ଆମେ ଦୁଃଖ ଆସୁ, ଝଡ଼ଝଞ୍ଜା ଆସୁ, ପ୍ରତିବନ୍ଧକ ଆସୁ, ସବୁକୁ ଏଡ଼େଇ ଆମେ ଯଦି ଆଗକୁ ବଢ଼ିବା, ନିଜର ଲକ୍ଷ୍ୟ ସ୍ଥିର କରିବା, ତେବେ ନିଶ୍ଚିତ ଭାବରେ ଆମେ ଭିନ୍ନ ପରିଚୟ ସୃଷ୍ଟି କରିପାରିବା। ତେବେ ଆପଣଙ୍କର ଆଉ ଅନ୍ୟ କ'ଣ ସବୁ ରୁଚି ରହିଛି, ସେଇଥିପାଇଁ ଏତେ ବ୍ୟସ୍ତତା ଭିତରୁ କେମିତି ସମୟ ବାହାରେ?
1: ମୋର ସବୁଠାରୁ ପ୍ରିୟ କାମ ହେଲା ଗଛ ଲଗେଇବା ଆଜ୍ଞା। ତ ଏଇ ପରିପ୍ରେକ୍ଷୀରେ କହିବି, ମନ୍ଦିର ଥ୍ରୁରେ ଆମେ ମଝିରେ ମଝିରେ ପ୍ଲାଣ୍ଟେସନ କ୍ୟାମ୍ପେନ୍ କରୁ, ତ ଲୋକମାନଙ୍କୁ ସମସ୍ତଙ୍କୁ ଚାରା ଆଣିକି ବାଣ୍ଟୁ, ଦିଆଯାଏ ଗଛ ସବୁ। କିନ୍ତୁ ମୋର ପର୍ସନାଲି ମୁଁ ଦେଖେ ଯେ ଯେଉଁ ଜାଗାରେ ଗଛ ନାହିଁ ସେଠି ମୁଁ ନାହିଁ, ଜଙ୍ଗଲ ଆଉ ଗଛ ମୋତେ ବହୁତ ଭଲ ଲାଗେ। ମୋ ଘରେ ବି ମୁଁ ରହେ, ମୋ ସାଙ୍ଗରେ ମୋ ଗଛମାନେ ରୁହନ୍ତି, ପୁରା ଶାଗୁଆ ଘର, ଘର ଭିତର ସାରା ଗ୍ରୀନ, ତ ସବୁଠି ଆମେ ଗଛମାନଙ୍କ ସାଙ୍ଗରେ ହିଁ ରହୁ। ଆଉ ଯଦି ଗଛ ନାହିଁ ତେବେ ଜୀବନ ନାହିଁ, ଏଇଟା ବି ମୁଁ ବିଲିଭ କରେ। ତେଣୁ ସମସ୍ତେ ଜାଣିଛୁ, ସମସ୍ତେ ସମସ୍ତଙ୍କୁ କହୁଛୁ, କିନ୍ତୁ ତା ପାଇଁ ଆମେ କ'ଣ କ'ଣ କରୁଛୁ ସେଇଟା ଦେଖିବାକୁ ପଡ଼ିବ। ଯଦି ଆପଣ ଗଛ

0: ଗଛଟିଏ ଲଗେଇଛନ୍ତି ତାହେଲେ ଗଛଟି ମରିଗଲେ ଯେଉଁ କଷ୍ଟଟା ହେବ ସେଟା ଯଦି ଆମେ ଫିଲ୍ କରିପାରିଲା ତାହେଲେ ଯେ ଆମେ ଗଛଟିର ଯତ୍ନ ନେଇପାରିବା। ଯେମିତି ଲଗଉଛନ୍ତି ବହୁତ ଲୋକ ଫେସବୁକ୍ରେ ପୋଷ୍ଟିଂ ଆସୁଛି, ଏତେ ଗଛ ଲଗେଇଲୁ, ଏଇଟା ଦେଖିଲୁ, ସେଟା ଦେଖିଲୁ, ତାହେଲେ ଜଙ୍ଗଲ ଗୁଡ଼ା କୁଆଡ଼େ ଯାଉଛି ମୁଁ କହିବା କଥା। ତେଣୁ ଯଦି ଆମେ କରୁଛୁ ଗଛ ଲଗେଇବାକୁ ଚାହୁଁଛୁ, ଗଛର ପରବର୍ତ୍ତୀ ଯତ୍ନ ବି ନେବା, ଯେଉଁ ବି ସଂସ୍ଥା ମାଧ୍ୟମରେ ଆପଣ ଗଛ ଲଗାନ୍ତୁ, ଯାହା ବି କରନ୍ତୁ, ମୁଁ ତ ଘରେ ରଖିଛି। ଆଉ ମୋତେ ସବୁଠୁ ଭଲ ଲାଗେ କୁକିଂ, ମୁଁ ବହୁତ ସୁନ୍ଦର ରନ୍ଧାବଢ଼ା ବି କରେ, ମୋତେ ଭଲ ବି ଲାଗେ ରାନ୍ଧିବାକୁ। ତାପରେ ଭଲ ଲାଗେ ଟ୍ରାଭେଲିଂ, ବହୁତ ସାରା ଜାଗା ମୁଁ ବୁଲିଛି, ଆହୁରି ବୁଲିବାକୁ ଇଚ୍ଛା ରଖିଛି। 50 ତ ହେଇଗଲାଣି, ତାପରେ ଆଉ 50 ବର୍ଷ ଯଦି ବଞ୍ଚିଲି କି 20 ବର୍ଷ ବଞ୍ଚିଲି ଜଣା ନାହିଁ, ଯେତିକି ଦିନ ବଞ୍ଚିବି ମୁଁ ଚେଷ୍ଟା କରିବି ଭାରତକୁ ଏକ୍ସପ୍ଲୋର କରିବା ପାଇଁ। ବିଦେଶରେ ମୁଁ ଏତେ ଇଣ୍ଟରେଷ୍ଟେଡ୍ ନୁହେଁ, ଭାରତ ଭିତରେ ଯେତିକି ଜାଗା ଅଛି ସେତିକି ଯଦି ମୁଁ ବୁଲିପାରିଲି ତାହେଲେ ମୋ ଜୀବନ ସାର୍ଥକ ହେଇଛି।
1: ନିହାତି ଆମେ ମଧ୍ୟ ଆଶା କରିବୁ ଯେ ଆପଣ ଯାହା ସବୁ ମନୋକାମନା ରଖିଛନ୍ତି ସବୁ ମନୋବାଞ୍ଛା ଆପଣଙ୍କର ପୂର୍ଣ୍ଣ ହଉ, ଈଶ୍ୱର ସେଥିପାଇଁ ସହାୟ ହୁଅନ୍ତୁ। ତେବେ ଜୀବନରେ ଲାଭ କ୍ଷତିର ହିସାବ ରଖନ୍ତି ନା ରଖନ୍ତି ନାହିଁ, ଅନୁକୂଳ ଆଉ ପ୍ରତିକୂଳ ଉଭୟ ପରିସ୍ଥିତି ଦେଖିବାକୁ ପଡେ ଜୀବନରେ, ମ୍ୟାଡମ କେମିତି ଆପଣଙ୍କର ମାନସିକତା ସଜାଡ଼ନ୍ତି?
0: ଲାଭ କ୍ଷତିର ହିସାବ ଆଜ୍ଞା କେବେ କରିନି, ଯଦି କରିଥାନ୍ତି ମୁଁ ବୋଧେ ଏଠି ନଥାନ୍ତି, ମୁଁ ଆଜି ବିଦେଶରେ କୋଉ କମ୍ପାନୀରେ କାର୍ଯ୍ୟ କରୁଥାନ୍ତି କିମ୍ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଏମ୍ପ୍ଲୟ ହେଇକି ଅନ୍ୟ ଜାଗାରେ ରହିଥାନ୍ତି। ବାପାଙ୍କ ଦେହ ଖରାପ ହେଲା, ସେଇ ଟାଇମ୍ରେ ମୁଁ ମୋର ଓଏସ୍ ପରୀକ୍ଷା ଦେଇଥିଲି, ମେନ୍ କ୍ୱାଲିଫାଏ କରିଯାଇଥିଲି, ଚାହିଁଥିଲି ଆଗକୁ ବି କରିପାରିଥାନ୍ତି, କିନ୍ତୁ ମୁଁ ସେସବୁ କଲିନି କି ସେପଟେ ଗଲିନି, କାହିଁକି ନା ମୋତେ ଦରକାର ଥିଲା ମୋ ବାପା ମାଙ୍କ ପାଖରେ ମୁଁ ଜୀବନସାରା ତାଙ୍କର ଲାଇଫ୍ ଏଣ୍ଡ ଯାଏ ମୁଁ ରହିବି। ତ ସେଇଟାକୁ କରିକି ଯଦି ମୁଁ ଲାଭ କ୍ଷତି ହିସାବ କରିବି ତ ମୋତେ ନିଜକୁ କଷ୍ଟ ହେବ, କିନ୍ତୁ ମୋତେ ପ୍ରାଉଡ୍ ଫିଲ୍ ହୁଏ ସେଟାକୁ ଦେଖିଲେ ଯେ ମୁଁ ହିଁ ଜଣେ ପିଲା 3ଟା ପିଲା ଭିତରୁ ଯିଏକି ତାଙ୍କ ପାଖରେ ରହିପାରିଲା ଆଉ ଆଜୀବନ ତାଙ୍କର ସେବା କରିପାରିଲା, ତାଙ୍କ ପାଖରେ ରହିପାରିଲା, ଆଉ ବାପା ମାଙ୍କ ବ୍ଲେସିଂ ଠୁ ବଡ଼ି ବ୍ଲେସିଂ ଆଉ ଦୁନିଆରେ ନାହିଁ। ତେଣୁ ସେଇଟାକୁ ମୁଁ ଦେଖିକି ଆଜି ଯେ ମୁଁ ଗର୍ବରେ ରାତିରେ ବି ଯେତେବେଳେ ମିରର ଦେଖେ ନା, ମୋର ଗୋଟେ ନିୟମ ଅଛି, ରାତିରେ ଡେଲି ଶୋଇବା ଆଗରୁ ଦର୍ପଣ ଦେଖିକି ଶୋଇବି, ଦର୍ପଣ ଦେଖିକି ଶୋଇକି ନିଜକୁ ନିଜେ ତର୍ଜମା କରେ କି ମୁଁ ଆଜି କ'ଣ ଖରାପ କରିଛି, କାହାର ଖରାପ କରିଛି। ଜାଣତରେ ଆଜି ଯାଏ ମୁଁ କେବେ ନିଶ୍ଚିନ୍ତ ହେଇକି ମାନେ ରହିନି କି ମୁଁ କାହାର ଖରାପ କରିଛି ବୋଲି। ସେଥିପାଇଁ ବହୁତ ପ୍ରାଉଡ୍ ଫିଲ୍ ହୁଏ କି ବାପା ମା ଶିଖେଇ ନାହାନ୍ତି କି ଜାଣିକିରି ତୁ କାହାରି ବି ଖରାପ କର, କେହି ବି କହିପାରିବନି ଯେ ଜାଣିକିରି ଲୋକଟା ମୋତେ ହଇରାଣ କରିଛି କି କ'ଣ କରିଛି ବୋଲି। ହଁ, ଅଜାଣତରେ ଆମେ ବହୁତ ଜିନିଷ ଜାଣିନୁ ଆମ ଦ୍ୱାରା ହେଇଯାଏ, ତା ପାଇଁ ମୁଁ ଦାୟୀ ନୁହେଁ, ସେ ପରିସ୍ଥିତି ଦାୟୀ କି କ'ଣ ହେଇଥିବ କି କାହାକୁ କଷ୍ଟ ଦେବା କି କାହାକୁ ହଇରାଣ କରିବା ମୋର ମୋଟିଭରେ କେବେ ନଥାଏ।
1: ମ୍ୟାଡାମ ଆମେ ଅନେକ କଥା ତ ହେଲେ, ସୁନ୍ଦର କଥା ସବୁ ଆପଣ କହିଲେ, ତେବେ ଯିବା ପୂର୍ବରୁ ଆମର ଶ୍ରୋତା ଭଉଣୀମାନଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ଶ୍ରୋତା ଭଉଣୀମାନଙ୍କୁ ଅନୁରୋଧ କରିବି ଆଉ କହିବାକୁ ମୁଁ ଚାହିଁବି ଯେ ଆଜିର ଦୁନିଆରେ ଯଦି ଆମମାନଙ୍କୁ ବଞ୍ଚିବାର ଅଛି, ସ୍ଥିର ରହିବାର ଅଛି, ସୁସ୍ଥ ସବଳ ରହିବାର ଅଛି, ଦୀର୍ଘାୟୁ ହେବାର ଅଛି, ତାହେଲେ ନିୟମ ଶୃଙ୍ଖଳା ମାନିକି କେତେଟା ଆମେ ଚଳିବା। ଯେମିତି ଆଜିକାଲିର ଯୁଗରେ ସବୁ କାମ ମେସିନ୍ କରୁଛି, ତାପରେ ଆମେ ଧୀରେ ଧୀରେ ଶରୀରଟାକୁ ବେମାର କରିଦେଉଛୁ। ଚେଷ୍ଟା କରିବା ଆମେ ମେସିନ୍ର ହେଲ୍ପ ନେବା, କିନ୍ତୁ ତା ସାଙ୍ଗରେ ନିଜେ ବି ଆକ୍ଟିଭ୍ ରହିବା, କର୍ମଠ ରହିବା ଆଉ ସବୁ କାମ ଚେଷ୍ଟା କରିବା ହାତରେ କରିବା ପାଇଁ, ଯେମିତି ଆମ ମାଆମାନେ ଆଗରୁ କରୁଥିଲେ, ତାହେଲେ ଆପଣମାନେ ନିଜକୁ ସୁସ୍ଥ ରଖିପାରିବେ। ସୁସ୍ଥ ଶରୀର ରଖିଲେ ହିଁ ଆପଣଙ୍କର ସୁସ୍ଥ ମସ୍ତିଷ୍କ ରହିବ, ମସ୍ତିଷ୍କ ଠିକ୍ ରହିଲେ ହିଁ ଆପଣମାନେ ସବୁ କାମକୁ ଠିକ୍ ଭାବରେ କରିପାରିବେ। ଆଉ ତାପରେ ଆଉ ଗୋଟେ ସବୁଠୁ ଇମ୍ପୋର୍ଟାଣ୍ଟ କଥା ମୁଁ ଯୋଉଟା ବିଲିଭ କରେ କି ସ୍ପିରିଚୁଆଲି ଆପଣଙ୍କୁ ବହୁତ ଷ୍ଟ୍ରଙ୍ଗ ହେବାକୁ ପଡିବ ଆଜିର ଦୁନିଆରେ ବଞ୍ଚିବା ପାଇଁ। ଯୋଉ ଠାକୁରଙ୍କୁ ଆପଣ ବିଶ୍ୱାସ କରୁଛନ୍ତି କରନ୍ତୁ, କିନ୍ତୁ ଏତିକି ଷ୍ଟ୍ରଙ୍ଗ ହୁଅନ୍ତୁ, ଏତେ ରଖନ୍ତୁ ବିଶ୍ୱାସଟାକୁ, ଭରସାଟାକୁ ଏତେ ରଖନ୍ତୁ ଯେ ଠାକୁର ଯଦି ମୋ ପାଇଁ ଏଇଟା କରିଛନ୍ତି ତାହେଲେ ସେଟା ଭଲ ପାଇଁ ହିଁ କରିବେ, ଠାକୁର କେବେ ଖରାପ କରନ୍ତି ନାହିଁ। ଯଦି ଆମେ ଏଇଟା ବାଇକି ଚଲିବା ତାହେଲେ ପିଲାମାନଙ୍କୁ ମଧ୍ୟ ଆପଣ ନିଜେ ଆଦର୍ଶ ହେଇକି ରାସ୍ତା ଦେଖେଇ ପାରିବେ। ମା ବାପା ଯଦି ମନ୍ଦିର ଯାଉନଥିବେ ପିଲା କେବେ ମନ୍ଦିର ଯିବନି, ଆମେ ନିଜେ ଯିବା, ଆମେ ନିଜେ କରିକି ତାଙ୍କୁ ଦେଖେଇବା, ତାହେଲେ ଯାଇ ସମାଜରେ କିଛିଟା ଚେଞ୍ଜେସ୍ କିଛିଟା ପରିବର୍ତ୍ତନ ଆସିବ। ମୋର ଛୋଟ ଅନୁଷ୍ଠାନ ଜରିଆରେ ମୁଁ ଚେଷ୍ଟା କରୁଛି ଆଜ୍ଞା ସମସ୍ତଙ୍କୁ ଏଇ ଜିନିଷଟା ଶିଖେଇବା ପାଇଁ, ଗୋଟେ ଛୁଆକୁ ସୁଧୁରେଇକି ଆମେ ତା ପରିବାରକୁ ସୁଧୁରଉଛୁ, ତେଣୁ ସେଇ ପରିବାର ସମାଜକୁ ସୁଧୁରଉ, ସେଇ ସମାଜ ରାଜ୍ୟକୁ ସୁଧୁରଉ, ସେଇ ରାଜ୍ୟ ଦେଶକୁ ସୁଧାରୁ। ତେଣୁ ବ୍ୟକ୍ତି ଚରିତ୍ରର ପରିବର୍ତ୍ତନରେ ହିଁ ସମାଜର ସଂସ୍କାର ସମ୍ଭବ। ଯଦି ବ୍ୟକ୍ତି ଠିକ୍ ନାହିଁ ତେବେ ସମାଜର କୌଣସି ସଂସ୍କାର ହେଇପାରିବ ନାହିଁ। ଏଇଟାକୁ ମୁଁ ଭାବେ ବୋଲି ମୁଁ ଛୋଟ ଛୋଟ ଛୁଆଙ୍କ ପାଖରୁ ହିଁ ସବୁ ପରିବର୍ତ୍ତନ ଆରମ୍ଭ କରେ, ଆଉ ତାଙ୍କ ପାଖରେ ହିଁ ସବୁ ଏକ୍ସପେରିମେଣ୍ଟ କରେ, ତାଙ୍କୁ ହିଁ ଶିଖାଏ। ଆଉ ସେଥିପାଇଁ ବୋଧେ ଶିରିଡ଼ି ସାଇବାବା ପବ୍ଲିକ ସ୍କୁଲରେ ଅଟିଷ୍ଟିକ ପିଲା ବି ଆସିକି ଠିକ୍ ହେଇକି ଯାଆନ୍ତି, ଏଇଟା ବହୁତ ଗର୍ବରେ ମୁଁ କହୁଛି କି ବାବାଙ୍କର ଆଶୀର୍ବାଦ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମୋ ଉପରେ ରହିଛି। ଅଟିଷ୍ଟିକ ଛୁଆମାନେ ବି ଯେଉଁମାନେ ସେ ରୋଗର ଶିକାର, ଆଜିକାଲି ମୋବାଇଲ ଦୁନିଆର ପିଲା ସେମାନେ ବହୁତ ଜଲ୍ଦି ଅଟିଷ୍ଟିକ ହେଇଯାଉଛନ୍ତି, ମାନେ 100ରେ 5ଟା ପିଲା ଆମ ପାଖକୁ ଅଟିଷ୍ଟିକ ପିଲା ଆସୁଛନ୍ତି। ତ ସେଇ ପିଲାମାନଙ୍କୁ ନର୍ମାଲି ଅନ୍ୟ କ'ଣ
1: ଯୋଉ ଭଳିଆ ନିଜକୁ ଅନ୍ୟ ପାଇଁ ନିୟୋଜିତ କରିଛନ୍ତି, ସମାଜ ପାଇଁ ନିୟୋଜିତ କରିଛନ୍ତି, ମ୍ୟାଡମ ନିଶ୍ଚିତ ଭାବରେ ଇଏ ସହାୟକ ହେଇଛି ଆପଣଙ୍କର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ପାଇଁ। ଆମର ଏ କାର୍ଯ୍ୟକ୍ରମକୁ ଆସିଥିବାରୁ, ଆମକୁ ସମୟ ଦେଇଥିବାରୁ ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
2: ଶୁଣୁଥିଲେ କାର୍ଯ୍ୟକ୍ରମ ଘର ସଂସାର। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ।

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ, ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 11 ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଚୀନ୍ର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି। ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ 1ରୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117 ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି, ଆଲିପୁରଦ୍ୱାର, କାଲିମପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା

0: ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ ଉଗାଣ୍ଡାରେ ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି, ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଛାତ୍ର ଏବଂ 32 ଛାତ୍ରୀଙ୍କୁ ମିଶାଇ 4 ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ୍ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ପଞ୍ଜାବର କପୁରଥାଲା ଜେଲ୍ର ଏକ ବାରାକ୍ରେ ଗତକାଲି ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି। କଏଦୀ ଏବଂ ବିଚାରାଧୀନ କଏଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଜେଲ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ପୁଲିସ୍ ଅଧିକାରୀ ଅଧିକ ସୁରକ୍ଷାକର୍ମୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଜେଲ୍ ଭିତରେ ଏବଂ ପରିସର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା କାଳରେ ଜଳନ୍ଧର ରେଞ୍ଜ ଡିଆଇଜି ନବୀନ ସିଙ୍ଗଲା କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125ତମ ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବରେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ 1 ଟେନିସ୍ ତାରକା ଜାନିକ୍ ସିନର, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡାର ଜେଭେରେଭ୍ ଏବଂ ଟେଲର ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର 1 ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତର ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲ୍ର ମାର୍ସେଲୋ ଡୋମୋଲାଇନର୍ଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ୍ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ୍, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଇରାନ୍ ଫୁଟବଲ ସଂଘର ସଭାପତି ମେହଦି ତାଜ କହିଛନ୍ତି। ପ୍ରଥମେ ଆରିଜୋନାର ଟୁକ୍ସନ୍ଠାରେ ଇରାନ୍ ଫୁଟବଲ ଦଳର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏବେ ଏହା ମେକ୍ସିକୋର ତିଜୁଆନାକୁ ସ୍ଥାନାନ୍ତରିତ ହୋଇଛି। ଏହି ସ୍ଥାନ ଆମେରିକା ସୀମା ନିକଟବର୍ତ୍ତୀ ହୋଇଥିବାରୁ ଦଳର ଆମେରିକାରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଯାତ୍ରା ସହଜ ହୋଇପାରିବ ବୋଲି ସଂଘ ପକ୍ଷରୁ ଗତକାଲି ଜାରି ବିବୃତ୍ତିରେ କୁହାଯାଇଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ବନ କରିବାକୁ ସରକାରଙ୍କ ପରାମର୍ଶ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. India and United States reaffirms strength of strategic partnership between the two countries. External Affairs Minister Dr. S. Jaishankar calls for early trade deal, stresses on diversified energy supplies for the country. U.S. Secretary of State Marco Rubio describes India as one of the United States' most important strategic partners. BJP candidate Devanshu Panda secures massive lead in West Bengal's Falta Assembly constituency re-polling. Government advises all Indian citizens to avoid non-essential travel to Congo, Uganda and South Sudan in view of Ebola outbreak. 24 people killed in a blast near railway track in Quetta in Pakistan's Balochistan province. And in tennis, French Open Grand Slam begins today in Paris. External Affairs Mr. Dr. S. Jaishankar and U.S. Secretary of State Marco Rubio today held wide-ranging discussions in New Delhi. Both leaders reaffirmed the strength of the India-U.S. strategic partnership and outlining key areas of cooperation, including trade, energy, mobility and regional security. Dr. Jaishankar said India and the U.S. share a comprehensive global strategic partnership with deep and broad-based cooperation. He said both countries' ties impact and influence the world and that they have converging interests across several regions. He noted that discussions took place in a complex global environment and expressed confidence in open and productive talks. He also highlighted the need to conclude a trade agreement at the earliest, welcomed the expansion in energy trade, and stressed that diversified energy supplies are vital for India's energy security.
2: Secretary and I therefore welcome the expansion in our energy trade in recent months. Diversified supplies are at the heart of energy security for India. We devoted some time to nuclear energy cooperation as well. The passage of the Shanti Act has opened up new possibilities.
1: Dr. Jaishankar also underlined the importance of people-to-people ties and said legal mobility should not be adversely affected. India's position in favor of dialogue and diplomacy as well as safe and unimpeded maritime commerce was also reiterated. On the Iran conflict, Mr. Jaishankar said that both India and the United States have a strong interest in ensuring that global energy prices remain low and that there is unimpeded commerce.
2: I apprised Secretary Rubio of challenges that legitimate travelers face in respect of visa issuance. While we cooperate to deal with illegal and irregular mobility, our expectation is that legal mobility would not be adversely impacted as a consequence. After all, this is very relevant to our business, technology and research cooperation.
1: U.S. Secretary of State Marco Rubio strongly underscored the strategic dimension of the partnership, describing India as one of the United States' most important partners in the world. He said both countries have suffered due to terrorism and added that India and the U.S. are strategically aligned on all key issues that will define the new century.
3: A strategic partnership is something very different. It's something much broader than that. And you work together strategically to solve those problems. And the list of issues that we work together with India on, the breadth and scope of them, is what highlights the fact that India is one of our most important strategic partners in the world. It begins with the fact of our shared values. We are the two largest democracies in the world.
1: Secretary Rubio further said that the two countries are also strategically aligned on energy. Responding to a question, he said, the United States is modernizing its immigration system for the 21st century. Responding to a question on Iran, he said, there's good news on that front and indicated that further positive developments are expected in the next few hours.
3: The United States remains committed to finding a peaceful, a diplomatic solution to this crisis. But let's be clear who we're talking about here. We're not talking about some pacifist government over there, some pacifist regime. We're talking about one of the most vicious regimes.
1: The leaders also discussed regional issues, including developments in the Gulf and the Indo-Pacific, ahead of the upcoming Quad Foreign Ministers meeting. Earlier in the opening remark, Mr. Jaishankar said that India and the United States shared a comprehensive global strategic partnership marked by deep and broad-based cooperation. The External Affairs Minister said that the relationship between India and the U.S. impacts and influences not only the two countries, but also other regions and the wider world. U.S. Secretary of State Marco Rubio arrived in India yesterday on a four-day visit to participate in the Quad Foreign Ministers meeting, which will be held on the 26th of this month. In West Bengal, Bharatiya Janata

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11:00 ଅପରାହ୍ନ 3:00 ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3:00 ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2:00 ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2:00 ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆଯିବ।
0: ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ 36 ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲୋ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମ୍ର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ୍ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମ୍ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ

ଶ୍ରୀମତୀ ପରିଡ଼ା କହିଥିଲେ, ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧ ଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ୍ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10:00 to 12:00 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10:00 to 12:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3:00 to 5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11:00 ପରଠାରୁ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ। ବିଶ୍ୱର ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟଟଲ୍, ଲେଦର୍ ବ୍ୟାଗ୍ସ, ହକ୍ସ ବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବାବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। 2014 ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982, 1988, 1997, 1998, 2002 ଓ 2008 ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8 ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ 3 ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମଇ 24 ତାରିଖରେ ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଶ୍ରୋତାମାନେ ଏତେବେଳ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମରେ ଶୁଣନ୍ତୁ କଥାଚିତ୍ର ସତ୍ୟ ପ୍ରେମ କି କଥାରୁ ଏହି ଗୀତଟି କଣ୍ଠ ଦେଇଛନ୍ତି ଅରିଜିତ ସିଂ ଏବଂ ତୁଲସୀ କୁମାର। ଗୀତ ରଚନା ଗୁରପ୍ରୀତ ସାଇନି ଏବଂ ଅଲି ସେଠ। ସଙ୍ଗୀତ ନିର୍ଦ୍ଦେଶନା ରୋଚକ କୋହଲି ଏବଂ ଅଲି ସେଠ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଇଠି ଶେଷ କରୁଛୁ ଆମର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ଜୀବନଧାରା ଉପରେ ପର୍ଯ୍ୟବେସିତ ଆମର ସ୍ୱତନ୍ତ୍ର କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ସନ୍ତୋଷ ପିଙ୍ଗ। ଆଜି ଏଥିରେ ଶୁଣିବେ ମଧୁସୂଦନ ପିଙ୍ଗ ଏବଂ ସାଥୀଙ୍କ ଦ୍ୱାରା ପରିବେଷିତ କିଷାନ ଗୀତ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ସୋର୍ମା କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ଏହସାନ ନୁରାନୀ, ଶଙ୍କର ମହାଦେବନ ଏବଂ ହେମନ୍ତ ବ୍ରିଜବାସୀ। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଏସ୍ପି ଚୌହାନ କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ମାଷ୍ଟର ଶ୍ରୀୟାନ ଅଦନାନ। ଗୀତ ରଚନା ସୁଭାଷ ଶର୍ମା, ସଙ୍ଗୀତ ନିର୍ଦ୍ଦେଶନା ବିଭାସ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଆକା ଗୋଲାରୁ। ଏହି ଗୀତଟି କଣ୍ଠ ଦେଇଛନ୍ତି ମହମ୍ମଦ ଅଜିଜ୍ ଏବଂ ଆଶା ଭୋସଲେ। ଗୀତ ରଚନା ଅଞ୍ଜନ, ସଙ୍ଗୀତ ଦେଇଛନ୍ତି ବପି ଲେହରୀ।

Cha-cha. ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। କିଛି ସମୟ ପରେ

0: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଭାରତ ଗୌରବ ଦାସ। ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଉ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ଭିତରେ ହେଲା ଦ୍ୱିପାକ୍ଷିକ ଆଲୋଚନା। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀ ମତଗଣନା ଜାରି, ବିଜେପି ପ୍ରାର୍ଥୀ ଅଛନ୍ ଆଗାଡ଼େ। ଇବୋଲା ସଂକ୍ରମଣକେ ନଜରଥି ରଖିକରି କଙ୍ଗୋ, ଉଗାଣ୍ଡା ଆଉ ଦକ୍ଷିଣ ସୁଡାନ ଗସ୍ତକେ ନେଇକରି ସତର୍କ ରହିବାର୍କେ ସରକାରଙ୍କ ପରାମର୍ଶ। ରାଇଜେ ଖରା ଆଉ ଗୁଳୁଗୁଳିକେ ନେଇକରି ଲୋକମାନଙ୍କୁ ସତର୍କ ରହିବାର୍କେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଇବା 5 ଦିନ ତକ ଜାରି ରହିବା ଜବର ଖରା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଠାନ ରହିଛେ ସ୍ଥଗିତ। ଭିତର କାଠପାଶୁ ମହାପୁରୁମାନଙ୍କୁ ଦର୍ଶନ କରୁଛନ୍ ଶ୍ରଦ୍ଧାଳୁ। ଜାପାନଠାରେ ହେବାର୍କେ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଭାଗ ନେବାର୍ ଲାଗି ଓଡ଼ିଶା ସହିତ 15 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଦିଲ୍ଲୀନୁ ମୂଲ କଲେ ଯାତ୍ରା। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳ ନ ଚଲତି ବଛର ଅଣ୍ଡା ନାଇଁ ଦେଇକରି ସମୁଦ୍ରକେ ଫେରିଗଲେ ଅଲିଭ୍ ରିଡ୍ଲେ। ବିଏଡ୍, ବିଏଚ୍ଏଡ୍, ହିନ୍ଦୀ ଆଉ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଲାଗି ବାହାରିଲା କାର୍ଯ୍ୟସୂଚୀ। ଆଇବା 31 ତାରିଖ ବିଏଡ୍ ଆଉ ଜୁନ୍ 3 ତାରିଖ ଦିନ ହେବା ବିଏଚ୍ଏଡ୍ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା। ଆଖ୍ୟାକୁ ପୁନର୍ବିଚାର କରନ୍ତୁ ଆଉ ନିଜ କାହାଣୀକୁ ଫେରିପାରନ୍ତୁ ବାର୍ତ୍ତା ନେଇକରି ଆଇସ୍ ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ। ରାଜ୍ୟର 14 ଜଣ ଆଇପିଏସ୍ ଆଉ 4 ଜଣ ବରିଷ୍ଠ ଓପିଏସ୍ ଅଧିକାରୀଙ୍କର ବଦଳି ନେଇକରି ଗୃହ ବିଭାଗ ତରଫରୁ ଜାରି ହେଲା ବିଜ୍ଞପ୍ତି। ଆଇପିଏଲ୍ T20 କ୍ରିକେଟ୍ର ଆଜି ଖେଳାଯିବା ଯୁଡ଼େ ମ୍ୟାଚ୍। ପହିଲା ମ୍ୟାଚ୍ ଥି ରାଜସ୍ଥାନ ରୟାଲ୍ସ ଆଉ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ଚାଲିଛି ଖେଲ୍। ଆଉ ଆଇବା 3-4 ଦିନ ଭିତରେ ରାଇଜେ ତାତି ଆଉ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି। ଏଛିନିର ମୁଖ୍ୟ ଖବର ନ ଶେଷ ହେଲା, ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
1: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ସେଇ ଗୀତଟା।
1: ହଁ ଆଜ୍ଞା, ବହୁତ ସୁନ୍ଦର ଗୀତଟି ଆପଣ ବାଛିଛନ୍। ଆପଣ କିଶୋର କୁମାର କୁ ଶୁଣିବାକେ ଚାହିଁଛନ୍।
0: ଗୀତଟା ମୁଁ ଡେଡିକେଟ କରି ମୋର ବନ୍ଧୁ ସତ୍ୟେନ୍ଦ୍ର ସିଂହ, ହରେଶ ପରିଆ, ସୁମନ ସାହୁ, ସୁଦାମ ସାହୁ, ପ୍ରଧାନ ଲୋକନାଥ ସାହୁ, ଆଉ ଶବରାମ ହେର, ଆଉ ସମସ୍ତ ସମ୍ବଲପୁର ଶୁଣୁଥିବା ଶ୍ରୋତା ବନ୍ଧୁ।
1: ନିଶ୍ଚୟ ଆଜ୍ଞା, ଆପଣଙ୍କର ଇ ଗୀତଟା ସମସ୍ତଙ୍କୁ ଖରା ଭିତରେ ଆଇସକ୍ରିମ ଖାଇଲା ବାଗିର ବଢ଼ିଆ ଲାଗ୍ବା। ତ ଆସୁନ୍, ଆପଣ ତ ସମସ୍ତଙ୍କୁ ଡେଡିକେଟ୍ କରିଦେଲେ ନ, ତଥାପି ବି କାର୍ଯ୍ୟକ୍ରମ ମାଧ୍ୟମଟି ଆମେ ଆଉ ଥରେ ସମସ୍ତଙ୍କୁ କହିଦଉଛୁ, ଆଉ ସମସ୍ତେ ମିଶିକରି ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା ଆସୁନ୍ ଶୁଣୁ। ଆଜ୍ଞା,
0: ନମସ୍କାର।
1: ନମସ୍କାର ଆଜ୍ଞା।

0: ଖାଇପାରିବା, ଆଉ ଯାହାଫଳରେ ଆମେ ଭଲ ରହିପାରିବା, ଆଉ ଫିଟ୍ ରହିପାରିବା, ଆଉ ଅନ୍ୟମାନଙ୍କୁ ବି ଭଲରେ ରଖିପାରିବା।
1: ମହାନଦୀ କୂଳରେ କାଠଯୋଡ଼ି କୂଳରେ କଟକ ସହର।
0: ଆଜ୍ଞା,
1: ତ
0: ଆମ
1: ଗଛ
0: ଗାଁରେ ଏତେ ଗୁଡ଼ାଏ ଗଛ ଲଗା ହେଇଛି ଯେ ମାନେ ବହୁତ ମାତ୍ରାରେ ଗଛ ଲଗା ହେଇଛି, ଆଉ ପବନ ମାନେ ବହୁତ ଜୋରରେ ହଉଛି, ଆଉ ଖରା ଜବର ହଉଛି, ଆଉ ଗଛ ପାଖରେ ମାନେ ଆମ୍ବ ଗଛ ପାଖରେ ବସିକି ପବନ ଖାଉଛି।
1: ବହୁତ ଭଲ। ଆପଣଙ୍କର ଖରା ଯେତେ ହେଲେ ବି ଯଦି ଗଛ ଅଛି କିଛି ଅସୁବିଧା ନାହିଁ ହୁଏ ନା?
0: ଆଜ୍ଞା,
1: ଆଉ
0: ସମସ୍ତେ
1: ଆପଣ
0: ଯଦି ବୁଝନ୍ତେ, ସବୁ ଶ୍ରୋତା ମାନେ ଯଦି ଗଛ ଲଗାନ୍ତି ତାହେଲେ ବହୁତ ଭଲ ହୁଅନ୍ତା, ପବନ କିଛି ଖାଇପାରନ୍ତେ, ଆଉ ବହୁତ ମାତ୍ରାରେ ଜଳ ବି ପିଇଲେ ଆହୁରି ବହୁତ ଭଲ।
1: ଆପଣ ବହୁତ ସୁନ୍ଦର ସୁନ୍ଦର ଗୋଟେ କଥା କହିଲେ ଆମର ସବୁ ଶ୍ରୋତା ମାନଙ୍କୁ, ଗଛ ଲଗାବେ ତାର ସଙ୍ଗେ ପ୍ରଚୁର ମାତ୍ରାରେ ପାଣି ପିଇବେ, ଖାଲି ତାର ସଙ୍ଗେ ଆମେ ଆଉ ହଁ ଆଜ୍ଞା ସମସ୍ତେ ଇ ଖରାଦିନେ ପ୍ରଚୁର ମାତ୍ରାରେ ଶୋଷ ନାଇଁ ହେଲେ ବି ପାଣି ପିଉନ୍ ନା। ଆଉ ତାର ସଙ୍ଗେ ଆଉ ଗୋଟେ ଯୋଡ଼ି ଦଉଛେ, ଆପଣ ଯେନ୍ ଆମର ଏଛେନ୍ ମୌସମର ଯେନ୍ ଫଳ ଗୁଡାକ ମିଳୁଛେ ଯେନ୍ତା ତରଭୁଜ କାକୁଡ଼ି ଆମ୍ବ, ଇଟା ବି ପ୍ରଚୁର ମାତ୍ରାରେ ଖାଉନ୍, ନିଶା ସେବନ ଠାରୁ ଦୂରରେ ରହୁନ୍। ଇ ସବୁ କଲେ ଯାଇ ଆମକୁ ଅଂଶୁଘାତ ନାଇଁ ହୁଏ, ନା ହେଲେ ଅଂଶୁଘାତ ହେବା ସମ୍ଭାବନା। ଅଂଶୁଘାତରୁ ରକ୍ଷା ପାଇବାର ଲାଗି ଦିନର 11ଟାରୁ 3ଟା ଭିତରେ ଆମେ ବାହାରକେ ବି ନାଇଁ ବାହାରୁ ଖରାରେ। ଆପଣ ବହୁତ ସୁନ୍ଦର ସନ୍ଦେଶ ଦେଲେ, ଆଉ ବହୁତ ସୁନ୍ଦର ଆପଣ ଚଳଚ୍ଚିତ୍ରଟେ ବାଛିଛନ୍, ଚଳଚ୍ଚିତ୍ର ଆପଣଙ୍କର ପସନ୍ଦ, ଗୀତଟା ମୋର ପସନ୍ଦ। ତ ଦିଲ୍ ହେ ତୁମ୍ହାରାର ଯେନ୍ଟା ଟାଇଟିଲ୍ ସଙ୍ଗଟା ମୁଁ ସେଟା ଆପଣଙ୍କୁ ଶୁଣେଇ ଦଉଛେ, ଆସୁନ୍ ସୁନ୍ମା ଏଇ ସୁନ୍ଦର ଗୀତଟା। ଆଜ୍ଞା, ନମସ୍କାର। ଆଜ୍ଞା।

0: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟରେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ହ୍ୟାଲୋ, ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
3: ହଁ ମ୍ୟାଡମ, ବରଗଡ଼ ଜିଲ୍ଲା ବଟଲି ବ୍ଲକ ଖାଲୁପାଲି ପଞ୍ଚାୟତ ମହରା ଗାଁରୁ କହୁଥିଲୁ, ଅନିଲ ତାଣ୍ଡି। ମୋ ନାଁ, ମୋର ବାପା ନାଁ ରାଜମଣି ତାଣ୍ଡି। ଆମେ କମସେ କମ 30-35 ବର୍ଷ ହେଲାନ ଫୋନ ଲଗାଉଥିଲୁ, ବାକି କମ ଲଗାଉଥିଲୁ, ବାକି ମୁଇଁ ଆଜ ଫାର୍ଷ୍ଟ ଭଲ ଟିକେ ଟାଇମ ଦେଇକରି ଲଗାଲି, ଲାଗିଗଲା ବହୁତ ଖୁସି, ପୁରା ବହୁତ ଫିଲ ପ୍ରାଉଡ ଲାଗୁଛି ମତେ। ଅଂଶୁଘାତ ବିଷୟରେ କହୁଛନ୍, ମୁଇଁ ସମସ୍ତ ଶ୍ରୋତା ମାନଙ୍କୁ କିଛି ସନ୍ଦେଶ ଦେବାକେ ଚାହୁଁଛେ।
2: ଆଜ୍ଞା, ତାର ଆଗରୁ ଆପଣ କେନ୍ ଗୀତ ଶୁଣବେ ଆମକୁ କହିଦେଲେ ଭଲ ହେତା।
3: ମ୍ୟାଡମ, ଆମର ସେ ରାଜେଶ କାନାଙ୍କର ଯେନ ସେ କୋରା କାଗଜ।
2: ଆଚ୍ଛା, କୋରା କାଗଜ ଆପଣ ଶୁଣବେ?
3: ହଁ ମ୍ୟାଡମ,
2: ବଢିଆ କଥା। ଆପଣ ଆଜି ମୋର ସଙ୍ଗେ କଥା ଲାଗୁଛନ୍, ସେଥିଲାଗି ମୁଇଁ ନିଜକେ ଭାଗ୍ୟବାନ ବୋଲି ଭାବୁଛେ।
3: ହଉ ମ୍ୟାଡମ, ହଉ
2: ବେଲେ ଆପଣ ଭଲ ଅଛନ୍ ସମସ୍ତେ ତ?
3: ପୁରା ପୁରା ମ୍ୟାଡମ, ପୁରା ଓକେ, ଫାଇନ। ଆପଣଙ୍କର ଏ ସନ୍ଦେଶ ଯେନ ନା ଦଉଛନ୍ କେ ଆପଣ ଝୋଉ ମାରବାର ଲାଗି, ତ ସେତେ ବେଲିଲେ ଆମେ କାମ କେ ସକାଳୁ କରି କରି ଆଜି ନି ଆରାମ ପୁରା ଘରେ ଛାଇରେ।
2: ଆଜ୍ଞା,
3: ବୁଝିଲେ କି?
2: ଯାଉ, ଆପଣ ଆମର କଥାକେ ଶୁଣୁଛନ୍, ସେଥିର୍ ଲାଗି ତ ଆମେ ଲୁକର ଭଲ ଲାଗି ଆମର ଆକାଶବାଣୀ ସବୁବେଳେ ବହୁଜନ ହିତାୟ ବହୁଜନ ସୁଖାୟ ସମସ୍ତଙ୍କର ଭଲ ହିଁ ଚାହେଁସି। ତ ଏଛେନ୍ ଅଂଶୁଘାତ ଗୁଟେ ତାମାନେ ପୁରା ବଡ଼ ବିପତ୍ତି ହିସାବେ ଆଉଛେ, ଇଠି କେତେ ଯେ ଧନ ଜୀବନ ନଷ୍ଟ ହେଇଯିବା, ସେଥିର୍ ଲାଗି ଆମେ ସବୁବେଳେ ବାରମ୍ବାର ପ୍ରଚାର କରୁଛୁଁ, ଆପଣ ଝାଉ ମାରିଦେବାର ଆଗ ସାବଧାନ ରହୁ। ବେଲେ ହେତିର୍ ଲାଗି ନିଜେ ଛାଇ ତଲେ ରହିବାର ସଙ୍ଗେ ଆମର ଜଷ୍ଟ ଇହାଦେ ଯେନ୍ତା ବାଜୁଥିଲା ଆମର ପ୍ରୋମୋ ଗୁଟେ, ଆମର ଗୃହପାଳିତ ପଶୁ ପକ୍ଷୀ ଆମର ଗାଁ ମାନକେ ଆମେ ଯେନ୍ ଗାଏ ଦାମୁର ରଖିଛୁଁ, ତାକୁ ବି ଆଜ୍ଞା ଅଂଶୁଘାତ ଠୁ ଆମେ ରକ୍ଷା କର୍ମା। ସେମାନଙ୍କୁ ବି ପାଏନ୍ ପିଇବାକେ ଦେମା, ଥିର ପିଇବାକେ ଦେମା, ହଁ, ଆଉ ସେମାନଙ୍କୁ ବି ଛାଇ ଜାଗାରେ ରଖ୍ମା। ବେଲେ ଠିକ ରହିବା, ଆଉ ଆପଣ ତ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନ୍ମା ଆଜ୍ଞା।
3: ମ୍ୟାଡମ, ଟିକେ ଗୋଟେ ସନ୍ଦେଶ ଦେବାକେ ଚାହୁଁଛେ।
2: ହଁ କହୁନ।
3: ଆମର ଯେତେ ବି ଶ୍ରୋତା ଅଛନ୍, 1000-2000 ଲୋକ ଶୁଣୁଥିବେ କମସେ କମ ମୋର ହିସାବରେ।
2: ବହୁତ ଲୋକ ଶୁଣୁଛନ୍ ଆଜ୍ଞା, ପୃଥିବୀ ଯାକ ଲୋକ ଶୁଣୁଛନ୍ ଆମର ଆକାଶବାଣୀ କେ ଆପ୍ ମାଧ୍ୟମ ଥି।
3: ହଁ ବେଲେ କିନି ମ୍ୟାଡମ, ଆମର ଚାଷୀ ମାନଙ୍କର ପ୍ରଶିକ୍ଷଣ ଯେନ ହଉଛି, ଚାଷୀ ମାନଙ୍କୁ ଆହୁରି ପ୍ରଶିକ୍ଷଣ ଦରକାର। କାଁ କରିକି ମୁଇଁ ନିଜେ ଚାଷୀ ବି
2: ଆଜ୍ଞା,
3: ବୁଝିଲେ କିନି? ଆହୁରି ପ୍ରଶିକ୍ଷଣ ଦରକାର। କାଁ କରିକି ଆମର 30 ଏମଏଲ ଦବ ବୋଲି ଦୁକାନ ବାଲା ବତେଇ ଦେଇଛି ବେଲେ ଆସିକିରି

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା ଆକାଶବାଣୀ ସମ୍ବଲପୁର ହେଲୋ ଅନୁରୋଧ କାର୍ଯ୍ୟକ୍ରମ
1: ତୁମେ ଯେବେ ଆସ ସକାଳର ସୁନେଲି କିରଣରେ ସୂର୍ଯ୍ୟମୁଖୀ ହସି ହସି ପାଖୁଡ଼ା ମେଲାଏ ପାଇବାକୁ ତୁମ ବର୍ଷ ମୋମନ ଉପବନେ ତୁମେ ଯେବେ ଆସ ବସନ୍ତର ଆଦ୍ୟ କାକଳିରେ ହଜିବାକୁ ଭଲ ଲାଗେ ଆମ୍ବ ବଉଳର ମିଠା ମିଠା ବାସ୍ନା ଆଉ କୋଇଲିର କୋଷରେ ତୁମେ ଯେବେ ଆସ ମୋ ସ୍ୱପ୍ନର ସହରରେ ଏ ମନ ମୋର ଲୋଟି ପଡ଼େ ଆନମନା ହୋଇ ତୁମ ପ୍ରଶସ୍ତ ବକ୍ଷରେ ତୁମେ ଯେବେ ଆସ ବାସ୍ନାହିତ ଗୋଦୋଳି ସନ୍ଧ୍ୟାରେ ଶୁଭ ପ୍ରଦୀପ ମୁଁ ଜାଳୁଥାଏ ବସି ମୋ ହୃଦୟ ଚଉରା ମୂଳରେ ନମସ୍କାର ଆଣ୍ଡ ଗୁଡ୍ ମର୍ଣ୍ଣିଂ ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି
0: ଧନ୍ୟବାଦ ଆଜ୍ଞା ଆପଣ ଆକାଶବାଣୀକୁ ଏମିତି ଗୋଟେ ଜାଗା ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ନିଶ୍ଚୟ ଆଜ୍ଞା ଆମେ ତ ବସିଛୁ ଆମେ ଯିଏ ଫୋନ୍ କରବା ଆମେ ତାକେ କାର୍ଯ୍ୟକ୍ରମରେ ସାମିଲ କରବାକେ ଆପଣଙ୍କୁ ଗୀତ ଶୁଣାବାକେ ଆମର କାମ ହିଁ ହଉଛି ଏଇଟା ତ ଆଜି କେନ୍ ଗୀତ ଶୁଣମା କହୁନ ଆପଣଙ୍କର କବିତା ଆଉ ଆପଣଙ୍କର ଗୀତ କହୁଛେ ଆପଣ ଗୋଟେ ଭଲ କଳାକାର ଆପଣ ଗୋଟେ ଗୀତକୁ କବିତାକୁ ଭଲ ପାଉଥିବାର ମଣିଷ କଳାକୁ ଭଲ ପାଉଥିବାର ମଣିଷ ତ କେନ୍ତା ଅଛନ୍ କହୁନ ଆପଣ କେନ୍ତା ଅଛନ୍ ଯାଉ ଆଉ ନିଶ୍ଚିନ୍ତ କହିଲି କଟକରୁ କହୁଛନ୍ ଆପଣ ଆଉ ଏବେ ଗ୍ରୀଷ୍ମ ପ୍ରବାହ କେନ୍ତା ଅଛେ କଟକରେ ଆଜ୍ଞା ଏବେ ଗୋଟେ ଭଉଣୀ କଟକରୁ ଫୋନ କରିଥିଲେ ସେ ଆମର ସମସ୍ତଙ୍କୁ କହିଲେ ଗଛ ଲଗାନ୍ତୁ ପ୍ରବଳ ପାଣି ପିଅନ୍ତୁ ଠିକ କଥା ଆଜ୍ଞା କିନ୍ତୁ ନିଶ୍ଚୟ ଆଜ୍ଞା ଏଇ ଯେନ୍ ଗରମ ଗୁଲଗୁଲି ଯେନ୍ ସୁପର ଏଲିନୋ ପଡିଛେ ସବୁ ଲାଗି ଦାୟୀ ହଉଛୁ ଆମେ ନିଜେ ତ ଆମେ ଯଦି ସୁଧୁରି ଯିମା ଆମର ଭବିଷ୍ୟତ ବଂଶଧର ବି ସୁଧୁରି ଯିବେ ନାଇଁ
1: ଜଙ୍ଗଲ ମାନଙ୍କରେ

0: ଲକ୍ଷ୍ମୀ କରୁଛନ୍ତି, ଇଆଡ଼େ ସିଆଡ଼େ ନିଆଁ ଲଗେଇକି ଛିଞ୍ଚନ୍ତିନି, ଚାରିରେ ନିଭେଇ ଦିଅନ୍ତୁ।
1: ଠିକ କଥା ଆଜ୍ଞା, ଆପଣ ବି ବହୁତ ସୁନ୍ଦର ଜଙ୍ଗଲ ନିଆଁ ଉପରେ ଗୋଟେ ସୁନ୍ଦର ବିସ୍ତୃତ ଭାବେ ଆମର ଯେନ୍ ଶ୍ରୋତାମାନଙ୍କୁ ଆପଣ ଦେଲେ ଯେନ୍ ଟିପ୍ପଣୀଟା ବଢ଼ିଆ ଲାଗ୍ଲା। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍, ତ ଆପଣଙ୍କର ଗୀତଟା ଶୁନ୍ମା ଆଜ୍ଞା। ଫୋନ୍ କରିଥିବା ଲାଗି ଆପଣଙ୍କୁ ଧନ୍ୟବାଦ, ଆପଣ ଫେର୍ ଫୋନ୍ କଲେ କଥା ଲାଗ୍ମା। ନିଶ୍ଚୟ ଆଜ୍ଞା, ନିଶ୍ଚୟ ସକାଳ 9ଟାରୁ 10ଟା ଭିତରେ ଆପଣ ଫୋନ୍ କରୁନ୍, କଥା ଲାଗ୍ମା ଆଉ ଆପଣଙ୍କର ପସନ୍ଦର ଗୀତ ଶୁନ୍ମା।
0: ଆଜ୍ଞା, ନମସ୍କାର।
1: ନମସ୍କାର ଆଜ୍ଞା।

0: ବହୁତ ଭଲ ଲାଗୁଛେ ସେଟା। ଆଉ କେନ୍ତା ଅଛନ୍ ଆପଣ? ଏତକେ ଆପଣ ଟିକେ ଫ୍ରି ପାଇଯିବେ ଯେ ଏଇଟା ସରିଗଲା। ଆଜି ଆଜି କେନ୍ ଗୀତ ଶୁଣମା କହୁନ? ଆଚ୍ଛା, ଆପଣ ବି ବହୁତ ସୁନ୍ଦର ଗୀତଟେ ବାଛିଲେ। ଏଛେନକା ଆପଣଙ୍କର ଯେନ୍ତା ତା ମାନେ ସେ ପତର ତୁଲା କାମ ବୋଲୁଛନ୍ ବେଲେ ତାପରେ ଫେର ଫରେଷ୍ଟ୍ରି ଖରା ପଡିଗଲେ ଫରେଷ୍ଟ୍ରି କରି ବସବେ ଟିକେ, ଫେର ସବୁ ଗଛ ନୂଆ ନୂଆ ଲଗାବେ ନାଇଁ? ହଁ, ଯେ ଆପଣ ସେ ତା ମାନେ ଆପଣଙ୍କର ଏରିଆରେ ଯେନ୍ଟା ଲଗାବେ ଆପଣଙ୍କର ଅଣ୍ଡରରେ ରହିବା ଫେର ନାଇଁ କା? ବେଲେ ଆପଣଙ୍କର ପସନ୍ଦର ଗୀତଟା ଶୁନମା ଆଜ୍ଞା। କହୁନ କାହା କାହାକେ କରବେ କହୁନ?
1: ଜୀବନ ସାଥୀ
0: ନିଶ୍ଚୟ ନିତୁ ଭୋଗ ଜରୁର କରମା। ଠିକ ଅଛି।
1: ତାପରେ ଆମର ଶ୍ରୋତା ମାନେ ହେଲେ ଆଜ୍ଞା, ଆମର ମିତ ଲୋକନାଥ ସାହୁ, କରମସାନୀ ସାହୁ, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ମନୋଜ ପଟେଲ, କ୍ଷମା ସାଗର ସାହୁ, ଆମର ଅଛନ୍ତି ନାଗୁ ପାତ୍ର, ଆମର ଲିଙ୍ଗରାଜ ମେହେର, ଆମର ଗୋବିନ୍ଦ ମେହେର, ନାୟଣ ମେହେର, ନାୟଣ ପ୍ରଧାନ, ଯେତିକି ଶ୍ରୋତା ଆଜ୍ଞା ସମସ୍ତଙ୍କୁ, ଯେତିକି ଆକାଶବାଣୀ ଶୁଣିଛ, ଆମର ବାହାରୁ ବି ଯେତିକି ଶୁଣିଛ, ବାହାର ଆଉଟ ଅଫ ଷ୍ଟେଟ୍ରୁ ବି ଯେତିକି ଶୁଣିଛ, ସବୁଙ୍କୁ
0: ଠିକ ଅଛି ଆଜ୍ଞା। ଆପଣଙ୍କର ଗୀତ ଆପଣଙ୍କର ପଛ ଆଡୁ ବାଜିଲା ନ, ତ ଆପଣ ଆସନ୍ ସଭିଏଁ ମିଶିକି ଶୁନମା ଏ ସୁନ୍ଦର ଗୀତଟା।
1: ନମସ୍କାର, ନମସ୍କାର ମ୍ୟାଡମ,
0: ନମସ୍କାର ଆଜ୍ଞା।

0: ସନ୍ଧ୍ୟା ଜ୍ୟୋତି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜି କାର୍ଯ୍ୟକ୍ରମର ଅତିଥି ଜଣେ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟକାର, ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ଏକାଡେମୀ ତରଫରୁ ପୁରସ୍କୃତ ଜଣେ ସୁଲେଖକ, ସେ ଆଉ କେହି ନୁହନ୍ତି, ଅତି ପ୍ରିୟ ଆମ ନାଟ୍ୟ ଜଗତର, ଆମର ସଙ୍ଗୀତ ଜଗତର ରାଉରକେଲା ନିବାସୀ ଶ୍ରୀ ଭାସ୍କର ଚନ୍ଦ୍ର ମହାପାତ୍ର। ଆଜି ଆମର ସୌଭାଗ୍ୟ, ସେ ଆମକୁ ସମୟ ଦେଇଛନ୍ତି, ତାଙ୍କର ଜୀବନର ଅଭିଜ୍ଞତା ଅନୁଭୂତିରୁ ଆମେ କିଛି ପଚାରି ବୁଝିବା। ସାର୍ ନମସ୍କାର।
1: ନମସ୍କାର
0: ସାର୍। ଆମେ ତ ବହୁତ ଖୁସି ଯେ ଆଜି ଆପଣ ଆକାଶବାଣୀ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ଏବଂ ଆପଣଙ୍କର ଦୀର୍ଘ ଜୀବନର ଯେଉଁ ନାଟକ, ସଙ୍ଗୀତ ଏବଂ ସାହିତ୍ୟ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି, ତ ସାର୍ ପ୍ରଥମେ କହିବେ ଯେ ଆପଣ ନାଟକ ଲେଖୁଛନ୍ତି, ସଙ୍ଗୀତର ଯେଉଁ ଗୀତ ଅଛି ତାହା ମଧ୍ୟ ଲେଖୁଛନ୍ତି, ତା ସହିତ ଆମର ଯେଉଁ ସାହିତ୍ୟ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ସଙ୍ଗୀତ ଏବଂ ସାହିତ୍ୟ ଏବଂ ନାଟକ ଗୋଟିଏ ଧାରାରେ ଆପଣ ଚଳିଛନ୍ତି, ତ କହିବେ କି ଏଇ ବିଭାଗକୁ, ଏଇ ନାଟକ ବିଭାଗକୁ ବିଶେଷ କରି ଆପଣ କିଭଳି ଭାବରେ ଆକୃଷ୍ଟ ହୋଇକି ଆସିଲେ?
1: ବିଶେଷ କରି ମୁଁ ଜଣେ ସଙ୍ଗୀତଜ୍ଞଙ୍କ ଘରେ ଜନ୍ମ ହୋଇଛି। ମୋ ବାପା ହେଉଛନ୍ତି ମହେନ୍ଦ୍ର ମହାପାତ୍ର, ଜଣେ ନଦିଆ କୀର୍ତ୍ତନ ଗାୟକ, ଏବଂ ସେ ମୁକ୍ତମଞ୍ଚ ନାଟକର ଅଭିନେତା।
0: ଆଜ୍ଞା।
1: ମୋ ମା ମଧ୍ୟ ଧର୍ମପରାୟଣା ଥିଲେ, ପିଲାଦିନରୁ ଚାଲିଯାଇଛନ୍ତି। ଆଉ ତାଙ୍କର ଯେଉଁ ପ୍ରଭାବଟା ମୋ ଉପରେ ପଡ଼ିଥିଲା, ପିଲାଦିନରୁ ନାଟକ କରୁଥିଲି, ଆଉ ଭିକାରୀ ବଳଙ୍କ ଗୀତ ହେଉ କିମ୍ବା ଅକ୍ଷୟ ମହାନ୍ତିଙ୍କ ଗୀତ ହେଉ, ଶୁଣିଲା ପରେ ମୋ ମନ ହୁଏ ମୋ

0: ଗୀତକେ ଏମାନେ ଗାଆନ୍ତେ କି ମୁଁ କିଛି ଗୀତ ଲେଖନ୍ତେ କି
1: ଆଚ୍ଛା
0: ଏମିତି ଗୀତ କିଛି ଲେଖି ପକାଏ ପିଲାଟି ଦିନରୁ। ସେଇଦିନରୁ ଗୀତ ଲେଖା ଆରମ୍ଭ କରିକି ଗୀତ ଲେଖିଥାଏ, ତାକୁ ସ୍ୱର କରିଦିଏ, ଆଉ ଗୀତ ଯେହେତୁ ଗାଇପାରୁଥାଏ ନାଚି ବି ପାରୁଥାଏ, ସେ ସମୟରେ ନାଚୁଥାଏ। ଆମର ଉସ୍ତାଦମାନେ ଆସନ୍ତି ଆମର ଅପେରା ଶିଖାଇବା ପାଇଁ,
1: ଆଜ୍ଞା
0: ସେ ସମୟରେ ଆମେ ଯାଇକି ଠିଆ ହଉ, ଆମକୁ ସେ ନଚାନ୍ତି, ଅଭିନୟ କରାନ୍ତି। ଏମିତି ହେଇ ହେଇ ଚାଲୁ ଚାଲୁ କିଛି କିଛି ଗୀତ ଲେଖିବା ଆରମ୍ଭ କଲି। ଗୀତ ନା ଯେତେବେଳେ ନାଟକ ବିଷୟରେ ଆମକୁ, ଆଉ ଯେହେତୁ ଆମେ ପିଲା ଲୋକ ଆମକୁ ନେଉନାହାନ୍ତି ନାଟକ, ସେତେ ସମୟରେ ଆମର ଯେହେତୁ ଜମିଦାର ପରିବାର ପାଖାପାଖି ଆମେ ରହୁଥିଲୁ, ରାଧାନାଥ ରାୟଙ୍କ ପରିବାର ପାଖାପାଖି ରହୁଥିଲୁ,
1: ଆଜ୍ଞା
0: ତେଣୁ ସେଠି ପ୍ରତିବର୍ଷ ନାଟକ ହୁଏ,
1: ଆଚ୍ଛା
0: କିନ୍ତୁ ନାଟକରେ ଆମକୁ ସ୍ଥାନ ମିଳେନି। ତେଣୁ ନ ମିଳିଲା ବେଳେ ଆମେ ଟିକେ କ୍ରୋଧିତ ହେଇଯାଉ। ମୁଁ କ୍ରୋଧିତ ହେଉଥିବା ପିଲାମାନଙ୍କୁ ଏକଜୁଟ କରି ମୁଁ ନାଟକ ଲେଖିକି ନିଜେ ନାଟକ ଲେଖି ନିଜେ କରିବା ଆରମ୍ଭ କଲି। 5-7 ଜଣ ଲୋକ, 10-15 ଜଣ ଲୋକ ଡାକି ଆଣିବୁ, ଆମେ ଅଭିନୟ କରିକି ଦେଖେଇବୁ, ଏଠାରେ ନାଟକ ଲେଖା ଆରମ୍ଭ କଲି।
1: ଏଟା ଆପଣଙ୍କୁ କେତେ ବର୍ଷ ବୟସ ହେଇଥିବ
0: ସେତେବେଳକୁ
1: ସେତେବେଳେ?
0: ମୋତେ 1900, ଏଇଟା ହେଉଛି 1975 ମସିହା କଥା, ସେତେବେଳକୁ
1: ଆଚ୍ଛା
0: ମୋତେ ହେଇଗଲାଣି 12-13-15 ବର୍ଷ ହେଇଗଲାଣି।
1: ଆଜ୍ଞା
0: ଆଉ ତେଣୁ ସେ ସମୟରେ ଆରମ୍ଭ କଲି, ଲେଖା ଆରମ୍ଭ କଲି, ଆଉ ସେଇ ଲେଖାଟା ହିଁ ଧୀରେ ଧୀରେ ଧୀରେ ଧୀରେ ହେଲା ପରେ, ତାପରେ ମୁଁ ଆମର ଯେଉଁ କଲେଜ ମାନଙ୍କରେ ସ୍କୁଲ ମାନଙ୍କରେ ଅଭିନୟ କଲି। ଅଭିନୟ କଲା ପରେ ଲେଖା ଚାଲିଥାଏ,
1: ଆଜ୍ଞା
0: ଲେଖା ଚାଲିଲା, ଗୀତ ଲେଖା ବି ଚାଲିଥାଏ, ଆଉ ଗୀତ ଗାଇବା ବି ହେଉଛି। ବାପା ଥିଲାବେଳେ, ବାପା ସେତେବେଳେ ଗାଉଥିଲା ବେଳେ, ସେତେବେଳେ ମୁଁ ନ ଯାଇକି ନ ଯାଇକି ସେତେବେଳେ ବସେ ଟିକେ ଗାଏ, ଆଉ ତାପରେ ଲେଖା ଆରମ୍ଭ ହେଇଗଲା। ତାପରେ ଯେତେବେଳେ ମୁଁ 1977 ମସିହାରେ ପ୍ରଥମ କରି ଚାକିରି ଆରମ୍ଭ କଲି ହାଇସ୍କୁଲରେ, ସେ ସମୟରେ ମୁଁ ଦେଖିଲି ଶିଶୁ ନାଟକର ଅଭାବ ରହିଛି। ପିଲାମାନଙ୍କୁ ଶିଖାଇବା ପାଇଁ ବଡ଼ ବଡ଼ ନାଟକ ଶିଖିଲା ବେଳକୁ ପିଲାମାନେ ସେତିକି କରୁଛନ୍ତି, କିନ୍ତୁ ତାଙ୍କର ଜୀବନୀକୁ ନେଇ ନାଟକ ଲେଖିବାଟା ନାହିଁ। ତାପରେ ମୁଁ ପିଲାମାନଙ୍କୁ ନେଇକି ଆଗର ପୌରାଣିକ କଥାବସ୍ତୁ ନେଇ, ମନେ କରନ୍ତୁ ହେଲା ପ୍ରହ୍ଲାଦ, ତାପରେ 1978 ମସିହାରେ ସିଧା ଆସିଲେ ସୁନ୍ଦରଗଡ଼। ସୁନ୍ଦରଗଡ଼ ନୂଆ ପରିବେଶ ଆଉ ସୁନ୍ଦର ଜାଗା, ଏତେ ଭଲ ଲାଗୁଥାଏ ଚିନ୍ତା କରିହେବନି। ତାପରେ ସେ ପିଲାମାନଙ୍କୁ ମଧ୍ୟ ଶିଖେଇଲି, ଭାଷା ଟିକେ ଏପଟ ସେପଟ ହେଇପାରେ କିନ୍ତୁ ସେ ଭାଷା ସହିତ ମୁଁ ଏକ୍ୱେଣ୍ଟେଡ଼୍ ହେଇଗଲି, ହେଇକି
1: ଭାବ
0: ସେ
1: ତ ଗୋଟିଏ
0: ଭାବ ତ ଗୋଟିଏ ନା, ଆଚ୍ଛା ଗୀତ ତ ଲେଖା ଚାଲିଥାଏ। ସେ ସମୟରେ ବନ୍ଧୁ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସିଏ ଥିଲେ ଓଡ଼ିଆ ଲେକ୍ଚରର ଗଭର୍ଣ୍ଣମେଣ୍ଟ କଲେଜ ସୁନ୍ଦରଗଡ଼ରେ, ଆଉ ବିନୀତା ରୟ ଜଣେ ଥିଲେ ଏଜୁକେସନ୍ ମ୍ୟାଡ଼ାମ୍ ଥିଲେ, ତାଙ୍କ ସହିତ ମୋର ସାକ୍ଷାତ ହେଲା। କାହିଁକି ନା ବିନୀତା ରାୟଙ୍କର ଝିଅକୁ ଟିଉସନ୍ ପଢ଼ିବା ପାଇଁ ମୁଁ ଯାଉଥିଲି, ତେଣୁ ସାକ୍ଷାତ ହେଇଗଲା, ଆହୁରି ସୁବିଧା ହେଲା। ସେ ସମୟରେ ବରାହ ମହାନ୍ତି ଥାନ୍ତି ଆମର ଅଲ୍ ଇଣ୍ଡିଆ ରେଡ଼ିଓରେ
1: ସମ୍ବଲପୁରରେ,
0: ସମ୍ବଲପୁରରେ
1: ଆଜ୍ଞା ଆଜ୍ଞା,
0: ସେ ଯାଉଥାନ୍ତି ରେକର୍ଡିଂ କରିକି ଆଣିଥାନ୍ତି, ଯୁବବାଣୀ ପାଇଁ କରିଥାନ୍ତି, ଆଉ ଯୁବବାଣୀ ସେ କାମ ଗୁଡ଼ା କରୁଥାଉ, ଆଉ ବହୁତ ନାଟକ କ୍ଷେତ୍ର କରିଛୁ, ବହୁତ ଇଏ କରିଛୁ। ସେଇ ଦିନରୁ ମୋର ଏଇ
1: ନାଟକ ଲେଖିବା ଆରମ୍ଭ ହେଲା
0: ନାଟକ
1: ଏବଂ
0: ଲେଖା
1: ଅଭିନୟ
0: ଚାଲିଛି,
1: କଲେ।
0: ଅଭିନୟ କରିଛି ତ ବେଳେ, ଆଉ ଗୀତ ଲେଖିବା ଚାଲିଥାଏ,
1: ଆଚ୍ଛା
0: ଆଉ ଗୀତ ଲେଖିବା ଚାଲିଥାଏ। ଏବଂ 1985 ମସିହାରେ ମୁଁ ସ୍ୱୀକୃତି ଲାଭ କଲି ଅଲ୍ ଇଣ୍ଡିଆ ରେଡ଼ିଓରେ, ତାପରଠୁ ଗୀତ ବାଜୁଛି
1: ବାଜୁଛି,
0: ନାଟକ ବି ଚାଲିଛି
1: ଚାଲିଛି ଚାଲିଛି।
0: ନାଟକ ବି ସ୍କୁଲ ମାନଙ୍କରେ ଆଗର ପିଲାମାନଙ୍କୁ ନାଟକ ଦେଖାଗଲେ, କ୍ଲବ ମାନଙ୍କରେ ନାଟକ ଶିଖେଇଲି, ନାଟକ ଲେଖିକି ଶିଖେ ମୁଁ ଯାହା କରେ ନିଜେ। ସେଇ ଯେଉଁ 126ଟି ନାଟକ ଏପର୍ଯ୍ୟନ୍ତ ଲେଖା ହେଇଛି,
1: ଆଚ୍ଛା
0: ସେ 126ଟି ନାଟକ ପ୍ରାୟ ପ୍ରତି ନାଟକ 10ରୁ ଉର୍ଦ୍ଧ୍ୱ ମଞ୍ଚରେ ମଞ୍ଚସ୍ଥ ହେଇଛି, ଏବଂ ସାରା ଭାରତରେ ସେ ମଞ୍ଚସ୍ଥ ହେଇସାରିଛି, ମୁଁ ନିଜେ ସେଥିରେ ଅଭିନୟ ସବୁ କରିଛି।
1: ଆଚ୍ଛା, ତ ଆପଣ ଯାହା ନାଟକ ଲେଖନ୍ତି ମଞ୍ଚ ନାଟକ ହିଁ ଲେଖନ୍ତି, ରେଡିଓ ପାଇଁ କେବେ ଦେଇଛନ୍ତି କି
0: ନା?
1: ନାଟକ
0: ରେଡିଓ ପାଇଁ ନାଟକ ବହୁତ ବାଛି ମୋର, ଏଠି ଯେଉଁ ପିଏଲ୍ ଦାସ ଥିଲାବେଳେ ଆମର ମୋର ପଥର ନାଟକ ଏଠି କରେଇଛନ୍ତି, ଆମର କନସର୍ଟ ପ୍ରୋଗ୍ରାମରେ ଏଠି କରେଇଛୁ, ଆଉ ଯେଉଁଟା ବହୁତ ଭଲ ହେଇଥିଲା ରେଡିଓରେ ବାକ୍ସ ବାଜିଛି, ରେଡିଓରେ ପ୍ରାୟ 20-25ଟି ଖଣ୍ଡ ନାଟକ ମୁଁ ରେଡିଓରେ ବାଜିଛି, ଦୂରଦର୍ଶନରେ 17ଟି ନାଟକ ଏବେ ସୁଦ୍ଧା ବାଜୁଛି।
1: ଆଚ୍ଛା ସାର୍, ଏଠି ଆପଣ ତ ନାଟକ ଲେଖିଲେ ପ୍ରଥମେ ଏବଂ ପିଲାମାନଙ୍କୁ ନେଇକି ମଞ୍ଚସ୍ଥ କଲେ ନାଟକ, କେଉଁ ନାଟକ ପ୍ରଥମେ ଲେଖିଥିଲେ ଆପଣଙ୍କର କିଛି ମନେ ଅଛି?
0: ପ୍ରଥମେ ଉର୍ବଶୀ ନାଟକଟା ଲେଖିଥିଲି, ଉର୍ବଶୀ, ସେତେବେଳେ ପୁଅ ଝିଅମାନେ ହଉ, ପୁଅମାନେ ଝିଅ ହଉଥିଲେ, ଆଉ ମୋର ଗୋଟେ ସାଙ୍ଗ ଥିଲେ ରବୀନ୍ଦ୍ର ପଣ୍ଡା ବୋଲି, ସେ ଏବେ ବି ରିଟାୟାର୍ଡ଼ କରିସାରିଲେଣି, ସିଏ ହଉଥିଲେ ଉର୍ବଶୀ, ଆଉ ମୁଁ ହଉଥିଲି ସେଥିରେ ଅର୍ଜୁନ, ବୁଝିଲେ,
1: ଝିଅ ଚରିତ୍ରରେ ସେ ଆସୁଥିଲେ।
0: ହଁ
1: ଆଚ୍ଛା ସାର୍, ସେତେବେଳକୁ କ'ଣ ଅସୁବିଧା ସେମିତିଆ ଥିଲା ଯେ ଝିଅମାନେ ନାଟକ କିମ୍ବା ଏଇ ସଙ୍ଗୀତ କ୍ଷେତ୍ରକୁ ସେମିତି
0: ସେ
1: ଆସିନଥିଲେ?
0: ସମୟର ରକ୍ଷଣଶୀଳତା ପରିବାର, ଆମର ଓଡ଼ିଆ ପରିବାର ସବୁ ରକ୍ଷଣଶୀଳ ପରିବାର, ଆଉ ଝିଅମାନଙ୍କୁ ଛାଡ଼ିଲେ ତାଙ୍କ ଚରିତ୍ର ନଷ୍ଟ ହେଇଯିବ, ତା ବାହା ହେଇପାରିବେନି, ଇଏ ହେଇପାରିବେନି। ମୁଁ ତା ଉପରେ ଗୋଟେ ନାଟକ ମୋର ଅଛି ଅଙ୍ଗାର ବୋଲି, ଅପେରାରେ ଯେଉଁମାନେ ଅଭିନୟ କରୁଥିଲେ ସେ ସମୟରେ ପୁଅମାନେ କରୁଥିଲେ, ସେମାନେ ହେଇଗଲେ କ'ଣ ଆଉ ତାଙ୍କୁ, ଆଉ ଯେତେବେଳେ ଝିଅମାନେ ଗଲେ ଅପେରାକୁ, ସେ ପୁଅମାନଙ୍କୁ ଆଉ ପଚରାଗଲା ନାହିଁ, କିନ୍ତୁ ପୁଅମାନଙ୍କର ଚାଲିଚଳନ କଥାବାର୍ତ୍ତା ସବୁ ଝିଅ ଭଳିଆ ହେଇଗଲା। ସେଇଭଳି ଗୋଟେ ଚରିତ୍ର ହେଉଛି ମୁଁ କରୁଥିଲି, ନିଜେ ମାଇଚିଆର ଚରିତ୍ର କରୁଥିଲି, ଯେଉଁଟାକି ସାର୍ ଅଲ୍ ଇଣ୍ଡିଆରେ ବେଷ୍ଟ ହେଇଥିଲେ ଆକ୍ଟର ହିସାବରେ। ଆଉ ସେହି ସମୟରେ ଝିଅ ଯେଉଁ ପ୍ରଥମେ ପ୍ରଥମେ ଯାଉଥିଲେ, ସେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ମାନେ ପାରିବାରିକ ସମସ୍ୟା ସମସ୍ତେ ସବୁ ଅଭାବରେ ପଡ଼ିକି ଯାଉଥିଲେ, ଧନୀ ପିଲାମାନେ ଯାଉନଥିଲେ ସେତେବେଳେ। ଗରିବ ପିଲାମାନେ ପ୍ରଥମେ ଯିବା ଆରମ୍ଭ କଲେ, ଯେଉଁ ଆମର ଅନ୍ନପୂର୍ଣ୍ଣା ଥିଏଟରରେ ହେଉ, ଜନତା ରଙ୍ଗମଞ୍ଚରେ ହେଉ, ସୌରଭ ପାହାରିକା ବର୍ତ୍ତମାନ ଅଛନ୍ତି, ଆଉ ସେମାନେ ପ୍ରଥମେ ଯିବା ଯାହା କଲେ। ଗରିବ ଝିଅମାନେ ଗଲେ, ଧନୀ ଝିଅମାନେ କେହି ଯାଇନାହାନ୍ତି। ତେଣୁ ସେ ଗରିବ ଝିଅମାନେ ଆକ୍ଟିଂ କରିବାକୁ ଗଲା ପରେ ଅପେରାରେ ତାଙ୍କୁ କିଭଳି ବ୍ୟବହାର କରାହଉଥିଲା ଏବଂ ତାଙ୍କ ସମାଜ କେମିତି ଦେଉଥିଲେ, ରାତିରେ ତାଙ୍କୁ ଦେଖୁଥିଲେ ଆ ଏଥିରେ ସୁନ୍ଦର ଆକୁ ବାହା ହେଇପଡ଼ନ୍ତି କି ଏଇଭଳି ଭାବୁଥିବେ ପିଲାମାନେ, କିନ୍ତୁ ତାଙ୍କୁ ଯେତେବେଳେ ପ୍ରକୃତ ବାହା ହେବା ପାଇଁ ଗଲେ ସେତେବେଳେ
1: ସେ ପ୍ରକାର ସ୍ଥିତି ନଥାଏ।
0: କିନ୍ତୁ ସେ ଝିଅ ସେମିତି ନୁହଁ, ଝିଅମାନେ ସେମିତି ନୁହନ୍ତି, ତାଙ୍କ ଚରିତ୍ର ସେମିତି ନୁହେଁ, କିନ୍ତୁ ସେମାନଙ୍କୁ ଯୋଉ ମାନସିକ ଯନ୍ତ୍ରଣା ଦିଆ ହଉଥିଲା, ଯେ ସାମାଜିକ ବାଛନ୍ଦ କରା ହଉଥିଲା,
1: ସମାଜ ଯୋଉ ଦୃଷ୍ଟିରେ ଗୋଟେ
0: ଦେଖୁଥିଲା, ତେଣୁ ସେଇ ଦୃଷ୍ଟିରୁ ସେତେବେଳେ ଯାଉନଥିଲେ। ଏବେ ବି ସେ ଅଛି, କିଛି ଅଂଶ ବି ଏଟା ଅଛି, ନାହିଁ ବୋଲି ନାହିଁ, ସରିଯାଇନି ପୁରା, ଅଛି, ତଥାପି ବହୁତ ଜାଗରୁକ ଯୋଉ ପରିବାର ଅଛନ୍ତି, ଆଉ ଯେଉଁମାନେ ଶିକ୍ଷିତ ଝିଅମାନେ ଶିଖିକି ଗଲେ, ଶିକ୍ଷିତ ହେଲେଣି, ମୋ ତ ଅନୁଷ୍ଠାନ ସମ୍ପର୍କ ଅନୁଷ୍ଠାନ ପ୍ରାୟ 8-10 ଝିଅ ଦାମା କରୁଛନ୍ତି। ଏବେ ତ ଆମେ କରିକି ଆଇଲୁ ମହାଦେବ ମହାକବି କାଳିଦାସ, କାଲକାଟାରେ କଲୁ, ବାରିପଦାରେ କଲୁ, ଆଉ ମୁଁ ନିଜେ କାଳିଦାସ ହେଉଥାଏ, ମୋ ଏଗେନେଷ୍ଟ ଯେଉଁମାନେ ଝିଅ କରୁଥିଲା ବିଦ୍ୟାପତି, ସୁନ୍ଦର ଆକ୍ଟିଂ ଅଭିନୟ
1: କରୁଛନ୍ତି,
0: MSc ଆପଣଙ୍କର GM କଲେଜରେ ପଢୁଛି ଏବେ, ସେକେଣ୍ଡ ଇୟର ସିଏ ଏବେ କରୁଛି ଗ୍ରାମୀଣ ଅଭିନୟ।
1: ଏବେ ଏବେ ମାନେ ଏଇ ସଙ୍ଗୀତ ନାଟକ କ୍ଷେତ୍ରକୁ ସମସ୍ତେ ଟିକେ ସଜାଗ ହେଲେଣି ଏବଂ ଆସୁଛନ୍ତି।
0: ସଙ୍ଗୀତ କ୍ଷେତ୍ର ପ୍ରଥମରୁ ଥିଲା, ସଙ୍ଗୀତ କ୍ଷେତ୍ରରେ ପ୍ରଥମ ଥିଲା, ନାଚଟା ଏବଂ ନାଟକଟା, ନାଚଟା ଥିଲା କିଛି, କିନ୍ତୁ ନାଟକ ନଥିଲା।
1: ତ ସାର୍ ଆଉ ଗୋଟେ କଥା କହିବେ, ଯେ ଆପଣ ତ ନାଟକ ଲେଖୁଛନ୍ତି, ତ କୁହାଯାଏ ନାଟକ ମଧ୍ୟ ସାହିତ୍ୟର ଗୋଟିଏ ଅଂଶ, ଭାବରେ ତ ଯେତେ ବି ସୃଜନଶୀଳ ସାହିତ୍ୟିକ ଅଛନ୍ତି କିମ୍ବା ନାଟ୍ୟକାର ଅଛନ୍ତି, ସମାଜର ଚିତ୍ରକୁ ଦେଖିକି ହିଁ ତାଙ୍କର ସେମାନେ ତାଙ୍କର ସୃଜନଶୀଳତାର ଯେଉଁ କଥାଟାକୁ ନାଟକ ହଉ ହିସାବରେ ହଉ, ଗଳ୍ପ ହିସାବରେ ହଉ, କିମ୍ବା କବିତା ହିସାବରେ ହଉ, ପରିପ୍ରକାଶ କରନ୍ତି ବୋଲି କୁହାଯାଏ। ତ ଆପଣ ଯେତେବେଳେ ନାଟକ ଲେଖନ୍ତି, ସମାଜର କେଉଁ କେଉଁ ଦିଗଟାକୁ ଆପଣ ସାଉଁଟନ୍ତି ଏବଂ
0: ଦେଖନ୍ତି? ମୋର ମାନେ ମୁଁ ମୋତେ ପ୍ଲସ୍ ପଏଣ୍ଟ ହେଇଗଲା କ'ଣ, ମୁଁ ଜଣେ ଶିକ୍ଷକ,
1: ଆଜ୍ଞା,
0: ପୁଣି ସଂସ୍କୃତ ସାହିତ୍ୟର ଶିକ୍ଷକ, ତେଣୁ ଭାଷା ସାହିତ୍ୟ ଉପରେ ମୋର ଟିକେ ଅଭିଜ୍ଞତା ରହିଛି। କେବଳ ଭାଷା ସାହିତ୍ୟ ନୁହଁ, ମୁଁ ପିଲାଦିନେ ରାମାୟଣ, ମହାଭାରତ, ଭାଗବତ ଯେତିକି ପୁରାଣ ଅଛି ସବୁ ପଢ଼ିଛି। ସଂସ୍କୃତ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ ଉଭୟରେ ଯେତିକି କାବ୍ୟ, କବିତା, ନାଟକ ଅଛି, ପ୍ରାୟ ପିଲାଦିନେ ମୁଁ ବହୁତ ଆଗ୍ରହ ସହକାରେ ପଢ଼ିଥିଲି। ତେଣୁ ଆମ ଭିତରେ ଗୋଟେ ସୃଜନଶୀଳତା ଭିତରେ ଆମ ଭିତରେ ସୃଷ୍ଟି ହେଉଥିଲା, ଯେ ମୁଁ ବି ଏମିତି ଲେଖନ୍ତି, ମୁଁ ବି ଏମିତି ଗୀତ ଲେଖନ୍ତି, ମୁଁ ବି ଏମିତି କିଛି କାମ କରିଯାଆନ୍ତି, ଯେଉଁଟାକି ଅନ୍ୟମାନଙ୍କର ପଢ଼ିଲେ ଅନ୍ୟମାନେ ଖୁସି ହେଉ, ଆମେମାନେ ଖୁସି ହେଉ, ଯେମିତି ମୋ ଲେଖା ପଢ଼ିଲେ ସେମିତି କିଛି ଯେମିତି ଖୁସି ହେବେ। ତେଣୁ ଏହି ଦୃଷ୍ଟିରୁ ମୁଁ ପ୍ରଥମେ ଦେଖୁଥାଏ କ'ଣ ହେଉଥାଏ, ଯେ ପରିବେଶ ଯେମିତି ଥାଏ, ସେ ପରିବେଶକୁ ଦେଖିଲା ପରେ, ପରିବେଶ ମିଶିଗଲା ପରେ ଯେଉଁଠି ସୃଷ୍ଟି ହେଉଥାଏ ଦ୍ୱନ୍ଦ୍ୱ, ସେଇଠି ଆମ ମନରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥାଏ। ମନେକର ଦେଖନ୍ତୁ, ଆମର ପିଲାମାନଙ୍କର ମୁଁ ଯେତେବେଳେ ଆଦିବାସୀ ଏରିଆରେ ଚାକିରି କଲି, ପିଲାମାନଙ୍କର ପାରିବାରିକ ଅବସ୍ଥା, ପିଲାମାନଙ୍କର ମାନେ ଶିକ୍ଷକ ଶିକ୍ଷା ଅବସ୍ଥା, ପିଲାମାନଙ୍କର ପାରିପାର୍ଶ୍ୱିକ ଅବସ୍ଥାକୁ ମୁଁ ଲକ୍ଷ୍ୟ କଲି। ଗୋଟିଏ ଘଟଣା ମୁଁ କହୁଛି, ଝିରପାଣି ହାଇସ୍କୁଲରେ ମୁଁ ଶିକ୍ଷକତା କଲାବେଳେ ପାଠ ପଢ଼ାଉଥିଲି, ଦିନେ ସେଦିନ ମୋ ଦେହ କଲ ନଥିଲା, ମୁଁ ଟିକିଏ ଧୀରେ ଧୀରେ ପାଠ ପଢ଼ାଉଥାଏ ପିଲାମାନେ ସବୁବେଳେ ପାଠ ପଢ଼ିଲା ବେଳେ ଶିକ୍ଷକମାନେ ପଚାରନ୍ତି, ଆଚ୍ଛା ବୁଝିଲ କି ପିଲେ? ସେତେବେଳେ ପିଲାମାନେ କହନ୍ତି ହଁ ସାର୍, ହଁ ଆଜ୍ଞା, କିନ୍ତୁ ସେଦିନ ପିଲାମାନେ କହିଲେ ଆଜି ଆଜ୍ଞା ବହୁତ ଭଲ ବୁଝିଲୁ। ମୁଁ କହିଲି ତା ମାନେ ଆଗରୁ ଯେଉଁଟା ମୁଁ କହୁଥିଲି ସେଇଟା ତୁମେ ବୁଝିପାରୁନଥିଲ? ସେମାନେ କହିଲେ ନାଇଁ ସାର୍, ଆପଣ ଟିକେ ସ୍ପିଡି କହନ୍ତି ତ, ଆମେ ଘରେ କହୁ ସାଧ୍ରୀ ଭାଷା, ବାଟରେ କହୁ ହିନ୍ଦୀ, ଆଉ ଆପଣ ଓଡ଼ିଆରେ ସିଧି ସ୍ପିଡି କହିଲା ବେଳକୁ ଆମେ ସାର୍ ବୁଝିପାରୁଲା। ସେଉଠୁ ମୁଁ ମଧ୍ୟ ସେ ପିଲାମାନଙ୍କ ଶିଖିଲି, ଏବେ ମୁଁ ଯାହା କହିବି ଧୀରେ ଧୀରେ କହିବି। ଏହିସବୁ ଆଲୋଚନା ଚାଲିଲାବେଳେ ଗୋଟେ ପିଲା କ'ଣ କହୁଥିଲେ ଏମିତି ଢୋଳେଇଥାଏ, ତାପରେ ବିରକ୍ତ ହେଲି, ଠିଆ କରିଦେଲି, ସେ ପିଲା କାନ୍ଦି ପକାଇଲା। ସେଠୁ ମୁଁ କହିଲି କ'ଣ ହେଲା, ମୋ ଟିକେ ବାଧିଗଲା, ମୋତେ ଯେଉଁ ରାଗି ହେଇଥିଲି ସବୁ ପୁରା ମୋ ରାଗ ଛୁଟିଗଲା, ପିଲାଟା କାହିଁକି କାନ୍ଦିଲା? ସେଠୁ ପାଖ ପିଲାଟି କହିଲା ସେଥିରେ ଦୁଇ ଦିନ ହେଲା ଖାଇନି ସାର୍।
1: ଓହୋ,
0: ଦୁଃଖ ହେଲା, କାହିଁ ଖାଉନି? ଆଉ ହେଲା ଠିକ ଟିକେ ବସ୍ ବସ୍ ବସ୍ ବସ୍, ସାଙ୍ଗେ ସାଙ୍ଗେ ମୁଁ ଗୋଟେ ପାଉଁରୁଟି ମଗେଇକି ଆଣି ନେଇକି ଗଲି, ଛାଡ଼ିକି ପଡ଼ୁତା ଆଣିକି ତାକୁ ଦେଲି, ପାଣିଟି ପିଇଲି, କ'ଣ ହେଇଛି? ସେଠୁ ସେ ପିଲା ତ କିଛି କହିଲାନି, ସାଙ୍ଗମାନେ କହିଲେ ତା ବାପା ହେଉଛି ମଦ ପିଏ, କାମଦାମଟେ କରେନି, ମାଆ ଯାଆନ୍ତି କାମ କରିବା ପାଇଁ, ଆଉ ମାଆ ଯାହା ଆଣନ୍ତି ତାକୁ ଛଡ଼େଇ ନେଇକି ମଦ ପିଇଦିଏ, ଆକୁ ପାଠ ପଢ଼େଇବନି, ଆକୁ କାମ କରିବା ପାଇଁ ଡାକୁଛି। ସେଠୁ ମୋତେ ବହୁତ ବାଧିଲା, ମାନେ ମଣିଷ ହୃଦୟକୁ ଯେପର୍ଯ୍ୟନ୍ତ ନ ବାଧିଛି
1: ଆଜ୍ଞା,
0: ସେ ପର୍ଯ୍ୟନ୍ତ କିଛି ସେ ଲେଖିପାରିବନି, ଆଉ ଯେଉଁ ଲେଖାଟା ଦେଖିବ ସେ ଲେଖାଟା ଷ୍ଟ୍ରଙ୍ଗ ଲେଖା ହେବ। ହୃଦୟକୁ ବାଧିବା କଥା। ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲା, ସେମିତି ମଣିଷର ହୃଦୟ ମନ୍ଥନରୁ ଯେକୌଣସି ସାହିତ୍ୟ ବାହାରିବ।
1: ଠିକ୍ ଠିକ୍।
0: ସେଠୁ ମୁଁ ଗଲି, ତା ପଛେ ପଛେ ଗଲି, ସେତେବେଳେ ସାଇକେଲ ମୋର ଥିଲା, ସାଇକେଲ ବସିକି ନଦୀ ଆରପାରିକି ଧୀରପାଣିର ନଦୀ ଆରପାର ସେ ଗାଁଟା, ସେ ଗାଁ ଗଲି। ଗାଁ ଗଲା ବେଳେ ସତରେ ସେ ପିଲାଟି ଲୋକଟି ମଦ ବିକି ପାଟିମୁଣ୍ଡ କରୁଛି, ଆମେ ଗୌତମ କରିଦେଲା, ମୋତେ ବି ବହୁତ ବିଗିଡ଼ିଲା। ତା'ପରେ ମୁଁ ତାକୁ ବିଗିଡ଼ା ଆରମ୍ଭ କରିଦେବି, ବଡ଼ ପାଟି କଲି, ଥାନାକୁ ନେଇଯିବି, ଡରିଗଲା ଟିକେ। ଆଉ ପାଠପଢ଼ା ବନ୍ଦ କରିବୁନି, ଆଉ କାମ କରିବୁ, ଆକୁ କାମ କରିବାକୁ ଦେବୁନି, ତା ମା' ତ କାମ କରୁଛି, ପାଠ ପଢ଼ୁଛି, ତୁ କିଏ କହିବା ପାଇଁ? ସେତେବେଳେ ଆମ ଖାଦ୍ୟ ଫାଦ୍ୟ ମିଳୁନଥିଲା ଏମିତି, ଯେ ଆଜିକାଲି ଯେମିତି ଖାଦ୍ୟ ମିଳୁଛି, ସେତେବେଳେ ଖାଦ୍ୟ ମିଳୁନି। କହୁଛି ଏଇଟା 83 ଆଡ଼େ କଥା କହୁଛି, ଖାଦ୍ୟ ଫାଦ୍ୟ ମିଳୁନଥିଲା। ତେଣୁ ସେଠୁ ଦେଖିଲା ପରେ ସେଇ ଯେଉଁ ମନ ଭିତରେ ସୃଷ୍ଟି ହେଲା, ନାଟକ ଦେଖିଲି ଘାସ ଫୁଲ,
1: ଓ
0: ଯେଉଁଟାକି 10,000 କପି ଛାପିଥିଲା ଗଭର୍ଣ୍ଣମେଣ୍ଟ ପରିସା, ଏବଂ ଯେଉଁଟାକି ସାରା ଓଡ଼ିଶାରେ ପ୍ରହଳ ସୃଷ୍ଟି କରିଥିଲା। ସେଇ ଯେଉଁ ଆମର ଚିଫ୍ ସେକ୍ରେଟାରୀ ଅସିତ୍ ତ୍ରିପାଠୀ ଯିଏ ରିଟାୟାର କଲେ, ସେ ଥିଲେ IDM ରାଉରକେଲାରେ, ଆଉ ସିଏ ତାକୁ ନେଇକି ମୋର ସେଇ ପିଲାମାନେ, ଯେଉଁ ପିଲାଟି କରୁଥିଲା ମାଡ଼ ମାନେ ଖାଇ ପାଠ ପଢ଼ୁନଥିଲା, ସେଇ ପିଲା ହିଁ ସେ ମେନ୍ ଆକ୍ଟର
1: କଲା, ତାର ଚରିତ୍ର ହିଁ ନିଜେ ସେ
0: ନିଜେ ଅଭିନୟ କଲେ। ଆଉ ଆଜିର ସେ ପିଲାଙ୍କୁ ନେଇ ମୁଁ ସାରା ଓଡ଼ିଶା ବୁଲିଥିଲି, ଆଉ ଯେଉଁଟାକି ମୋ ଜୀବନର ସବୁଠୁ ବହୁତ ବଡ଼ ଅଭିଜ୍ଞତା। ତେଣୁ ମୁଁ ଯେଉଁ ନାଟକ ଲେଖେ ବା ଯେଉଁ କବିତା ଲେଖେ, ଆଚ୍ଛା ମୁଁ ଆଧୁନିକ କବିତା ଲେଖିପାରେନି, କାରଣ ସେତିକି ମୁଁ ପ୍ରେମ ଜୀବନରେ କରିନି, କାହିଁକି
1: ନା
0: ଲେଖି ହୁଏ, କିନ୍ତୁ ପ୍ରେମ କରିବ ପ୍ରେମର ଅନୁଭୂତିଟା ମୋ ସେତିକି ନାହିଁ, ମନେ କଥା ଅନୁଭୂତି ହିଁ ସବୁ ଲେଖିପାରେ। କାରଣ ମୁଁ ପିଲାବେଳେ ମା ମରିଗଲେ 13-14 ବି ସମୟରେ, ବାପା ପାରାଲିସିସ୍, 4 ଭାଇ ଭଉଣୀ, ସେମାନଙ୍କୁ ମଣିଷ କରିବା, ସେମାନଙ୍କୁ ଇଏ କରିବା, ପାଠ ପଢ଼ିବା, ଦିଦିଟା ଏମ୍ଏ କଲି,
1: ସବୁ
0: ଦାୟିତ୍ୱ ପାଠ ପଢ଼ିବା, ପିଲାମାନେ ପାଠ ପଢ଼ିବା, ତା ଭିତରେ ବାହା ବି ହେଇପଡ଼ିଲି, ନ ବାହା ହେଲେ ବାକ୍ୟ ହେଇପାରିବ ନା, ଆଦ୍ୟରେ ବାହା ହେଇପଡ଼ିଲି, ଆଉ ତାହା ହଉ ତା ଭିତରେ, କିନ୍ତୁ ଭକ୍ତି ସେଟା ମୋ ଭିତରେ ପୁରିକି ରହିଲା।
1: ଠିକ୍ ଠିକ୍।
0: ତେଣୁ ଭକ୍ତି ସଙ୍ଗୀତ ମୋର ସବୁଗୁଡ଼ିକ, ଯଦି କହିବେ ଗୋଟେ ଗାଇକି ବର୍ତ୍ତମାନ,
1: ଆଜ୍ଞା ନିଶ୍ଚିତ ଭାବରେ ଆମେ ଶୁଣିବା ପାଇଁ ଚାହିଁବେ, ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ ଏଇ କଥା ବି ଆମେ ନିଶ୍ଚିତ ଭାବେ ଆଗକୁ ପଚାରିଥାନ୍ତୁ।
0: ଆଚ୍ଛା, ଯେତେବେଳେ ମୁଁ ପ୍ରଥମେ ଆସିକି ନା ରାଉରକେଲାକୁ ଟ୍ରାନ୍ସଫର ହେଇଗଲା ଧୀରପାଣିକୁ, ସେ ସମୟରେ ସାଇକେଲ ମାରିକି ଆସୁଥାଏ, ଆଉ ଜଗନ୍ନାଥଙ୍କୁ ବହୁତ ଦିନ ହେଲା ଦେଖିନଥାଏ, ଆଉ ସେତେବେଳେ ଶଙ୍ଖଟେ ବାଜିଲା 98 ସେକ୍ଟର ପାଖରେ, ସେଠୁ ସାଇକେଲଟି ମୋତେ ଅଟିକିଗଲା, କଲମ ପାକେଟ ଥାଏ ହବଡ଼େ ଥାଏ, ସେ ଲେଖିଲି ଗୀତଟି, ବୁଦ୍ଧପ୍ରସାଦ ରାଓ ଆପଣଙ୍କର ସିଙ୍ଗର, ଭଲ ସିଙ୍ଗର, ଆଉ ତାଙ୍କୁ ଦେଲି ସ୍ୱର କରିବା ପାଇଁ, ସେ ଲେଖିକି ସ୍ୱର କରିଥିଲେ।

0: ଏମିତି ଲେଖା ହେଇଥିଲା। ମୁଁ ବି ଶିଖୁଥିଲି ଗୀତ, ବିଶାରଦ କରିଛି ହିନ୍ଦୁସ୍ତାନୀ କଷ୍ଟ
1: ଜଣା ବି ପଡ଼ୁଛି ଆପଣ ଗାଉଛନ୍ତି।
0: ମୁଁ ଗାଇବା ଛାଡ଼ିଦେଲେଣି ବହୁତ ଦିନ ହେଲା, କିନ୍ତୁ ଗୀତ ନାଟକର ସଙ୍ଗୀତ କରିବା, ନାଟକରେ ନାଚ ନୃତ୍ୟ ମଧ୍ୟ କରିଛି, ଶିଖିଛି 4 ବର୍ଷ ଶିଖିଛି।
1: ସାର୍ ଏଇ କଥା ବି ଆପଣ ଯାହା କଥାଟାକୁ ବାହାର କରିଦେଲେ ଯେ ପ୍ରକୃତିରେ ନାଟକ କହିଲେ ଆମେ ସାଧାରଣ ଭାବରେ ବୁଝୁ ଯେ କିଛିଟା ଚରିତ୍ର ଆସିବେ ଏବଂ ତାଙ୍କ ଭିତରେ ଗୋଟେ ସଂଳାପ ହେବ ଏବଂ ଗୋଟେ ବିଷୟବସ୍ତୁକୁ ସେମାନେ ଉପସ୍ଥାପନ କରିବେ, ଲୋକ ଦେଖିବେ ଏଇଆ। କିନ୍ତୁ ଆପଣ ଯେଉଁ କଥା କହୁଥିଲେ ସେ ନାଟକରେ ବର୍ତ୍ତମାନ ସଙ୍ଗୀତର ଯେଉଁ ପ୍ରୟୋଗ, ତାପରେ ନୃତ୍ୟ ବି ଆସିଗଲାଣି ସେ ନାଟକରେ, ଏ କଥାଟାକୁ ଆପଣ କେମିତି ଦେଖନ୍ତି ଏବଂ କେମିତି ତାହା ବର୍ତ୍ତମାନ
0: ନାଟକ ଶୁଣନ୍ତୁ, ନାଟକଟା ହେଉଛି ଆତ୍ମା ହେଉଛି ତାର କାହାଣୀଟା ପୁରା,
1: ଆଜ୍ଞା,
0: କିନ୍ତୁ ରସ ଥିବ, ରସ ଥିବା କାହାଣୀଟା। ନାଟକ ଲେଖିଲା ପୂର୍ବରୁ ନାଟ୍ୟକାର ନିଶ୍ଚିତ ଭାବରେ ତାର ଅନୁଭୂତି ରହିବା କଥା, ଯେଉଁ ବିଷୟରେ ଲେଖୁଛି ତା ବିଷୟରେ ପ୍ରତ୍ୟକ୍ଷାନୁଭୂତି ବହୁତ ରହିବା କଥା, ପଢ଼ିକି ଅନୁଭୂତି ନୁହଁ, ପ୍ରତ୍ୟକ୍ଷାନୁଭୂତି ନହେଲେ ହେବନି। ପ୍ରତ୍ୟକ୍ଷାନୁଭୂତି ନାଟକ ଲେଖିବା ଆରମ୍ଭ କଲା, ନାଟକରେ ଏକ ସଂଘାତ ରହିବ, ଷ୍ଟୋରିଟା ଷ୍ଟ୍ରଙ୍ଗ ଷ୍ଟୋରି ହେଲା, ସଂଘାତ ରହିବ, ସଙ୍ଗୀତ ରହିବ, ନୃତ୍ୟ ରହିବ,
1: ଆଜ୍ଞା,
0: ସବୁରେ ନୃତ୍ୟ ରହିବ କିଛି ମାନେ ନାହିଁ, ସଙ୍ଗୀତଟା ନିହାତି, ସଙ୍ଗୀତ ହୁଏତ ସଙ୍ଗୀତ ଲେଖା ଗୀତ ନ ବାଜି ନପାରେ, କିନ୍ତୁ ସଙ୍ଗୀତର ଯେଉଁ ମନେ କରନ୍ତୁ ଗୋଟେ କରୁଣ ରସ ସୃଷ୍ଟି ହେବ, କରୁଣ ସୃଷ୍ଟି କରିବା ପାଇଁ ଯେଉଁ ପ୍ରବେଶ ପରିବେଶ ସୃଷ୍ଟି କରିବା, ନାଟକ ଭିତରେ ନ ରହିଲେ ସେ କରୁଣ ପଶିବ କେମିତି,
1: ଠିକ ଠିକ,
0: ଡାଇଲଗ୍ ଗୁଡ଼ା ସେମିତି ଡାଇଲଗ୍ କହିଲା ବେଳେ ବା ସଂଳାପ କହିଲା ବେଳେ ସେତିକି ଗ୍ୟାପ୍ ନ ଦେଲେ ସଙ୍ଗୀତ ପଶିବ କେମିତି। ସଙ୍ଗୀତ ଜ୍ଞାନ ନଥିଲେ ନା ନୃତ୍ୟ ଜ୍ଞାନ ନଥିଲେ ଏବଂ ଆପଣଙ୍କ ଅନୁଭୂତି ନଥିଲେ, ସେଭଳି ଆପଣଙ୍କ ହୃଦୟ ଭିତରେ ମନ୍ଥନ ନ ହେଉନଥିଲେ ସେ ନାଟକ ହେଇପାରିବନି। ଏବେ ଆମେ ନାଟକ କରି ଆସିଲୁ ମହାକବି କାଳିଦାସ, ମହାକବି କାଳିଦାସରେ ଆପଣ ଦେଖିବେ ତା ଭିତରେ ପ୍ରଥମ ଆରମ୍ଭ କରିଛି ମହାକବି କାଳିଦାସଙ୍କର ଯେଉଁ ଆପଣଙ୍କର ଯେଉଁ ଋତୁସଂହାର, ଋତୁସଂହାର ବସନ୍ତ ଋତୁର, ବସନ୍ତ ଋତୁରେ ବର୍ଣ୍ଣନା କରିଛନ୍ତି ସେ ଋତୁସଂହାର ବର୍ଣ୍ଣନା ଭିତରେ ତାକୁ ତାକୁ ମୁଁ ଓଡ଼ିଶୀ ଢାଞ୍ଚାରେ ତା ନୃତ୍ୟ ଆରମ୍ଭ କଲି। ନାଚ ହେଉଛି କେଉଁଠି, ଗୋଟେ ବେଶିଆ ବାଡ଼ିରେ,
1: ଏଇଟା ପ୍ରଥମେ ତାର ସିନ୍
0: ଆରମ୍ଭ ହଉ, ଦେଖନ୍ତୁ ବେଶିଆ ବାଡ଼ିରେ ଆରମ୍ଭ ହେଉଛି, ବେଶିଆ ବାଡ଼ିରେ ପୁଣି କେଉଁଟା ସଂସ୍କୃତ ଶ୍ଳୋକ, ଓଡ଼ିଶୀ ନୃତ୍ୟ, ଯିଏ ଯାଇଛି ତାର ଯେଉଁ ଗ୍ରାହକ ଯିଏ ସେ ହେଉଛି ପଣ୍ଡିତ, ଚିନ୍ତା କରନ୍ତୁ ନାଟକ କେମିତି ଆରମ୍ଭ ହେଉଛି, କାଳିଦାସ କେମିତି ଆରମ୍ଭ ହେବ, ସେ ପଣ୍ଡିତ କହୁଛି, ପଣ୍ଡିତ କହୁଛି, ପଚାରୁଛି ତାକୁ ସେ ବେଶିଆ, ଯେ ବେଶିଆକୁ ପଚାରୁଛି, ଆରେ ତୁମେ ଏଇସବୁ କରିକି କ'ଣ ତୁମେ ପେଟ ପୂରଣ କରୁଛ ନା, ଆପଣ ଭଳିଆ ତ ଗ୍ରାହକ କିଛି ଆସୁଛନ୍ତି, ମୁଁ ସଂସ୍କୃତ ସାହିତ୍ୟ ଉପାସକ, ମୁଁ ଆମ ଭାରତୀୟ ସଂସ୍କୃତି ସାହିତ୍ୟ ପରମ୍ପରାକୁ ଭଲ ପାଏ, ତେଣୁ ମୁଁ ତାରି ମାଧ୍ୟମରେ ଯେତିକି ପଇସା ଆସିବ ଆସିବ, ଯାହା ଚଳୁଛି ଚଳୁଛି, ଏମିତି କଥା ହଉ ଆସିଯାଇଛି କାଳିଦାସଙ୍କ କଥା।
1: ଓହୋ,
0: ସେ ଯେଉଁ ସୂତ୍ରଧର କାଳିଦାସ କଥା ଆଣିଲେ, ପୁଣି କାଳିଦାସ କାଳିଦାସ କଥାକୁ ଚାଲିଗଲା। କାଳିଦାସଙ୍କର ଯେଉଁ ଯେଉଁ ତାଙ୍କ କବିତା ଭିତରେ ଯାହା ଯାହା ଟିକେ ଟିକେ ଅଛି ମୁଁ ତାକୁ ସଂଗ୍ରହ କଲି ଏବଂ ଯେଉଁମାନେ ମତାମତ ଦେଇ ତାଙ୍କୁ ସଂଗ୍ରହ କଲା ପରେ ସେ ନାଟକଟି କରାହେଇଛି।
1: ତ ସାର୍ ଆମେ ଯଦି ନାଟକର କଥା କହିବା, ଆପଣ ତ କହିଲେ ଯେ ନାଟକରେ କେମିତି ସଙ୍ଗୀତର ତାର ଗୁରୁତ୍ୱ ରହିଛି, ତା ସହିତ ଯଦି ସେମିତି ସାଧାରଣ ଭାବରେ ଜଣେ ଶ୍ରୋତା କିମ୍ବା ପାଠକ ଭାବେ ଯେ ନାଟକ କହିଲେ ସଂଳାପର ଗୋଟେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି, ତ ସଂଳାପ ଲେଖିଲା ବେଳେ ଶବ୍ଦ, ତାପରେ ଯେଉଁ କାହାଣୀର ସେ ଚରିତ୍ର କେଉଁ ବାଟରେ ଯାଉଛି, କେଉଁ ରସରେ ତାକୁ ଆପଣ ଉପସ୍ଥାପନ କରିବା ପାଇଁ ଚାହୁଁଛନ୍ତି, ସେଇଟା କ'ଣ ଡିମାଣ୍ଡ କରୁଛି, ଏ ଅନେକ କଥା ଆପଣ ହୁଏତ କରୁଥିବେ। ତ ସଂଳାପର କଥା ଯେତେବେଳେ ଆସିଛି, ଆମେ ଚାହିଁବୁ ଆପଣଙ୍କ କଣ୍ଠରୁ ଟିକେ ସଂଳାପ ଶୁଣିବୁ, ଏବଂ ଏଇ ସଂଳାପ ଲେଖିଲା ବେଳେ ଆପଣ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦିଅନ୍ତି, କେମିତି ସଂଳାପ ଲେଖନ୍ତି ସେ କଥା ଟିକେ କହିବେ।
0: ସଂଳାପ ଲେଖିଲା ବେଳେ ପାତ୍ରୋଚିତ ସଂଳାପ ହେବା କଥା, ଯିଏ ଯେଉଁ ଚରିତ୍ର କରୁଛି, ଯେଉଁ ଚରିତ୍ର ତୁମେ ନେଇଛନ୍ତି, ଆପଣ ନେଇଛନ୍ତି ଗାଉଁରୀ ଚରିତ୍ର, ଗାଁ ଭାଷା ରହିବା କଥା।
1: ଆଚ୍ଛା,
0: ମୁଁ ସମ୍ବଲପୁରୀ ଭାଷାରେ ନାଟକ ଲେଖିଛି, ଆଦିବାସୀ ଭାଷାରେ ନାଟକ ଲେଖିଛି, ଆଦିବାସୀ ଭାଷାଙ୍କ ଲୋକ ମୁହଁରେ ଶୁଦ୍ଧ ଓଡ଼ିଆ ଦେଇ ହେବ ନାହିଁ, ତାଙ୍କର ଯେଉଁ ଭାଷା ଅଛି ସେ ଭାଷା ଦେବା।
1: ଆଜ୍ଞା,
0: ପାର୍ଲି ନାଟକ ମୋର ଅଛି, ତୁମେ ପୁରୁଷମାନେ ଯେଉଁ ନାଇଁ ପାରିଲ ମୁଁ ସେଟା ପାର୍ଲି, ଆଇ କୁଡ୍ ସେଟା ହେଉଛି ଆପଣ ସଂଗୀତ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ହେଇଥିଲା, ଇଜେଡ଼ିସି ସାରା ଭାରତରେ ହେଇଛି ସେ ନାଟକ, ବଢ଼ିଆ ନାଟକଟେ ସେଟା ବି। ଯେଉଁ ଆମର ଯେଉଁମାନେ ପାରୁ ପାରୁ ସେ ଝିଅ ନାଁ ଦେଇଛି ପାରୁ, ଏବଂ ଗୌନ୍ତିଆ ମାନେ ଯେମିତି ଅତ୍ୟାଚାର କରୁଥିଲେ ସେ ଅତ୍ୟାଚାର ମୁଁ ଦେଖେଇ ତା ଭିତରେ ମୁଁ ଦେଖିଛି, ସେଟାକୁ ଦେଖିଛି, ତା କରାଇଛି, କର୍ମା ନାଚ ଅଛି, ସବୁ ତା ଭିତରେ ଅଛି।
1: ଓହୋ,
0: ଆଉ ମାନେ ଆପଣ ସଂଳାପ କଥା କହିଲେ, ଯେଉଁ ବର୍ତ୍ତମାନ କାଳିଦାସ ଯେତେବେଳେ ତାଙ୍କ ସ୍ତ୍ରୀ ମାନେ ଯେତେବେଳେ ତାଙ୍କୁ ନିର୍ବାସନ ହେଉଛି, କାହିଁକି ନିର୍ବାସନ ହେଉଛି, ସିଏ ଯାଉଛନ୍ତି ବେଶିଆ ବାଡ଼ି ଯାଉଛନ୍ତି ବୋଲି, କାହିଁକି ଯାଉଛନ୍ତି ନା, କାମିନୀ ହେଉଛନ୍ତି କାଳିଦାସଙ୍କର ସଂସ୍କୃତ ସାହିତ୍ୟକୁ ଯେତିକି ତାଙ୍କର କାବ୍ୟ କବିତାକୁ ସେ ନୃତ୍ୟ ମାଧ୍ୟମରେ ପରିବେଷଣ କରନ୍ତି, ତେଣୁ ସିଏ ତାଙ୍କୁ ଭଲ ପାଆନ୍ତି, ଇଏ ତାଙ୍କୁ ଭଲ ପାଆନ୍ତି, ଇଏ ତାଙ୍କ ସିଏ ତାଙ୍କ କାବ୍ୟ କବିତାକୁ ଭଲ ପାଆନ୍ତି, ଇଏ ତାଙ୍କ ନୃତ୍ୟକୁ ଭଲ ପାଆନ୍ତି, ତେଣୁ ଦୁଇ ଜଣଙ୍କ ମିଶ୍ରଣ ହୁଏ ଯାଆନ୍ତି। କିନ୍ତୁ ସେଟାକୁ ନେଇକି ତାଙ୍କର ଯେଉଁ ତାଙ୍କୁ ଶୋଇ ନ ପାରୁଥିବା କିଛି ପଣ୍ଡିତ ରାଜାଙ୍କ ପାଖରେ କହିଦେଲେ ଯେ ଇଏ ହେଉଛନ୍ତି, ସେଠି ଯାଇକି ତାଙ୍କର ଖରାପ ଚରିତ୍ର ପାଇଁ ଯାଉଛନ୍ତି। ତେଣୁ ସେଟା ରାଜା କିଛି ନ ବୁଝିକି ରାଜା ତାଙ୍କୁ ଯେହେତୁ ସେ ତାଙ୍କର ରାଜନର୍ତ୍ତକି ଥିଲେ ଆଉ ତାଙ୍କ ଘରକୁ ଯାଉଛନ୍ତି, ତେଣୁ ତାଙ୍କୁ ନିର୍ବାସନ ଦେଇଦେଲେ
1: କାଳିଦାସଙ୍କୁ।
0: ସେ ନିର୍ବାସନ ଦେଲା ପରେ ଯେଉଁଟାକି ନିର୍ବାସନ ପରେ ବର୍ଷ ପରେ ଲେଖିଥିଲେ ମେଘଦୂତ ଲେଖିଛନ୍ତି, ମେଘଦୂତ ଲେଖିକି ପଠାଇଛନ୍ତି ନିଜ ପତ୍ନୀଙ୍କ ପାଖରୁ ପତ୍ର। ସେ ଯିବା ପୂର୍ବରୁ ତାଙ୍କ ସ୍ତ୍ରୀ ତାଙ୍କୁ ମଧ୍ୟ ବିଶ୍ୱାସ କରୁନାହାନ୍ତି, ତାଙ୍କୁ କହୁଛନ୍ତି ତମେ ଚାଲିଯାଅ। ଏ କହିଲେ ଆମେ ମୁଁ ଯଦି ଯିବି ତାହେଲେ ଦୁଇ ଜଣ ପଳେଇବା, ନାଇଁ ମୁଁ ଯିବିନି, ମୁଁ ତମ ସାଙ୍ଗରେ କୁଆଡ଼େ ଯିବିନି, ତମ ଚରିତ୍ରହୀନ। ସେଠି କହୁଛନ୍ତି ବିଦ୍ୟୋତ୍ତମେ, କେବଳ ପତ୍ନୀ ହିଁ ପତିର ଚରିତ୍ରବତ୍ତାର ପ୍ରମାଣପତ୍ର ଦେଇଥାଏ, ତମେ ଯଦି ମୋତେ ଅବିଶ୍ୱାସ କରିବ ତାକୁ ବିଶ୍ୱାସ କରିବ କିଏ, କିଏ ମୋତେ ଚରିତ୍ରବାନ ବୋଲି କହିବ। ତାପରେ ଏହା ତାକୁ ଢେରସଣା କରି ଛାଡ଼ିଦେଉଛନ୍ତି, ମୁଁ ଚାଲିଯାଉଛି ବିଦ୍ୟୋତ୍ତମେ, ହେଲେ ମନେ ରଖିବ ମୁଁ ଯେଉଁଠି ଥିବି ଯେମିତି ଥିବି ତୁମକୁ ସବୁବେଳେ ଆଗଭଳି ସ୍ନେହ କରୁଥିବି, ଭଲ ପାଉଥିବି, ସୁଖରେ ରୁହ ଶାନ୍ତିରେ ରୁହ। ଏତିକି କହିକି ଯାଇଛି, ତାଙ୍କ ପତ୍ନୀ ଆଖିରୁ ଲୋଭ ହୋଇଛି ପଳାଇଛନ୍ତି। ଏହିସବୁ ଚରିତ୍ର ଚିତ୍ରଣ କଲାବେଳେ ଲେଖକ ସବୁବେଳେ ଚିନ୍ତା କରିବା କଥା ଯେ ମୁଁ ଯାହାକୁ ନେଉଛି ଯେମିତି ଦର୍ଶକମାନେ ଖୋଜିବେ, ଆରେ ମୁଁ ସେଇଟା କି ଏହା କହିବେ। ଏବେ ଅକ୍ଟୋବର 12 ପାଇଁ ଗୋଟେ ନାଟକ ଲେଖା ଚାଲିଛି, ମାତା ନିନ୍ଦତି ନା ଭିନନ୍ଦତେ ପିତା ଭ୍ରାତାନ ସମ୍ଭାଷସେ, ଏମିତି ଯେଉଁ ଆମ ନେଇ ଶ୍ଳୋକଟା ଅଛି ବେକାର ଗଳ୍ପ ଯେଉଁଟା ଥିଲା, ସେ ଶ୍ଳୋକକୁ ମାଧ୍ୟମ କରିକି ହ୍ୟର୍ଥସ୍ୟ ସର୍ବେ ବସା, ଅର୍ଥରେ ସବୁ ବସା, ଗୋଟେ କମେଡ଼ି ନାଟକ କରୁଛି, ଅର୍ଥ ଦ୍ୱାରା କେମିତି ସମସ୍ତେ ବସିଭୂତ ହୁଅନ୍ତି ଚାଲିଛି। ଆପଣ ଆସିଲା ବେଳେ ମୁଁ ଲେଖୁଥିଲି।
1: ଆଚ୍ଛା, ନାଟକ ନିର୍ଦ୍ଦେଶନାରେ କ'ଣ ଭୂମିକା ରହିଛି ସାର୍?
0: ନାଟକ ନିର୍ଦ୍ଦେଶକ ଆଜିକାଲିକା ନିର୍ଦ୍ଦେଶକ ବର୍ତ୍ତମାନ ଟିକେ ଇଏ ହେଇପାରେ, ସେମାନେ କ'ଣ କରୁଛନ୍ତି, ଆମର ଭାଷା ଯେଉଁ ଭାଷାକୁ ଭାଷାରେ ନାଟକ ଲେଖାଗଲା, ଯେଉଁ ସଂଳାପ ରହିଲା, ଯେଉଁ କଥା ରହିଲା, ତାକୁ ବେଶୀ ଗୁରୁତ୍ୱ ଦେଉନାହାନ୍ତି। ଏବେ ଭିଜୁଆଲାଇଜେସନକୁ ବେଶୀ ଦେଖୁଛନ୍ତି, ଲାଇଟିଂରେ ବେଶୀ କାମ କରୁଛନ୍ତି, ସଙ୍ଗୀତରେ ନୃତ୍ୟରେ ଭିଜୁଆଲାଇଜେସନରେ କାମ କରୁଛନ୍ତି, ଯାହାଦ୍ୱାରା ମୋ ମତରେ ଏଟା ହୋଇ ବହିରେ ଆକୁ କିଏ ନ ମାନିପାରନ୍ତି, ମୋ ମତରେ ନାଟକ ହେଉଛନ୍ତି ବଳିଷ୍ଠ ମାଧ୍ୟମ, ଭାଷା ସଂସ୍କୃତିକୁ ବଞ୍ଚାଇ ରଖିବା ବଳିଷ୍ଠ ମାଧ୍ୟମ।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ତାର ସେଇ ଅଂଶଟା ନଷ୍ଟ ହେଇଯାଉଛି। ଭାଷା ଯଦି ନ ରହିବ, ଯଦି ସଂଳାପ ଉଚ୍ଚକୋଟ ନ ରହିବ, ଯଦି ଆପଣଙ୍କର ସଙ୍ଗୀତ ନ ରହିବ, ଯଦି ଆମର ଯେଉଁ ସଂସ୍କୃତି, ଯେଉଁ ଭାଷା ମାଧ୍ୟମରେ ସଂଳାପ ମାଧ୍ୟମରେ ସଂସ୍କୃତି ଆସିବ ନା,
1: ଆଜ୍ଞା ଆଜ୍ଞା,
0: ସଂଳାପ ନାହିଁ ସଂଗ୍ରାଜେ, ଏ ସଂଳାପର ଗୁରୁତ୍ୱ ଦେଉନାହାନ୍ତି। କିନ୍ତୁ ମୋ ମତରେ ମୁଁ ଯେଉଁ ଯେତିକି ନାଟକ ନିର୍ଦ୍ଦେଶନ ଦେଲେଣି, 200ରୁ ଉପରେ ନାଟକ ନିର୍ଦ୍ଦେଶନ ଦେଲେଣି, ମୋ ମତରେ ଦର୍ଶକମାନେ ସମସ୍ତେ, ସାରା ଓଡ଼ିଶା ନାଟକ ହେଉଛି, ଏଇ ସମ୍ବଲପୁର ବି କରିଛି, ଏବେ କରିଛି, ଜନ୍ମମାଟି କରିକି ଯାଇଛି ସମ୍ବଲପୁରରେ।
1: ଆଜ୍ଞା,
0: ତେଣୁ ମୋ ମତରେ କ'ଣ ହେଉଛି ଯେ ସଂଳାପକୁ ଆମେ ସଙ୍ଗୀତ ଦେଉ, ଲାଇଟିଂ ଗୁରୁତ୍ୱ ଦେଉ, ସବୁକିଛି କରୁ, କିନ୍ତୁ ସଂଳାପ କାହାଣୀକୁ କେବେ ଛିନ୍ନ ବିଚ୍ଛିନ୍ନ କରିବା ଉଚିତ ନୁହଁ,
1: ସେଇଟାକୁ ଟିକେ ଧ୍ୟାନ ଦେବାର ଆବଶ୍ୟକତା
0: ନିହାତି ଆବଶ୍ୟକତା, ନିହାତି ଆବଶ୍ୟକତା। ଆଉ ଶୁଣନ୍ତୁ, ଆଉ ଗୋଟେ କଥା କହୁଛି, ମୁଁ ନାଟକ ଲେଖିବାର, ମୁଁ ଗୋଟେ କାହାଣୀକୁ ପ୍ରାୟ ମାସେ 5 ମାସ 2-3 ମାସ ମୋର ହୃଦୟ ଭିତରେ ଘୁରୁଥାଏ, ଘୁରୁତ୍ୱ ମୁଁ କିନ୍ତୁ ଅସହାୟ ପଡ଼େ, ଆରେ କିଛି ଆସୁନି କାହିଁକି, ମୁଁ ଲେଖିପାରୁନି କାହିଁକି, ଏଭଳି ଭାବିଦିଏ ମୁଁ। ତାପରେ ମାଆଙ୍କୁ ଡାକିକି ମୋର ଯେତିକି ଭକ୍ତି କରିବା କଥା କରିକି ବସିଯାଏ, କିନ୍ତୁ ଆପଣଙ୍କ ଭଗବାନଙ୍କ ଆଶୀର୍ବାଦରୁ, ମା ଦୁର୍ଗାଙ୍କର ଆଶୀର୍ବାଦରୁ, ଆପଣମାନଙ୍କ ସମସ୍ତଙ୍କ ସଦିଚ୍ଛାରୁ ସେ କଲମ ରହେନି, ଚାଲିଯାଏ, ମାନେ ଥରେ ଲେଖିଲା ମାନେ ରାତି ପାଇଯାଏ ସରିଯାଏ।
1: ହେଲେ ସାର୍, ଆମେ ଏଇଠି ଏମିତିଆ କହିପାରିବା କି ଯେ ଯେକୌଣସି ସୃଜନଶୀଳ ସାହିତ୍ୟିକ ହୁଅନ୍ତୁ, ନାଟ୍ୟକାର ହୁଅନ୍ତୁ କିମ୍ବା ଗୀତିକାର ହୁଅନ୍ତୁ, ତାଙ୍କର ସୃଜନଶୀଳତାର ପଛରେ କିଛି ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରହିଛି ବୋଲି?
0: ନିଶ୍ଚିତ ଭାବରେ, ମୁଁ କିଛି କରୁନି, ମୁଁ କହିବି ଏଟା ମୁଁ କିଛି କରୁନି, ସବୁ ତାଙ୍କରି ଦୟାରୁ ହିଁ ହେଇଛି, ସେ ଦୟା ନକଲେ ମୁଁ କିଛି, ବିଶ୍ୱାସ କରନ୍ତୁ ନାଟକ ନିର୍ଦ୍ଦେଶନ ଦେଲାବେଳେ ମଧ୍ୟ ମୁଁ କିଛି ପ୍ରସ୍ତୁତ ହେଇ ଯାଏନି, କିନ୍ତୁ ଗଲା ପରେ ସେ ଯେଉଁ ବାହାରେ ଜିନିଷଗୁଡ଼ା ବି ଆମର ଯେଉଁ ଅଭିନେତାମାନେ ମଧ୍ୟ ଖୁସି ହୁଅନ୍ତି, ଆଉ ମୁଁ ମଧ୍ୟ ମାନେ ମୁଁ ଏଇଟା କରିପକେଇଛି, ମୁଁ ଜାଣିପାରୁନି ଏଇଟା ଯେତେ ଏବେ ଲେଖାଗୁଡ଼ା ପଢ଼ିଥିଲା, ପୁରୁଣା ଲେଖା 126 ଲେଖା ଯେଉଁ ମଝିରେ ଗୋଟେ ପଢ଼ିଦେଉଛି, ଏଇଟା ମୁଁ ଲେଖିଛି, ଏଇଭଳି ଲାଗେ କାହିଁକି, ଆକ୍ଚୁଆଲି ମୁଁ ଲେଖିନି, କିଏ ଲେଖିଛି, ଉପରେ ଲେଖିଛି ଯଦି। ତାପରେ ଆପଣଙ୍କ ପାରିବାରିକ ସହଯୋଗ ନ ରହିଲେ ହବନି,
1: ହବନି, ଏଇଟା ତ ଠିକ କଥା କହିଲେ ସାର୍, ଯେକୌଣସି ଗୋଟେ ଶକ୍ତିର ଆଶୀର୍ବାଦ ତ ରହିଛି, କିନ୍ତୁ ପ୍ରକୃତିରେ ଯିଏ ନାଟ୍ୟକାର ହୁଅନ୍ତୁ କିମ୍ବା ସୃଜନଶୀଳ ବ୍ୟକ୍ତିତ୍ୱ ଯିଏ ବି ହୁଅନ୍ତୁ, ତାଙ୍କୁ ମଧ୍ୟ କିଛି ପରିଶ୍ରମ କରିବାକୁ ପଡ଼େ, ତ ଏଇ ଯେଉଁ ସୃଜନଶୀଳତାର ଦିଗଟାକୁ ଆଗେଇ ନେବା ପାଇଁ ଆପଣଙ୍କର ବ୍ୟକ୍ତିଗତ ସ୍ତରରେ କ'ଣ କ'ଣ ସବୁ ଆପଣ ପ୍ରୟାସ କରିଛନ୍ତି? ଶବ୍ଦ ସମ୍ଭାରକୁ ଆମେ ସାଉଁଟିବା କିମ୍ବା ବିଭିନ୍ନ ତଥ୍ୟ ଆମେ ଜାଣିବା, ସମାଜର ବାସ୍ତବତାକୁ ଟିକେ ପରଖିବା, କିମ୍ବା ଯେକୌଣସି ସଂସ୍କୃତି କିଭଳି ଭାବରେ ଗତି କରୁଛି, ଏସବୁ ଗୋଟେ ରିସର୍ଚ୍ଚ କଥା ଯଦି ଆମେ କହିବା, ସେ ଦିଗରେ ଆପଣଙ୍କର କେମିତି?
0: ମୁଁ ପ୍ରଥମରୁ କହିସାରିଛି, ଏବେ ବି କହୁଛି ଯେ ମୁଁ ପ୍ରଥମରୁ ପିଲାବେଳୁ ମୁଁ ଟିକେ ପୁରାଣ ପଢ଼ିବା ପାଇଁ ଭାରି ଭଲ ଲାଗେ। ମହାଭାରତ ରାମାୟଣକୁ ପ୍ରାୟ 12-13 ବର୍ଷ ହେଲା ବେଳକୁ ମୋତେ ରାମାୟଣ ମହାଭାରତ ସାଥ ଦେଇଥିଲି। ରାମାୟଣ ମହାଭାରତ ଭାଗବତ ଆଉ ନୃସିଂହ ପୁରାଣ ଏସବୁକୁ ପ୍ରାୟ ପଢ଼ିସାରିଥିଲି। ତାପରେ ମୁଁ ସଂସ୍କୃତ ପଢ଼ିଲି ସଂସ୍କୃତରେ ସେଗୁଡ଼ା ସବୁ ପଢ଼ିଲି। ମୋର ଓଡ଼ିଆରେ ପଢ଼ିଥିଲି ତା ସଂସ୍କୃତ ସେ ପଢ଼ିଲି। ସଂସ୍କୃତର ପ୍ରାୟ 85 ଭାଗ ଶବ୍ଦ ଓଡ଼ିଆରେ ଅଛି। ଆପଣ ଓଡ଼ିଆକୁ ସମୃଦ୍ଧ କରୁଛି ସଂସ୍କୃତ।
1: ଆଜ୍ଞା ଆଜ୍ଞା
0: ସଂସ୍କୃତ ଆଉ କିଛି ବିଦେଶୀ ସହିତ ପଶୁଛି ଧୀରେ ଧୀରେ। ତାପରେ ହେଉଛି କ'ଣ ଅନୁଭୂତି। ପିଲାର ଦିନ ମୁଁ ସବୁ ଲୋକମାନଙ୍କ ସହିତ ମିଶି ମିଶି ଆସିଛି। ମୁଁ ବାରଣା ପଇସାରେ ମଜୁରୀ ଲାଗୁଥିଲି। ମଜୁରୀ ବୁଝୁଛନ୍ତି ତ?
1: ହଁ ଆଜ୍ଞା।
0: ବାରଣା ପଇସା ମାନେ 75 ପଇସାରେ ମୂଲ ଲାଗିକି ମୁଁ ଆଣିକି ପଘରେ ଚଳଉଥିଲି।
1: ଓହୋ।
0: ବାରଣାରୁ 2 ଟଙ୍କା 2 ଟଙ୍କାରେ ବଢ଼ି ବଢ଼ିକି ବର୍ତ୍ତମାନ ରିଟାୟାର କଲି। ହାଇସ୍କୁଲର ମୁଁ ଜଣେ ଟିଚର ହେଇ ରିଟାୟାର କଲି। ତେଣୁ ସେ ଅନୁଭୂତି ରହିଲା। ତେଣୁ ମୁଁ ଆମର କହିବାର ଉଦ୍ଦେଶ୍ୟ ଯେ ନାଟ୍ୟକାରଟିଏ ପ୍ରଥମେ ପଢ଼ୁ, ନାଟକ ଦେଖୁ, ନାଟକ ଶୁଣୁ, ରେଡ଼ିଓରେ ନାଟକ ଶୁଣୁ। ଆମେ ତ ରେଡ଼ିଓ ନାଟକ ଶୁଣି କାନ୍ଦି ପକାଉଥିଲୁ। ଇଏ ଯେଉଁ ନଟବର ସେଣ ଆଉ ବାବି ବାବି ପରମ ପୂଜ୍ୟ ବାବି ବାବୁ ଏମାନଙ୍କ ଶବ୍ଦ ଶୁଣିଲା ପରେ ଆମେ କାନ୍ଦି ପକାଉଥିଲୁ। ଯେତେବେଳେ ନଦିଆ ବିହାରୀ ଥିଲେ ଯେଉଁ ସୀତାଙ୍କ ମହାନ୍ତି, ତାଙ୍କର ସବୁ ଭୟ ଶୁଣିଲା ପରେ, ଆମର ଝରଣା ଦାସ, ସେମାନେ ଶୁଣିଲା ପରେ ଆମେ କାନ୍ଦି ପକାଉଥିଲୁ। ସେ ଅନୁଭୂତି ଆଣନ୍ତୁ। ଅନୁଭୂତି ଆଣିଲେ ଅଟୋମେଟିକ ନାଟକ ବାହାରିବ। ଆପଣ କେହି ଅଟକେଇ ପାରିବେନି। ନାଟକ ହଉ, କବିତା ହଉ, ଗଳ୍ପ ହଉ, ଅନୁଭୂତି ନ ହେଇକି ଯେ ଆମେ ଖାଲି ଅଟୋଟେ ପଢ଼ିବା ଦେଇକି ଏଇଟା ଦେଖିଲୁ ଆମେ ମାରିଦେବା, ସିଏ କାଳଜୟ ହେଇପାରିବ
1: ନାହିଁ, କୌଣସି ହୃଦୟକୁ ଛୁଇଁପାରିବ
0: ଛୁଇଁପାରିବ ନାହିଁ।
1: ସଂକ୍ଷେପରେ ଆପଣଙ୍କଠୁ ଜାଣିବା ପାଇଁ ଚାହିଁବୁ, ଏହି କାର୍ଯ୍ୟକ୍ରମରେ ଅନେକ ଶ୍ରୋତା ଯୋଡ଼ି ହେଇଛନ୍ତି, ଶୁଣୁଛନ୍ତି ଆପଣଙ୍କୁ, ଏଇ ନାଟକ ହଉ କିମ୍ବା ଏଇ ଗୀତ ହଉ କିମ୍ବା

0: ଆମକୁ ଚେତେଇ ଦିଏ, ନାଟକ ହେଉଛି ସମାଜ ଦର୍ପଣ, ଆମକୁ ଚେତେଇ ଦିଏ ଆମେ କେତେ ଭଲ କେତେ ଖରାପ, ଆମେ ଆମେ ଆମକୁ ନିଜକୁ ନିଜେ ଆତ୍ମବିଶ୍ଳେଷଣ କରିପାରିବା ନାଟକ ଦେଖିକି। ଆତ୍ମବିଶ୍ଳେଷଣ କଲେ କେଉଁଟା ଭଲ କେଉଁଟା ମନ୍ଦ ଆମେ ଜାଣିପାରିବା। ଆମେ ଜାଣିଛୁ, ଆମେ ସବୁ ଭଲ ମନ୍ଦ କଥା ଜାଣିକି ମଧ୍ୟ ଭଲ କରୁଛୁ କି ଖରାପ ମନ୍ଦ କରୁଛୁ, କିନ୍ତୁ ନାଟକ ଦେଖିଲେ ଆଉ ଟିକେ ଆମକୁ ସତର୍କତା ଆମ ମନରେ ସୃଷ୍ଟି କରିବ। ଆପଣମାନେ ନାଟକ ଦେଖନ୍ତୁ, ଆଉ କଳାକାରମାନଙ୍କ ପ୍ରତି ଅନୁରୋଧ କରିବି, ନିହାତି ଭାବରେ ଅନୁରୋଧ କରିବି, ଜଣେ ବୟସ୍କ ହିସାବରେ ଅନୁରୋଧ କରିବି ଆପଣମାନଙ୍କୁ, ଯୁବ କଳାକାରମାନଙ୍କୁ, ଆପଣମାନେ ସମୟ ଦିଅନ୍ତୁ, ମୋବାଇଲରେ ନଷ୍ଟ ନ କରି ସେଇଥିରୁ କି ସମୟ ବାହାର କରି ପ୍ଲିଜ୍ ଆପଣମାନେ ଆସନ୍ତୁ। ମୁଁ ମୋର ସବୁ କଳାକାରଙ୍କୁ କହୁଛି ନାଟକ ଲେଖନ୍ତୁ, ଆମେ ତ ନାଟକ ଲେଖୁଥିଲୁ।
1: ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମ ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: नमस्कार शुभ संध्या श्रोता बंधु, आम जुबवाणी कैंपस कार्यक्रम को स्वागत जनाऊँ। उपस्थापन मुंक साथी सरिता। श्रोता बंधु, आज आम इंडियन इंस्टीट्यूट ऑफ मैनेजमेंट संबलपुर कैंपस को जीबा एवं सेठारे थिबा छात्र छात्री मानंक सह कथा हवा। तेबे चालंतु विलंब न करी सुनिबा। साक्षात्कारटी करिसंती अभिषेक शर्मा।
1: ତାହେଲେ ଶ୍ରୋତା ବନ୍ଧୁ, ଆଜି ଆମେ ଅଛୁ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସରେ। ଆମ ସହିତ କଥା ହେବାକୁ ଜଣେ ଅଛନ୍ତି, ତାଙ୍କ ପରିଚୟ ପ୍ରଥମେ ଜାଣିବା। ହ୍ୟାଲୋ ମ୍ୟାମ୍, ଆପଣଙ୍କ ପରିଚୟ ପ୍ରଥମେ ଦିଅନ୍ତୁ।
2: ମୋ ନାଁ ଅସ୍ମିତା ମହାପାତ୍ର, ମୁଁ ଏଠି ଫାଇନାଲ ଇୟର PhD ସ୍କଲର ଅଛି। ମୁଁ ମାର୍କେଟିଂ ଡୋମେନ୍ରେ ଅଛି। କ୍ୟାମ୍ପସଟା ଜଏନ୍ କରିଥିଲି ଯେବେ ଆମ କ୍ୟାମ୍ପସ ସମ୍ବଲପୁର ୟୁନିଭର୍ସିଟିରେ ଥିଲା। ତ ମୁଁ ତା ଆଗରୁ ଯେତେବେଳେ ଶୁଣିଥିଲି ପିଲାମାନେ ଏମିତି କହୁଥିଲେ ସେଠି ମତଲବ ଭଲ ଇନଫ୍ରାଷ୍ଟ୍ରକ୍ଚର ନଥିଲା। ତାପରେ ଆମେ ଡେଭଲପ୍ କଲୁ, ସମ୍ବଲପୁର ୟୁନିଭର୍ସିଟିକୁ ଆସିଲୁ। ସମ୍ବଲପୁର ୟୁନିଭର୍ସିଟିକୁ ଆସିଲା ପରେ ଆମେ ବୁଝିଲୁ କି ଏ କ୍ୟାମ୍ପସଟା ବି ଆମ ପାଇଁ ଭଲ। ଛୋଟ କ୍ୟାମ୍ପସ ଥିଲା, ଆମ ପାଇଁ ଭଲ ଥିଲା। ଲେକିନ ଯେତେବେଳେ ଆମେ ଏଇ ବଡ଼ କ୍ୟାମ୍ପସକୁ ଆମେ ଗୋଶାଲା କ୍ୟାମ୍ପସକୁ ଆସିଲୁ, ଆମେ ଦେଖିଲୁ କି ଏଠି ଆମର ନଟ୍ ଓନ୍ଲି ଆମେ ଆଜ୍ ଅ କଲେଜ ଆଜ୍ ଅ ଷ୍ଟୁଡେଣ୍ଟ ପଢ଼ୁଛୁ, ବଟ୍ ଆମେ ସମ୍ବଲପୁରୀ ଆର୍ଟକୁ ବି ଆମେ ମୋଟିଭେଟ୍ କରୁଛୁ।
1: କିପରି ଭାବରେ?
2: ତ ଆପଣ ଯେମିତି ଦେଖିଥିବେ ଆଇ ଆମ୍ ସମ୍ବଲପୁରର ଲୋଗୋ ଯୋଉଟା ଅଛି ଆମର, ସେଟା ତିନିଟା ଗାର ଶୋ କରେ କି ଆମେ ତିନିଟା ଥ୍ରୀ ଆଇଜ୍ ଉପରେ ଫୋକସ୍ କରୁ। ଥ୍ରୀ ଆଇଜ୍ ମାନେ ଆମର ହେଲା କି ଆମେ ଇନକ୍ଲୁସିଭିଟି, ଇନକ୍ଲୁସିଭିଟି ମାନେ ହେଲା କି ଆମେ ଆମର ଯେତିକି ଲୋକାଲ ଆର୍ଟିଜିଆନ ମାନେ ଯୋଉ ଆମର ନାନୀମାନେ ୟା ଭାଇମାନେ ଅଛନ୍ତି ଯୋଉମାନେ ସମ୍ବଲପୁରୀ ଆର୍ଟ ବନଉଛନ୍ତି, ଆମେ ତାକୁ କେମିତି ସାଙ୍ଗରେ ନେଇକି ଆଗକୁ ଗୋଟେ ବଢ଼ିପାରିବୁ। ସେକେଣ୍ଡ ଆଇଟା ହେଲା ଇଣ୍ଟିଗ୍ରିଟି। ଇଣ୍ଟିଗ୍ରିଟି ମାନେ ଯେତେବେଳେ ଆମେ ଯେତେବେଳେ ମ୍ୟାନେଜମେଣ୍ଟ ଷ୍ଟୁଡେଣ୍ଟ ଅଛୁ, ତ ଇଟ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ କି ୱି ବିକମ୍ ଏଥିକାଲ ଇନ୍ ଅ ପୋଜିସନ ୱେର୍ ୱି ହାଭ୍ ଦାଟ୍ ୱାର୍କ ଲାଇଫ୍ ବାଲାନ୍ସ। ଥର୍ଡ ହେଲା କି ଯେତେବେଳେ ଆମେ କେଉଁ ବି ଇଭେଣ୍ଟ ଆମେ କରୁ, ତ ଦେର୍ ଇଜ୍ ଅ ହାଇଲାଇଟ୍ କି ଆମ ଷ୍ଟୁଡେଣ୍ଟସ୍ ମାନେ ଦେ ଆର୍ ପ୍ରୋ ଆକ୍ଟିଭ୍। ୱେନ୍ ୟୁ ଏଣ୍ଟର ଦ ମେନ୍ ଗେଟ୍ ୟୁ ୱିଲ୍ ସି ଦ ବିଲ୍ଡିଂସ୍ ୱିଥ୍ ଦି ସମ୍ବଲପୁରୀ ଇକତ ଆର୍ଟ।
1: ବହୁତ ସୁନ୍ଦର ଲାଗୁଛି ସେଇଟା।
2: ସୋ ଦ୍ୟାଟ୍ ଇଜ୍ ହାଉ ୱି ଫ୍ରମ୍ ଦି ଗ୍ରାସ୍ ରୁଟ୍ ଲେଭେଲ୍ ଆର୍ ଡାଇରେକ୍ଟର ବେସିକାଲି ଫୋକସ୍ଡ କି ଆମେ ସମ୍ବଲପୁରୀ ଆର୍ଟକୁ ଆଜ୍ ଅ କଲ୍ଚର ଆଜ୍ ଅ ଟ୍ରେଡିସନ୍ ଆଗକୁ ନବୁ। ଆଉ ଇଭେନ୍ ଆମର ଇଏ ବି ଡିସାଇଡ୍ ହେଉଛି କି ଯୋଉଟା ଆମର ଓଡ଼ିଶା ଦିବସ ଆମେ ଯୋଉ ମନଉ, ସେଠି ୱିଲ୍ ମେକ୍ ସିଓର ଦ୍ୟାଟ୍ ଷ୍ଟୁଡେଣ୍ଟସ୍ ଆର୍ ଇନ୍ ଟୁ ସମ୍ବଲପୁରୀ କ୍ଲୋଥ୍ସ। ତ ଇନ୍ ଅ ୱେ ୱାଟ୍ ୱି ହାଭ୍ ଡନ୍ ଇଜ୍ ୱି ହାଭ୍ ଟ୍ରାଇ ଟୁ କୋଲାବରେଟ୍ ୱିଥ୍ ଦି ଲୋକାଲ ଆର୍ଟିଜନ୍। ସୋ ଦ ଷ୍ଟେପ୍ ଦ୍ୟାଟ୍ ଆଇ ଆମ୍ ସମ୍ବଲପୁର ଟୁକ୍ ଇଜ୍ ଇନ୍ ଦି ଫର୍ଷ୍ଟ ଫେଜ୍ ୱି ୱେଣ୍ଟ ଫର୍ ଆନ୍ ଇଡିପି ଦ୍ୟାଟ୍ ଇଜ୍ ଅନ୍ଟରପ୍ରେନିୟରସିପ୍ ଡେଭଲପମେଣ୍ଟ ପ୍ରୋଗ୍ରାମ ଅଲଙ୍ଗ୍ ୱିଥ୍ ସିଡ୍ବି। ସୋ ସେଥିରେ ଆମର କ'ଣ ଥିଲା କି ୱି ଟୁକ୍ 25 ମାଷ୍ଟର୍ ୱିଭର୍ସ ଫ୍ରମ୍ ଦି ବରଗଡ଼ ଡିଷ୍ଟ୍ରିକ୍ଟ, ସେଠୁ ସେମାନେ ଆମେ ତାଙ୍କୁ ନେଇକି ଆସିଲୁ। ତାଙ୍କୁ ଆମେ ୱି ମେଡ୍ ସିଓର କି ତାଙ୍କୁ ଟ୍ରାଭେଲ ଦିଆଯିବ ସେ ସବୁ ୱିକେଣ୍ଡ, ସେ ଦୁଇ ଦିନ ସାଟର୍ଡେ ସଣ୍ଡେ ଫର୍ 12 ଡେଜ୍ ଦେ ହାଭ୍ କମ୍। ତ ଆମର ମୋଟିଭ୍ କ'ଣ ଥିଲା କି ଆମେ ଆମର ଇନ୍ହାଉସ୍ ଫାକଲ୍ଟି ଯେତିକି ଅଛନ୍ତି ୟା ଫିର୍ ବାହାର ଯେମିତି ଅଛନ୍ତି ଯେତିକି ଭଲ ଭଲ ଯେଉଁଟା ଭଲ ପୋଜିସନ୍ରେ ଅଛନ୍ତି ଡେଭଲପମେଣ୍ଟ ସେକ୍ଟରରେ, ଆମେ ତାଙ୍କୁ ଇନ୍ଭାଇଟ୍ କଲୁ। ସେମାନେ ସେସନ୍ସ କରେଇଲେ, GST ପାଇଁ କରେଇଲେ, ତାପରେ ତାଙ୍କର କଲର୍ସ ପାଇଁ କରେଇଲେ, ପ୍ରଡକ୍ଟ ଡାଇଭର୍ସିଫିକେସନ୍ କେମିତି କରିବେ।
1: ମାନେ ପର୍ଟିକୁଲାର୍ଲି ଆପଣ ଯେଉଁ ସେ ଟ୍ରେନିଂ ପ୍ରୋଗ୍ରାମରେ ଫୋକସ୍ କଲେ ସେ ଜାଗାରେ କି ସେମାନେ ଯେଉଁ କନଜ୍ୟୁମର ଡିମାଣ୍ଡ କ'ଣ ସେଇଟା ଜାଣିବେ, ମାର୍କେଟରେ କ'ଣ ଏବେ ଚାଲିଛି, ମାର୍କେଟିଂ ରିସର୍ଚ୍ଚ ଗୁଡ଼ା ବିଷୟରେ ତାଙ୍କର ଆଇଡିଆ ହେବ, ଆଉ ନିଜ ତାଙ୍କର ଯେଉଁ ଛୋଟ ଅର୍ଗାନାଇଜେସନ୍ ଟାଇପ୍ର କହିପାରିବା, ତାକୁ ସେମାନେ କେମିତି ଡେଭଲପ୍ କରିପାରିବେ। GST ବିଷୟରେ ଆପଣ ଯେଉଁ ବତେଇଲେ, ତ ତାର ଆଉଟପୁଟଟା କେମିତି ହେଲା ସେ ପ୍ରୋଗ୍ରାମ ପରେ?
2: ତାର ଏଇଟା ଅଛି କି ଆମର ସେ 25 ଜଣ ଗୋଟେ ମିଶିକି ଆମେ ଦେ ହାଭ୍ ଫର୍ମଡ୍ ବୁନକର ଭ୍ୟାଲି। ବୁନକର ଭ୍ୟାଲି ଇଜ୍ ଆନ୍ ଇନିସିଏଟିଭ୍ ଅଫ୍ ଆଇ ଆମ୍ ସମ୍ବଲପୁର କି ଆମେ ଚେଷ୍ଟା କରୁଛୁ ସେ 25 ଜଣ ଗୋଟେ ଜାଗାକୁ ଆସନ୍ତୁ, ଯେହେତୁ ସେମାନେ ଗାଁରୁ ବିଲଙ୍ଗ କରୁଛନ୍ତି, ତ ତାଙ୍କର ଟିକେ ମେଣ୍ଟାଲିଟି ଅଛି କି ମୁଁ କାହା ସାଙ୍ଗେ ସେୟାର କରି ମୋ ଡିଜାଇନ୍ଟା ଚୋରି ହେଇପାରିବ। ତ ଆମର ମୋଟିଭ୍ ଥିଲା କି ତାଙ୍କୁ ଏକା ସାଙ୍ଗରେ ଗୋଟେ ଜାଗାରେ ଆଣି ତାଙ୍କୁ ଗୋଟେ କମ୍ପାନୀ ଫର୍ମ କଲେ ସେମାନେ କ'ଣ ହବ କି ସେମାନେ ବନେଇ ପାରିବେ ପ୍ରଡକ୍ଟସ୍। ଆଉ ଆଜିକା ଡେଟ୍ରେ

ଆଶା କରୁଛି ଶ୍ରୋତା ବନ୍ଧୁ, ଆପଣମାନଙ୍କ ପାଇଁ ଏହା ଶିକ୍ଷଣୀୟ ହୋଇଥିବ। ଶ୍ରୋତା ବନ୍ଧୁ, ଆଜି ହେଉଛି କମନ୍ ୱେଲ୍ଥ ଡେ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ମିତ୍ରତା, ସମାନତା, ଶାନ୍ତି ଓ ସହଯୋଗର ଭାବନାକୁ ମଜବୁତ କରିବା। କମନ୍ୱେଲ୍ଥ ହେଉଛି 50ରୁ ଅଧିକ ଦେଶର ଏକ ସଂଘ, ଯେଉଁମାନେ ପୂର୍ବରୁ ବ୍ରିଟିଶ ଶାସନ ସହ ସମ୍ପୃକ୍ତ ଥିଲେ। ଭାରତ ମଧ୍ୟ ଏହି ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଅଟେ। ଏହି ଦିବସ ଆନ୍ତର୍ଜାତୀୟ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ମାନବତା ଓ ସହଯୋଗର ମୂଲ୍ୟବୋଧକୁ ସୁଦୃଢ଼ କରେ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଓଡ଼ିଆ କଥାଚିତ୍ରର ଗୀତଟିଏ ଶୁଣିବା। କଥାଚିତ୍ର କଲେଜ ଟାଇମ, କଣ୍ଠ ଜାଭେଦ ଅଲି, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ, ଗୀତ ଅରୁଣ।

ତେବେ ଶ୍ରୋତା ବନ୍ଧୁ, ଏହି ସୁନ୍ଦର ଗୀତଟି ସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ ଆପଣଙ୍କ ସାଥୀ ସରିତା। ନମସ୍କାର।

있으면 어려우니까. 아차, 시루시 랭이 살아가네. 1, 2, 3, 4. 1.

ଶୁଣୁଥିଲେ ଅହମିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ। ପ୍ରଥମ ଗୀତ ରଚନା ମଣ୍ଟୁ ଓଝା।

0: ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି,
1: बचपना में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत, लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद मैं तो एक दो मिनट के लिए स्तब्ध हो गया, हुआ कैसे, क्योंकि जो अलिखित कला है जिसको की अनुष्ठान में उसका मान्यता अभी तक नहीं मिला है, उसी को बस हमने 40 साल तक काम किया और उसी को स्कूल एजुकेशन में भी डाला। 41 लैंग्वेजेस में 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକୁ ଏକ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେବା ପୋର୍ଟାଲ୍ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଓ ମତାମତକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ବ୍ୟବସ୍ଥାର ବୈଷୟିକ ଉନ୍ନତି ପାଇଁ କାର୍ଯ୍ୟ କରିବେ। ବିଶେଷକରି ପୋର୍ଟାଲ୍ର ସ୍ଥିରତା ଏବଂ ସର୍ଭରର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯିବ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କନକତୁରାରେ ପ୍ରାୟ 8 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଅତିଥିଶାଳା ସହ ପ୍ରସ୍ତାବିତ 2 ସଡ଼କ ପ୍ରକଳ୍ପର ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍ତି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ 6 କୋଟି ଟଙ୍କା ଅନୁଦାନରେ ନିର୍ମିତ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରାଇବା ସହ ନବନିର୍ମିତ ଅତିରିକ୍ତ ବ୍ଲକ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134 ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800117800 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଆଜି 7ମ ବାଟାଲିୟନ୍ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ଆୟୋଜିତ ହୋଇଯାଇଛି। ଏ ସାଇକେଲ୍ ରାଲି ଆପୋଲୋ ହସ୍ପିଟାଲ ରୋଡ୍ରୁ ସୈନିକ ସ୍କୁଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ସୂଚନା ଅନୁସାରେ ଦେଶବ୍ୟାପୀ ସୁସ୍ଥତାର ଅଭିଯାନ ସଣ୍ଡେ ଅନ୍ ସାଇକେଲ୍ 2024 ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ଦେଶର 4600ରୁ ଅଧିକ ସ୍ଥାନରେ ସାଇକେଲ୍ ରାଲିର ଆୟୋଜନ ହୋଇସାରିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି। ଏଥିଲାଗି କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବା ସହ କୌଣସି ଅଭାବନୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ବଳବତ୍ତର ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

0: ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବୈଠକର ଆୟୋଜନ ହେବା ସହ ସରକାର ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତିନି ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ତିନି ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ ତିନି ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11, 14 ନାହକା ଚୌପଟ ପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8 ଲେଖାଏଁ ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅକକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ାଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାଆନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
2: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ବ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20-30 ବର୍ଷରୁ ଆରମ୍ଭ ହୁଏ। ଲୋକମାନଙ୍କ ଭିତରେ ବୁଝିପାରନ୍ତିନି ଏ ରୋଗ ବିଷୟରେ କଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକରେ ଜାଣିବା।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20 ବାଳକ ଓ 18 ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ନୂଆ କାର୍ ଜିତିବାର ମୌକା ୱାଓ ବାପାଙ୍କୁ ସରପ୍ରାଇଜ୍ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
4: ରହିଯା ବୁଦ୍ଧୁ।
3: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
4: ତୁ ବୁଝିଗଲୁ ନା? ରିଲାକ୍ସ।
3: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
5: RBI କହେ ସ୍ମାର୍ଟ ବନ କୁଲ ରୁହ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏହି ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି। ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନ୍ର ଫୁଜିଆନ୍ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି। ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିଜ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲି ଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନ କରି ସ୍ୱାଧୀନ ଜୀବନ ଜିଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି 6 ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍ମୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନର ଅଜରବୈଜାନ ଅନ୍ତର୍ଗତ ଏକ ଗାଁ ହେଉଛି କାଣ୍ଡବନ୍। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏହି ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ ବ୍ୟବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ କୌଣସି ସମସ୍ୟା ହୁଏ ନାହିଁ। ଖାତ ଭିତରେ ବସତି। ହଁ, ଆମେରିକା ପରି ବିକଶିତ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠିକି ଚିଠି ନେବା ଆଣିବା ଲାଗି ଦୀର୍ଘଦିନ ସମୟ ଲାଗେ। ସେଠାରେ ଲୋକେ ଭୂପୃଷ୍ଠରୁ ଶତାଧିକ ଫୁଟ ତଳେ ବେଶ ଆରାମରେ ଜୀବନ ବିତାଉଛନ୍ତି। ହୱାସୁ କ୍ୟାନିୟନ ନିକଟରେ ଏକ ଗଭୀର ଖାତ ମଧ୍ୟରେ ଥିବା ଏହି ସ୍ଥାନଟି ସୁପାଇ ଗ୍ରାମ ନାମରେ ପରିଚିତ। ଏଠାରେ ଆମେରିକାର ମୂଳ ବାସିନ୍ଦା ଲୋହିତ ଭାରତୀୟମାନେ ରହୁଥିବା କୁହାଯାଏ। ବାସିନ୍ଦାମାନଙ୍କର ଆଧୁନିକ ପରିବେଶ ସହ କୌଣସି ସମ୍ପର୍କ ନାହିଁ। ଏହା ହୱାସୁପାଇ ଜନଜାତିଙ୍କର ରାଜଧାନୀ ନାମରେ ପରିଚିତ। ଏଠାକୁ ଆସିବା ଲାଗି କଣ୍ଟାବୁଦା ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆସିବାକୁ ହୋଇଥାଏ। ପ୍ରତିବର୍ଷ ହୱାସୁପାଇ ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।
6: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ,
8: ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ 2026 ବଛର ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଠାନୁ ହେଲା ବନ୍ଦ। ଭକ୍ତମାନେ ଭିତର କାଠ ପାଶୁ ମହାପୁରମାନଙ୍କୁ କରୁଛନ୍ ଦର୍ଶନ। ବିଷକ୍ରିୟା ହୋଇଥିବା ଖାଦ୍ୟ ଖାଇକରି ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ଗଲା ଜୀବନ। ଆଉ ରାଇଜିଆ ହେଉଥିବା ଖରା ଆଉ ଗୁଳୁଗୁଳି ଲାଗି ଲୋକ ସତର୍କ ରହିବାକେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ 2026 ବଛର ଲାଗି ପଦ୍ମ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ହେବାକୁ ଥିବା ଖାସ୍ ସମାରୋହଟି ରାଷ୍ଟ୍ରପତି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ପୁରସ୍କାର ବିଜେତାମାନଙ୍କୁ ପହିଲା ଖେପ୍ ବେସାମରିକ ପୁରସ୍କାର ଦେବେ। ଏହି ଅବସରରେ ଆକାଶବାଣୀ ତରଫ ପିପୁଲ୍ସ ପଦ୍ମ ଶୀର୍ଷକ ସିରିଜ୍ର 16 କାର୍ଯ୍ୟକ୍ରମ ପ୍ରସାରିତ ହେବା। ଏଥି ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷମାନଙ୍କର କାମ ଆଉ ଜୀବନୀ ବାବଦେ ଶ୍ରୋତାମାନଙ୍କୁ ତଥ୍ୟ ଦିଆଯିବା। ରାଇଜିଆ ହେଉଥିବା ଜବରଖରାକେ ନଜର ରଖିକରି ଆଇବାକାଲ ଭୁବନେଶ୍ୱରନ ହେବାକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ଅଭିଯୋଗ ଶୁଣାଣି ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଠାନୁ ବନ୍ଦ ରଖାଯାଇଛି। ଜବରତାତି ଆଉ ଜବର ଭିଡ଼ ଆଉ ଆଇବା ଦିନେ ଭିନ୍ ଭିନ୍ ନୀତିକାନ୍ତିକେ ନଜର ରଖିକରି ସାମୟିକ ଭାବେ ଗନ୍ତି କାମ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଇବା ମାସେ ସ୍ନାନ ପୂର୍ଣ୍ଣିମା ଆଗରୁ ଗନ୍ତି କାମ କରାଯିବାର ବାବଦେ ପରବର୍ତ୍ତୀ ବୈଠକଟି ନିଷ୍ପତ୍ତି ନିଆଯିବା। ଆଇବା ସ୍ନାନଯାତ୍ରା ଆଉ ରଥଯାତ୍ରା ଲାଗି ପ୍ରସ୍ତୁତି ଆଉ ସୁପରିଚାଳନାକେ ନେଇକରି ଇ ମାସେ ଛତିଶା ନିଯୋଗ ଆଉ ପରିଚାଳନା କମିଟି ବୈଠକ ହେବା ବୋଲି ଜଣାପଡ଼ିଛି। ଗନ୍ତି କାମ ବନ୍ଦ ରଖିବାର ଲାଗି ନିଷ୍ପତ୍ତି ହେବା ଋତୁରୁ ଭକ୍ତମାନେ ଆଇଷ୍ଠାନୁ ସ୍ୱାଭାବିକ ଭାବେ ଭିତର କାଠ ପାଶୁ ମହାପୁରମାନଙ୍କୁ ଦର୍ଶନ କରୁଛନ୍। ଜାପାନର ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026 ଭାଗ ନେବାର ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀନୁ ଗଲାକାଲି ଯାତ୍ରା କରିଛନ୍। ଶିକ୍ଷା ମନ୍ତ୍ରଣାଳୟ ଅଧୀନତି ସ୍କୁଲ ଶିକ୍ଷା ଆଉ ସାକ୍ଷରତା ବିଭାଗ ତରଫ ଏହି କାର୍ଯ୍ୟକ୍ରମ ଲାଗି ଛାତ୍ରଛାତ୍ରୀମାନଙ୍କୁ ବର୍ଷାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଓଡ଼ିଶା ସହିତ 15 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଆଉ 32 ଜଣ ଛାତ୍ରୀଙ୍କ ସହିତ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତଟି ଯାଇଛନ୍। ବଛା ହୋଇଥିବା ଏହି ଦଲ ଆଇବା 30 ତାରିଖ ତକ ଜାପାନର ରହିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମଟି ଘାନା ନାଇଜେରିଆ ଆଉ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀମାନେ ଭି ଭାଗ ନେଇଛନ୍। ଯୁବ ଶିକ୍ଷାର୍ଥୀମାନଙ୍କ ଭିତରେ ବୌଦ୍ଧିକ ଚିନ୍ତାଧାରାକେ ଐତିହା ବ୍ୟାପକ କରବାର ବିଜ୍ଞାନ ଭିତ୍ତିକ ଗବେଷଣାକେ ତହକାବାର ଲକ୍ଷ୍ୟ ନେଇକରି ଜାପାନ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ସଂସ୍ଥା 2014 ମସିହାନୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉତ୍ତରର ଭୁଲ୍କେ ନେଇକରି ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତର ଖାତାର ନକଲ ଲାଗି ଧାରିଜ ଦେୟନୁ ଐତିହା ନିଆଯାଇଥିବା ଆଉ କେତେଟା କ୍ଷେତ୍ରଟି କମ୍ ଦେୟ ନିଆହେଉଥିବା ସିବିଏସ୍ଇ ତରଫ ସୂଚନା ଦିଆଯାଇଛି। ଯେଉଁମାନେ ଐତିହା ଦେୟ ଦେଇଛନ୍ ସେମାନଙ୍କୁ ବାକି ଟଙ୍କା ଫେରାଯିବା ବୋଲି ବିଜ୍ଞପ୍ତି କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଟଙ୍କା ଦେବାର ଲାଗି କୁହାଯିବା ବୋଲି ସିବିଏସ୍ଇ ତରଫ କୁହାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାନ୍ କପି ଲାଗି ଆଉଥରେ ଆବେଦନ କରିବାର ନାଇଁ ପଡ଼େ।

0: ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ତା'ଛଡ଼ା 1800117800 ଡାଏଲ୍ କରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଖାଇବାର ଦର ବିଷାକ୍ତ ହୋଇଯିବାରୁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କର ଜୀବନ ଯାଇଛି। ଗୋଟିଏ ଶ୍ରାଦ୍ଧ ଭୋଜିଥି ଖାଇବା ଋତୁରୁ 17 ଜଣ ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ଅସୁସ୍ଥମାନଙ୍କର ଭିତରେ ଜଣେ 23 ମାସର ଟୁକେଲ ଛୁଆ ଆଉ 11 ବର୍ଷିଆ ନାବାଳିକା ରହିଛନ୍। ଅସୁସ୍ଥମାନଙ୍କୁ ହେମଗିରି ଆଉ ଝାରସୁଗୁଡ଼ାର ଭିନ୍ ଭିନ୍ ଡାକ୍ତରଖାନାର ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଆଉ ପୁଲିସ ତରଫରୁ ଘଟଣାର ଯାଞ୍ଚ କାମ ମୂଳ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ବହୁତଟି ନୂଆକରି ତିଆର ଆଉ ପ୍ରସ୍ତାବିତ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। କନକତୁରାନ ପାଖାପାଖି 8 କୋଟି ଟଙ୍କା ଖର୍ଚ୍ଚାଥି ତିଆର ହେବାର ଥିବା ଅତିଥି ଭବନ ସହିତ 2ଟା ସଡ଼କ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରନ 6 କୋଟି ଟଙ୍କା ଖର୍ଚ୍ଚାଥି ତିଆର ବହୁତଟି ପ୍ରକଳ୍ପର ଲୋକାର୍ପଣ ସହିତ ନୂଆକରି ତିଆର ହୋଇଥିବା ଅତିରିକ୍ତ ବ୍ଲକ କାର୍ଯ୍ୟାଳୟ ଉଦ୍ଘାଟନ କରାଯାଇଛି। ଏତା ଋତୁରୁ ସାଧାରଣ ଲୋକର ଅଭିଯୋଗ ଶୁଣିକରି ସମସ୍ୟାର ଜଲ୍ଦି ସମାଧାନ କରିବାର ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 2 ବଛରିଆ ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ଦିନ ବିଏଚ୍ଏଡ୍ ହିନ୍ଦୀ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ ଏସ୍ଏସ୍ବି ତରଫରୁ ବିଜ୍ଞପ୍ତି ବାହାରିଛି। 31 ତାରିଖ ସକାଳ 10ରୁ 12 ବଜେ ତକ ବିଏଡ୍ ପରୀକ୍ଷା ହେବାର ଥିବାର ବେଳେ ଜୁନ୍ 3 ତାରିଖ 10ରୁ 12 ବଜେ ତକ ବିଏଚ୍ଏଡ୍ ହିନ୍ଦୀ ପରୀକ୍ଷା ଆଉ ଉପରବେଳା 3ରୁ 5 ବଜେ ତକ ଏମ୍ଏଡ୍ ପରୀକ୍ଷା ହେବା। ଆଇବା 27 ତାରିଖ ଦିନର 1 ବଜେରୁ ଛାତ୍ରଛାତ୍ରୀମାନେ ଏସ୍ଏସ୍ବିର ୱେବ୍ସାଇଟ୍ରୁ ଏଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ସୂଚନା ଅନୁସାରେ ଆଇବା ଜୁନ୍ 4 ତାରିଖ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ବାହାରବା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି 3 ରଥର 21ଟା ଅଖ ତିଆରି କାମ ଶେଷ ହୋଇଛି। ଆଘନୁ 3ଟା ରଥର 42ଟା ଚକା ତିଆରି କାମ ଶେଷ ହୋଇଥିଲା। ସୂଚନା ଅନୁସାରେ 3 ରଥର 20 ଫୁଟ ଲମ୍ବା 14 ନାହାକା ଖମ୍ବ ତିଆରି କାମ ଜାରି ରହିଛି। ଏହା ଦେତକ ତାଳଧ୍ୱଜ ରଥର 8ଟା ଦର୍ପଦଳନ ରଥର 9ଟା ଆଉ ନନ୍ଦିଘୋଷ ରଥର 11ଟା 14 ନାହାକା ଚୌପଟ ଉତ୍ତରୁ ଅଷ୍ଟକୋଣୀ ଆଂଶ ମରାମତି କାମ ଶେଷ ହୋଇଛି। ରୂପକାର ସେବକମାନେ 3ରଥର 8ଟା ଲେଖାଁ ତୀଖ ଗୁଜଥି ସିଂହ ବିରାଳ ରୂପ ଖୁଦେଇ କରୁଛନ୍। ଓଝା ସେବକମାନେ 3ରଥର ଅଖ କଣ୍ଟା ଦଣ୍ଡା କଣ୍ଟା ଆଉ ବେଦୀ ସିଂହାସନ ପ୍ରସ୍ତୁତି ଲାଗି କଣ୍ଟା ତିଆରି କରୁଛନ୍। ଓଡ଼ିଶାର ଆଘର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କର ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମେ ମାସର 24 ତାରିଖଥି ଜନ୍ମ ହୋଇଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ। 1999 ଲୋକସଭାକୁ ନିର୍ବାଚିତ ହେବା ଋତୁରୁ ସେ ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ଆଉ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଘର ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପୃଥିବୀର ସବୁନୁ ବଡ଼ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଇଲାକାନ ଇ ବଛର ଅଲିଭ୍ ରିଡ୍ଲେ କେଞ୍ଚୁମାନେ ଅଣ୍ଡା ନାଇଁ ଦେଇକରି ଫେରିଯାଇଥିବାର ଜଣାପଡ଼ିଛି। ଫି ବଛର ଭିନ୍ ଭିନ୍ ପ୍ରଜାତିର କେଞ୍ଚୁମାନେ ଧାରି ଜାଗାନ ସମୂହ ଅଣ୍ଡାଦାନ କରୁଥିବାବେଳେ ଅଲିଭ୍ ରିଡ୍ଲେ ପ୍ରଜାତିର କେଞ୍ଚୁ ବଙ୍ଗୋପସାଗରର ଓଡ଼ିଶା ସମୁଦ୍ରଖଣ୍ଡି ଇଲାକାକେ ଅଣ୍ଡା ଦେବାର ଲାଗି ଆଏସନ୍। ହେଲେ ଇ ବଛର ଅଣ୍ଡା ନାଇଁ ଦେଇକରି ସମୁଦ୍ର ଭିତରକେ ଫେରିଯିବାର ଘଟଣା ଆଚମ୍ବିତ କରିଛି। 2014 ଏନ୍ତା ଘଟଣା ଘଟିଥିଲା। ଇ ବଛର ତାପମାତ୍ରା ଓ ଏତକା ବଢ଼ିଥିବାର ଲାଗି ଅଣ୍ଡାଦାନ ସମ୍ଭବ ନାହିଁ ହୋଇଥିବାରୁ ଅନୁମାନ କରାଯାଉଛି। ମାନସିକ ରୋଗୀମାନଙ୍କୁ ସ୍ନେହ କରୁଣା ଦୟା ଦେଖାବାର ସହିତ ଲୋକର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ଫି ବଛର ମେ 24 ତାରିଖକେ ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛି। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଇଟା ମନୁଷ୍ୟର ଭାବନା ଆବେଗ ବ୍ୟବହାର ଆର୍ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କ ଖାସ୍ କରି ଡୋପାମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ଇ ବେମାର ହୋଇଥିସି। ଜବର ଖରାକେ ନଜରଥି ରଖିକରି ଦିନର 11 ବଜେରୁ ଉପରବେଲା 3 ବଜେ ତକ ଶ୍ରମିକମାନଙ୍କୁ କାମଥି ନାଇଁ ଲଗାବାରକେ ପୂର୍ତ୍ତ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ତ୍ତ ବିଭାଗର ଇଆଇସି ସବୁ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧିକ୍ଷଣ ଯନ୍ତ୍ରୀମାନଙ୍କୁ ଇ ବାବଦେ ଚିଠି ଲେଖିଛନ୍ତି। ଜବରତାତି ଆଉ ଗୁଳୁଗୁଳିକେ ନେଇକରି ଲୋକ ସତର୍କ ରହିବା ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଖାସ୍ କରି ସକାଳର 11 ବଜେ ନୁ ଉପରବେଲା 3 ବଜେ ଭିତରେ ଘରେ ରହିବାରକେ ଶ୍ରୀ ପୂଜାରୀ କହିଛନ୍। ଦରକାର ହେଲେ ପାଏନ୍ ଉଦା ଗାମଛା ସାଙ୍ଗେ ନେବାର ଲାଗି ଭିଲ୍ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11ଟାରୁ 3ଟା ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3ଟା ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11ରୁ 3ଟା ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ। ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2 ତାରିଖ ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ। ତେଣୁ 2 ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟ।
0: ରାଇଜେ ଏବେ 5 ଦିନ ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍। ଦିନର ତାପମାତ୍ରାଟି କେନ୍ସି ପରିବର୍ତ୍ତନ ନାହିଁ ହୁଏ। ସମୁଦ୍ର ଖଣ୍ଡି ଜିଲ୍ଲାମାନଙ୍କେ ତାପମାତ୍ରା ବଢ଼ିବା ସହିତ ଅତ୍ୟଧିକ ଗୁଳୁଗୁଳି ହେବା, ସେଆଡ଼େ ଓଡ଼ିଶାକେ ମୌସୁମୀ ଆସବାର ବାବଦେ କେନ୍ସି ପୂର୍ବାନୁମାନ ନାହିଁ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍। ଶେଷ ମୁଖ୍ୟ ଖବର ଫେରଘାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବାକାଲ 2026 ବର୍ଷ ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି କାମ ଆଇଷ୍ଠାନୁ ହେଲା ବନ୍ଦ। ଭକ୍ତମାନେ ଭିତର କାଠ ପାଶୁ ମହାପୁରମାନଙ୍କୁ କରୁଛନ୍ ଦର୍ଶନ। ବିଷକ୍ରିୟା ହୋଇଥିବା ଖାଦ୍ୟ ଖାଇକରି ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ଜଣଙ୍କର ଗଲା ଜୀବନ। ଆଉ ରାଇଜେ ହେଉଥିବା ଖରା ଆଉ ଗୁଳୁଗୁଳି ଲାଗି ଲୋକଙ୍କୁ ସତର୍କ ରହିବାକେ ପରାମର୍ଶ ଦେଲେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ, ପଶ୍ଚିମବଙ୍ଗର ଫଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ, ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି। ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇରାନ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ହୋଇଛନ୍ତି। ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ, ଆମେରିକା, ଇସ୍ରାଏଲ୍, ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି। ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥକୁ ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି, ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲ୍ରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ୍ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲ୍ର ସ୍ଥିରତା ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ଆକାଶବାଣୀର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ୍ ଫାଟକ ରେଳଷ୍ଟେସନ୍ଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10ଟି ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଚି ଲିବରେସନ୍ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍

0: ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି, ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାର ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିିିିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ଭନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି। ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲଦିମିର୍ ଜେନେସ୍କି କହିଛନ୍ତି ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରୁତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିଥିଲା। ଆକାଶ ମାର୍ଗରୁ ଏହି କ୍ଷେପଣାସ୍ତ ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ବିଦର୍ଭ ପଞ୍ଜାବ ହରିୟାଣା ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା 5 ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ ମେଘାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନ୍ଖେଡ଼େ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ଭାଦ ପୁଣି ଥରେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ଭାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି କଂଗ୍ରେସ ବିଜେଡ଼ି ଓ ଆପ୍ର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରିଥିଲେ। ଦାଦନ ପ୍ରବଣ ଅଞ୍ଚଳର ଯୋଗ୍ୟ ଭୋଟରମାନେ ଯେପରି ତାଲିକାରୁ ବଞ୍ଚିତ ନ ହେବେ ଏବଂ ଅନାବଶ୍ୟକ ନାମ ଯୋଡ଼ାଯିବ ନାହିଁ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
3: ଥ୍ରୀରେ ତାପାଇଁ ଆମର ସବୁ ପଲିଟିକାଲ ପାର୍ଟି ଆମେ ମିଟିଂ କରିଥିଲୁ। ବୁଥ୍ ଲେଭେଲ୍ ଏଜେଣ୍ଟସ୍ ଅଛନ୍ତି, ତାଙ୍କୁ ସେମାନେ ଆପଏଣ୍ଟ କରିବେ। ଅଲ୍ ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ୍, ଯେଉଁ ଆମେ ଟ୍ରାନ୍ସପାରେନ୍ସି ପାଇଁ ସବୁବେଳେ କହୁଛୁ, ଏଭ୍ରି ଷ୍ଟେଜ୍ରେ ଯେଉଁଟା ଭୋଟର ଆଡିସନ୍ ହଉ, ଡିଲିସନ୍ ହଉ, ୟା ତାଙ୍କର କିଛି ଚେଞ୍ଜେସ୍ ହଉ, ସେଇ ଭିତରେ ସବୁ ଅଲ୍ ପଲିଟିକାଲ ପାର୍ଟିଜ୍ରେ ପାର୍ଟିସିପେସନ୍ଟା ଇମ୍ପୋର୍ଟାଣ୍ଟ, ତ ଆମେ ତା ବାବଦରେ ତାଙ୍କୁ ଆୱେର୍ କରୁଛୁ। ଆଉ ଆମର ଶେଡ୍ୟୁଲ୍ ବି ଆମେ ତାଙ୍କୁ ଜଣାଇ ଦେଇଛୁ। ଯେଉଁ କ୍ୱାଲିଫାଇଙ୍ଗ୍ ଡେଟ୍ ଅଛି ସେଇଟା ହେଉଛି 1/7/2026, ସେଇ ଦିନ ଯେଉଁ ଯେଉଁ ଭୋଟରମାନେ କ୍ୱାଲିଫାଏ ହେବେ ଫର୍ ଭୋଟିଂ, ତାଙ୍କୁ ଆମେ ଏଇ ଭୋଟର ଲିଷ୍ଟରେ ତାଙ୍କୁ ଆଡ୍ କରିବା। ତାପରେ ଆମର 29 ମଇ ପର୍ଯ୍ୟନ୍ତ ଆମର ଟ୍ରେନିଂ ପିରିୟଡ଼ଟା ଚାଲିବ। ସିଓ ଅଫିସ୍ ଟୁ ଆମର ଅଲ୍ ରିଟର୍ଣ୍ଣିଂ ଅଫିସର୍ସ, ଇଆର୍ଓସ୍ ଆଉ ଆମର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ପାଇଛନ୍ତି।
2: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ରବିଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ସୁନୀଲ ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କୁ ଠିକ୍ ସମୟରେ ଅନ୍ଲାଇନ୍ ପଞ୍ଜୀକରଣ ଓ ଧାନ ବିକ୍ରୟ ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା 25 ତାରିଖରୁ 26 ପ୍ୟାକ୍ସ ମାଧ୍ୟମରେ ରବିଧାନ କ୍ରୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
4: 25 ତାରିଖରୁ ଆମର ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଜିଲ୍ଲାରେ। ତ ଏଥିପାଇଁ ଆମର ପାଟଣାଗଡ଼ ସବ୍ ଡିଭିଜନ୍ରେ 26 ପ୍ୟାକ୍ ଖୋଲା ହେଇଛି, ଯେଉଁଥିରେ କି ସମସ୍ତେ ଚାଷୀ ଭାଇମାନେ ଯାଇକି ତାଙ୍କର ଧାନ ସେଠି ଦେଇପାରିବେ। ସରକାରଙ୍କ ନିର୍ଦ୍ଦେଶ ଏମିତି ରହିଛି ଗତଥର ଭଳିଆ ଯେ କ୍ୱିଣ୍ଟାଲ 3100 ଟଙ୍କା ସେଠାରେ ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ତ 25 ତାରିଖରୁ ଆରମ୍ଭ ହେଉଥିବାରୁ
2: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍ପିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
5: ବଲାଙ୍ଗୀର ମେଡିକାଲ କଲେଜର ଉତ୍ତରତର ଉନ୍ନତି ପାଇଁ ଆମେ ଏଠି 3 ବିଷୟରେ ପିଜି କୋର୍ସ ମଧ୍ୟ ଖୋଲିଛୁ, ପେଡିଆଟ୍ରିକ୍ ସର୍ଜରୀ ଆଉ ଅର୍ଥୋପେଡିକ୍ରେ। ତା ସହିତ ଆଗାମୀ ଦିନରେ ଏହାକୁ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ଖୋଲିବା ପାଇଁ ବାକି 14 ସବଜେକ୍ଟରେ ପିଜି ଖୋଲାଯିବା ପାଇଁ ସରକାରଙ୍କ ତରଫରୁ NMC ସହିତ କଥାବାର୍ତ୍ତା ହେଇ ପ୍ରୟାସ କରାଯିବ। ତା ସହିତ ଖୁବ୍ ଶୀଘ୍ର ଡେଣ୍ଟାଲ କଲେଜ ଏଠି ଆରମ୍ଭ କରାଯିବ। ଏବଂ ଅଲରେଡ଼ି ମୁଁ ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କୁ ଓଡ଼ିଶା ପ୍ରଦେଶର, ଯେ ଏଠି ଆମେ ଏଇ କ୍ୟାମ୍ପସ୍ରେ ଗୋଟେ ନର୍ସିଂ କଲେଜର ଫାଉଣ୍ଡେସନ୍ ଦେଇସାରିଛୁ। ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ, ନର୍ସିଂର ବି ରହିବ, MBBS PG ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସ୍ରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
2: ବଲାଙ୍ଗୀର କୋଶଳ କଳାମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଷ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। 5 ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ 2,66,00,000 ଅଧିକ ସହାୟତା ରାଶି ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।

0: ଆଗୋ କେତେ ବେଲୁ ଆସିକିରି ବସିଛେ ଇନ ଯେ।
1: ଜୁହାର
0: ଜୁହାର ଜୁହାର ଆଇଲୁ ବୋଲ ହେଁ ଦେଖ ତ ମୁଇଁ ଯେ ଆସିକରି ଏଟା ପିଟି ହଉଛେ ଗୁଣିଆ ଆରୁ ଝାଲ ମସନା ଦେଇ କେନ୍ତା ଦେଖ ତ ଗାଧି ଗଲିନ ଯେ। ମତେ ବି ନାଇଁ ଲାଗେ ଗାଲି ଗୁଲା ନାଇଁ ଦେଲେ ତୁଇ ତ ହେନ୍ତା କାମ କରୁଛୁ କେ ନଥିଲୁ ଜାଣିଛୁ କି ନାଇଁ ଆଜି ବୈଠକି ଅଛେ ବୋଲିକରି।
1: ନାନୀ ଶୁନ ତ ଭିନ୍ ଭିନ୍ ବନେ ଦିନ ହେଲାନ ଯେତେ ହଇରାଣ ହେବାର ପଡୁଛେ କେ ନାନୀ ନାଇଁ କହନ ଆର
0: କାଁ କରୁଛୁ ଯେ ହଇରାଣ ହଉଛୁ ଦେଖ ତ ନାଇଁ ହେତୁ ବୋଲେ କେନ୍ତା ହେତା କାଣ କାଣ କଲୁ ଜି
1: ପାଞ୍ଚ ଲୋକିଆ ଲୋକ ଆଏ ମୁଇଁ ଆଜି ଇନାର ଦେହ ପାହା ଖରାପ କାଲ ସେ ତାର ବିହାଘର କାଲ ସେ ତାର ବୋଲି ମୁଇଁ ସବୁଥି ମାତିଛେ ଏଟା ସେ କୁଆତାଲୁର କକାର ତାର ପୁଅ କେ ହସ୍ପିଟାଲ ଏଟା ରଖିଛେ ଗୋ
0: ସତେ କେଁ କାଁ ହେଲା ଜି
1: ମେଲେରିଆ ମେଲେରିଆ ତ ବୋଲୁଛନ୍ ଆର ଇ ଲୋକ କାଣ ହେଲେ ଜାଣିଛନ୍ ଯେ କାଣ ହେଲେ କହିବୁ କେନ ବାବଦି ହେଲେ
0: ହଁ ହେଟା ତ ବୋଲୁଛନ୍ ବୋଲେ କାଁ ରକ୍ତ ରୁକ୍ତା ପରୀକ୍ଷା କରିଥିବେ ବୋଲି ସିନା ଜଣା ପଡ଼ିଥିବା ନହେଲେ ଆମେ କାଁ ହେସୁ କିନି ହଁ ଜଟେ ଆନୁଛେ ବୋଲସୁ ଆରୁ ହେଲସୁ ଆହିଁ ଦେସୁ
1: ହେଟା ତ ସତ କଥା ନାନୀ ଆ ଗାଁ ମାର କଥା
0: ଆରୁ ପହିଲା ଯେନ୍ସି ବି ଜିନିଷଟେ ହଉ ଜର ହଉ କି ଯାହା ବି ହଉ ପହିଲା ରକ୍ତ ପରୀକ୍ଷା କରବାର କଥା ଏ କି ନେ ଯେ ଏଟା ଜାଣିଲେ ବୋଲ
1: ହଁ ଏଟା ରକ୍ତ ପରୀକ୍ଷା କରିଛେ କକା ଆର ଜାଣିଲୁ ନ ବୋଇଲା ବୋଲେ ଏ ଲୋକ ହେଲେ ତାର ବାବଦ ତୁ ଜାଣିଲେ ସେନେ ତୁ ହେଲେ କହିବୁ କାଣ ଯେ ସେଟା
0: ହେଟା ଯେନ୍ କହିଲୁ ନେ କେ ଶୁନ ଶୁନ ଶୁନ ଆଜି ବୈଠକି ଥି ଦିଆଁକେ ହେନ୍ତା ଗୋଟେ ଜିନିଷଟେ ଅଛି
1: ହେନ୍ତା ନାନି
0: ଚାଲ ପହିଲା ଶୁନୁ ଯେନ୍ଟା ଶୁନମା ନେ କେ ତାର ନାଁ ହଉଛେ ପେତେନ
1: ଇଏ ବୁଆ ତୁ ଯେନ୍ କଥାଟେ ତ ମତେ କହିଲୁ ନ ନାଇଁ କହନ ଯେ ନାନି ଶୁନ ତ ଆର ଗୋଟେ କଥା
0: କାଁ ବୋଲୁଛୁ
1: ଯେ ମେଲେରିଆର କଥା ତ ଗରା ଯେନ୍ ହିସାବେ ଗୁଣିଆ ଚାବୁଛନ୍ ରାତି ତୁ ପେତେନ କେ ଭାବୁ କି ଗୁଣିଆ କେ ଭାବୁ ସେ ଗୁଣିଆ ବି ପେତେନ ପେତେନ ବାଗି ଲାଗଲା
0: ହେନ୍ତା ହେ କେ ଚାଲ ତ ଶୁନୁ ପହିଲା ତାର ଉତରୁ ଫେର କଥା ହମା
1: ହଁ ନାନୀ ହଁ
0: ଚାଲ ଶୁନୁ।

ଭାଇରେ ନାଇଁ ଥାରର ଲାଗି ଖଟ ଭିଜି ଗଲା ହେଲେ ବି ତ ଦିହୁ ମୋର ଜର ନାଇଁ ଗଲା ଜର ସଙ୍ଗେ ମୁଡ ବଥା ମହା ଆପଦ ଗଲା କେନ୍ତା ଜର କାହା ଠାନୁ ମୋତେ ଡେଗି ଗଲା ମୋତେ ଡେଗି ଗଲା।

0: ଶୁଣିଲୁ ରେ ବାବୁ?
1: ଏ ବୁଆ ନାନୀ, ବଢେଟେ ପେଟେନ୍ର କଥା କହିଲୁ ସିନେ ତୁଇ।
0: ପେଟେନ୍ ବୋଲେ ଇତାନୁ ଆର୍ କାଣା ବଡ଼ ଅଛେ କେଁ? ଇ ବୁଆ ଶୁଣିଲୁ ତ
1: ନାନୀ, ଯେନ୍ ପେଟେନ୍ ତୁଇ ଯେନ୍ତା ହିସାବେ ତୁଇ ମତେ କହିଥିଲୁ କେଡ଼େ ପେଟେନ୍ ନାନୀ ଦେଖାବା ବୋଲୁଛେ ମୁଇଁ
0: ହେନ୍ତା ଭାବୁଥିଲୁ କେଁ?
1: ଯେ ନାନୀ ଶୁନ୍ ତ,
0: କାଁ ବୋଲୁଛୁ?
1: ଯେନ୍ ପେଟେନ୍ଟା ତୁଇ ଦେଖାଲୁ ସେ ପେଟେନ୍ କାଣା କମ୍ ଏ ବୋଲୁଛୁ?
0: ହଁ, ହେଟା ତ କାଁ ବୋଲମି ଆରୁ, ହେତାକେ ଜହ ଡର ଯେ। ଶୁନ୍ ତ, ଏଟା ତ ଶୁଣିଲା ଆରୁ
1: ବନେ ଜିନିଷଟେ ଶୁଣାଲୁ ଯେ ନାନୀ ଶୁନ୍, କିଏ କିଏ ଗାଇଥିଲେ କାଣା କହିଥିଲେ ନାଇଁ କଥା କିଛି ଶୁଣାଲୁ ଯେ?
0: ଏଟା କେନ୍ତା ନାଇଁ କହେମା ଶୁନ୍, ଇଟା କି ଲେଖିଥିଲେ ଶିରିଶ ଚନ୍ଦ୍ର ପୂଜାରୀ, ଆଉ ବନେଇଥିଲେ ବଦ୍ରିନାରାୟଣ ମିଶ୍ର, ସଙ୍ଗୀତ ଦେଇଥିଲେ ପ୍ରଭୁଦତ୍ତ ପ୍ରଧାନ, ଆଉ ଯେନ୍ମାନେ ନାଟକ ଥି ଭାଗ ନେଇଥିଲେ ସେମାନେ ହେଲେ

0: ସୁଦେଶନା ମିଶ୍ର, ସତ୍ୟରଞ୍ଜନ ବେହେରା, ପୁଷ୍ପାଞ୍ଜଳି ବେହେରା ଆଉ ଯେନ୍ମାନେ ଗୀତ ଗାଇଥିଲେ ସେମାନେ ହେଉଛନ୍ ବିଭୂତିଭୂଷଣ ପଟ୍ଟନାୟକ, ରାମେଶ୍ୱର ଦାସ, ପୂର୍ଣ୍ଣିମା ନନ୍ଦ ଆଉ ମାଲତୀ ପତି। ଜି ସୁନ୍ଦରୀ ବାବୁ, ଇଟା ଯେନ୍ ଶୁଣିଲା ନେ କେଁ ଗୁଟେ କଥା, ଏଟା ଆମର ହାତେ ଅଛି ଜିନିଷଟା, ଦେଖ କେନ୍ ଗାର୍ଡ ଖାଲେ ଯେନ୍ କହି ଏଇଥି ଆମେ ଯେନ୍ ଶୁଣିଲା ଯେ ପାନ୍ ପୁଚକୁନା ରହିବା ବୋଲେ ତ ମଶା ତ ମୋର ଘରେ ବଲବା ଆର୍ କାଁ ଏ କି ନେ। ଆରୁ ଇଟାକେ ଆମେ ଯଦି ନିଜେ କେନ୍ ଗାର୍ଡ ଖାଲ ଦେଖଲା ତାକେ ପୁତି ନେଲା ବଲ, ସଫା ସୁତୁରା ରଖଲା ଆରୁ ଘରକେ ଆମେ ଚୁନ୍ କଲା ଆରୁ ଯେନ୍ଟା ଆମର ହାତେ ଅଛେ ଆମେ ସେଟା କରବାର କଥା
1: ବି ମିଳୁଛେ ନାନି, ଯେନ୍ଟାକି କାଥି ତୁ ମାଇଲା ମଶା ବି ନାଇଁ ହଁ।
0: ଆର୍ କାଣ କାଣ ଜାଣିଛୁ କହ ତ।
1: ବନେ ଜିନିଷଟେ ଶୁଣାଲୁ ବୋଲେ ନାଇଁ ସୋର କଲେ ଆର୍ ହେବା, ଇଟା ନିଜେ ଜାଣିଲେ କିଛି ଲାଭ ନାଇଁ ବୁଝିଲୁ କି ନାନି, ପାଇଁ ଲୋକ ଯଦି ନାଇଁ ଜଣାବୁ ତୁ କାଁ ଲାଭ। ଯେ ଶୁଣ ତ, କେନ୍ସି କିସମର ଜ୍ୱରକେ ପହଲା ତ ହେଲା ନାଇଁ କରବାର କଥା ନାଇଁ, ମ୍ୟାଲେରିଆ ସଙ୍ଗେ ସଙ୍ଗେ ଡେଙ୍ଗୁ କେ ବି ହେଲା ନାଇଁ କରବାର କଥା ବୁଝିଲୁ, ଆର୍ ଘରର ଚାରିଆଡେ ପାନ୍ କେବେ ନାଇଁ ଜମି ଦେବୁ, ଏଟା ଗୋଟେ ବଡ ବିପଦ କେ ଡାକି ଆନ୍ସି। ମଶା ତ ନିହାତି ହେବେ ସେନ, ଆର୍ ମଶା ସେନ ହେଲା ତୁ ବାଞ୍ଚି ପାରିଲୁ ନ। ଆର୍ ଗୋଟେ ବଡ କଥା ନାନି, ସବୁଦିନ ଶୋଇଲା ବେଳେ ମଶାରୀ ଦେଇକିରି ଶୋଇବାର
0: ଅସଲ କଥା ହେଟା ବୋଲ,
1: ଏ କଥାକେ ସବୁବେଳେ ନଜର ଦେବାର କଥା ବୁଝିଲୁ।
0: ଆରୁ ଉସଲଗା ମଶାରୀ ମାନେ ବି ନାଇଁ ମିଳୁଛି
1: ହେଟା ତ ବନେ। ଆର୍ ସବୁବେଳେ ଘରେ ଧ୍ୟାନ ଦେବାର କଥା, ଭଙ୍ଗା ଅଦରକାରୀ ଗାଡ଼ି ମଟର ଟ୍ରାୟର ଡ୍ରମ୍ ପାଣି ଜମିକିରି ନାଇଁ ଦେଲେ ଏଟା ସବୁ ଭଲ ହେ। କାହିଁଥିର୍ ଲାଗି କି ପାଣି ଯଦି ଜମି ବସିଲେ ତୁ ମଶାକେ କେତେ ହେଲେ ଘରକେ ଡାକୁଥିବୁ ନ ସେ ପେତେନ କେ ନାଇଁ ବୁଝିଲୁ। ଆର୍ ଜ୍ୱର ଆଣିଲେ ସାଙ୍ଗେ ସାଙ୍ଗେ ଡାକ୍ତର ପାଖକେ ଯିବାର କଥା, ଉଷ କଷା ସବୁବେଳେ ଆମର ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ମିଳୁଛେ, ଆର୍ ସେ ତାର ଭାବେ ଉଷ କଷା ଆଣିକିରି ଖାଇକିରି ଇ ମ୍ୟାଲେରିଆ ଜ୍ୱରକେ ନିଜନୁ ଦୂରକେ ରଖବାର କଥା ନାନି ବୁଝିଲୁ କି।
0: ଏଟା ତ ତୁ ବନେ ଏଇଟା ମନ୍ତନ ଦେଇକିରି ଶୁଣୁଥିଲୁ ଆର୍ ବନେ କଥା ପଦୁ କହିଲୁ, ଆରୁ ଏଇଟା ଆମର ହାତେ ଅଛେ, ଆମେ ଯଦି ଛୋଟ ଛୋଟ ଜିନିଷ ମାନକେ ନିଘା କରିକିରି ରହମା ନେଇ କେଁ ବୋଲେ ବଡ଼ ବିପତ୍ତିକେ କାଁ ହେଲା ଯେ ଡାକମା କହ।
1: ସବୁ ଜିନିଷ ନାଇଁ ସୋର କଲେ ଦେଖୁଛୁ, କାଲି ଘରେ କକାର ପୁଅ ହେଲା କାଲି ନିଜର ଘରେ ବି ହେବା ନାଇଁ
0: ହଏ,
1: ସବୁ ଜିନିଷକେ ସୁରତା ନାଇଁ କରବୁ ବେଲେ ଆର୍ ବାଞ୍ଚଲୁ ନ।
0: ଏଇଟା ତ ଶୁଣ ତ ଆମେ ତ କରିପାରମା। ଆର୍ ଗୋଟେ କଥା ଦେଖୁଛୁ, ଖରା
1: ଖରାର କଥା ନାଇଁ କହ,
0: କେନ୍ତା ଲାଗୁଛେ ରେ ବାବୁ, ସକାଳ 7 ବଜେ କାଁ ବାହାରକେ ବାହାରମି ବୋଲବୁ, ଆଁ କାନ ତ ପୁରା ପିତଲେଇ ଯାଉଛି।
1: ସେ ସକାଳର ଖରା ଦେଖା ଯେନ ବସମି ବୋଲି ଯେନ ବାହାରବୁ ଆର ବସଲୁ ନ ସେନୁ
0: ହଏ, ଇ ଯେନ କଥା ମାନେ ଆମେ ନାଇଁ ହଉଥିଲା କେ, ଯେନ୍ତା ଆମେ ମଶାନୁ କେନ୍ତା କରି ବାଞ୍ଚିମା, ହେନ୍ତା ଖରାନୁ ବି କେନ୍ତା କରି ବାଞ୍ଚିମା ନେଇ କେଁ, ହେଟା ସମସ୍ତେ ଜାଣବାର କଥା। ଯହ ଦରକାର ନା ହେଲେ ଘରୁ ନାଇଁ ବାହାରବାର କଥା,
1: ଘରୁ ନାଇଁ ବାହାରବାର କଥା, ଯେତେବେଳେ ବି ଜାଣି ଯଦି କାମ ପଡୁଛେ ଘରୁ ନ ଯଦି ବାହାରିଲୁ ବୋଲେ ପାନ୍ ବୁତିଲେ ଚଷମା ଆର ଛତାଟେ ଧରିଥିବୁ।
0: ହଁ ହେଟା ତ ଏ, ଆରୁ ବୁଟ ବୁଟ ବି ପିନ୍ଧିଥିବୁ ଦେଖ ତ। ଆରୁ ହେଟା ପରେ ଯଦି ଦରକାର ନାଇଁ ହଉଛେ ଜହ ବେଲେ ନାଇଁ ବାହାରବାର କଥା। ଆର୍ ଗୋଟେ କଥା, ଇଟା ତ ଆମେ ମନୁଷ୍ ମାନଙ୍କର କଥା କହିଲା, ଆମେ ଯେନ୍ ଘରେ ଜୀବଜନ୍ତୁ ରଖିଛୁ ଗାଏ ହେଲା, ହଁ ସେମାନଙ୍କେ ପାନ୍ କାନ୍ ତ ଦେମା, କୁଣା କୁଣି ଦେମା, ଏ ଯେନ୍ ତୁରେନ୍ ତୁରନା ବି ଦେମା, ହେଲେ ଖରାନୁ କେନ୍ତା ବାଞ୍ଚିକିରି ରହିବେ, ଗୁହାଲକେ କେନ୍ତା ଢାପିକିରି ରଖମା, ସେମାନଙ୍କେ କେନ୍ତା ଝଉ ନେଇ ମାରବା, ହେସବୁ ବି ଆମେ ଟିକେ ନିଘା ଦେବାର କଥା ଏ କି
1: ନାଇ। ଶୁଣ ତ
0: କାଁ ବୋଲୁଛୁ,
1: ଦେଖିଲା ବେଲେ ଆମେ କେତେଟା ପେତେନର କଥା ଲାଗଲା ନ ଦେଖ,
0: ହଏ
1: ଗୁଣିଆ ପେତେନ, ଖରାପ ପେତେନ,
0: କାହାକେ ଦେଖବୁ
1: କାହାକେ ଦେଖବୁ।
0: ଆରୁ ସବୁକେ ଆମେ ଯଦି ଟିକେ ନିଜେ ଯଦି ତର୍କି କରି ରହମା, ଆମେ ଯଦି ଏସବୁ ଛୋଟ ଛୋଟ ଜିନିଷ ମାନକେ ଯଦି ନିଘା ଦେଇକିରି ରହମା, ବାଞ୍ଚିକିରି ରହମା, ହେଟା ପରେ କହୁଛନ୍ ଡାକ୍ତରଖାନା ନର୍ଦିବାନୁ ବାଞ୍ଚିମା କି ନାଇଁ କହ ତ ପହିଲା।
1: ଗୋଟେ କଥା ଧ୍ୟାନ ଦେବାର କଥା ନାଇଁ, ଖରା ମାସେ ଖରା ଅଛି ତ ଆମେ ଯାଉଛୁ ବାହାରକେ ଯାଉଛୁ ସେଟା ଅଲଗା କଥା, ଯଦି ନିଜର ନଜର ଥି ଝାଉ ମାରିଲା ମନୁଷ୍ୟ ଦେଖଲା ତାର ସୁବିଧା ସୁଯୋଗ ଟିକେ କରବାର କଥା, ତାକେ ସାଙ୍ଗେ ସାଙ୍ଗେ ହସ୍ପିଟାଲ କେ ନେଇକିରି ଦେଖାଲେ ନାନି, ସେଟା ବି ଗୋଟେ ଭଲ ଜିନିଷଟେ। ଆର୍ ORS ସବୁ ହସ୍ପିଟାଲ ନେଇ ଆଣି ନାନି, ନିଜର ଆବଶ୍ୟକତା ଅନୁଯାୟୀ ହେଟା ଆଣିକିରି ଘରେ ରଖିଥିବାର କଥା।
0: ସବୁକେ ପାରିହା ବାପରେ ବାବୁ, ଆମେ ପ୍ରକୃତିକେ କାଁ କରିପାରମା ଗେ କହ ତ, ଆଗ ଏନ୍ତା ହଉଥିଲା ହେଁ, ଏହା ଛିନିକା ଦେଖ ଇ ସବୁ ହଉଛେ ଆମର ପରିବେଶର ଯେନ୍ ନାଇଁ ହଉଛେ କି ଇଆଡ଼େ ସାଡ଼େ ଯେନ୍ ହଉଛେ,
1: ମନୁଷ୍କର ବି ଭୁଲ ହେ ନାନି,
0: ଆମେ ଜାନି ଜାନି ଗଛ ପତର କାଟଲା, ଗଛ ନାଇଁ ଲଗାଲା ବୋଲେ ଏନ୍ତା ତ ବିପତ୍ତି ଆମକେ ଏକା ମାଡ଼ବା କି ନେଇ କହ।
1: ଆର୍ ଗୋଟେ କଥା, ଆମେ କାମ ପଡ଼ିଲେ ଘରୁ ଗାଡ଼ି ମଟର ଧରିକିରି ବାହାରିଲା,
0: ହଁ
1: ନାଇଁ ବୁଝିଲୁ, ସେଥିଲାଗି କମତି ହେଲେ ଗରମ ହଉଛେ
0: ସବୁ ନ କେନ୍ କଲକାରଖାନା ହେଲା ସେଥିଲାଗି ରୋଡ୍ ରାସ୍ତା ଚଉଡ଼ା କରବାର୍ ଲାଗି ଗଛ ପତର କାଟଲା। ଗଛ ପତର ଯଦି କାଟୁଛୁ ବୋଲେ ଗୋଟେ କାଟିଲେ ପାଞ୍ଚଟା ଲଗାବାର କଥା, ନାହେଲେ କାଁ ହେବା ଜାଣିଛୁ କି ନେ ରେ ବାବୁ? ଆମର ଛୁଆମାନେ ସଥଟା ନାଇଁ ଦେଖିକିରି ସେ ତାର ଛୁଆ ତାର ଛୁଆ ନେ କେଁ ଫଟୁଥି ଦେଖବେ ଇଟାକେ ବରଗଛ କହୁଥିଲେ, ହଁ ଇଟାକେ ପିପଲ ଗଛ କହୁଥିଲେ, ଏନ୍ତା ବୋଲବେ। ହେଥିଲାଗି ବୋଲି ନେକେ ଆମେ ଆମର ଆଗାମୀ ପିଢ଼ିମାନେ କେନ୍ତା କରି ଭଲ କରି ରହିବେ, ସେମାନେ ଭଲ ବାତାବରଣଟେ ପାଇବେ, ଭଲ ପାନ ପବନ ଟିକେ ପାଇବେ। ହେଥିଲାଗି ଯଦି ଆମେ ଏବନୁ ଚିନ୍ତା କରମା ନେକେ ବୋଲେ ଆମର ପରିବେଶକେ ବଞ୍ଚେଇ ପାରମା। ହଁ ହେଟା ତ ହେଟା ପରେ କହୁଛେ ସବୁ ଆମର ହାତେ ଅଛେ, ଆମେ ସେଟା ଟିକେ ଏବେ ଯେନ୍ତା ବର୍ଷା ଆରମ୍ଭ ହେବା ନେଇ କେଁ ଗଛ ପତର ଲଗାବାର ଆରମ୍ଭ କରିଦେବାର କଥା।
1: ସଖାଲ
0: ବେଲିଆ ଯିବୁ ରେ ବାବୁ, ହେନ୍ତା ହଡ଼ବଡ଼ଉଛୁ ଯେ ସତେ ଯାଇକରି ଇହାଛି ତତେ ବ୍ୟାଙ୍କ ଟା କେନ୍ ଖୁଲା ଥିବା ବାଗିର କଥା ହଉଛୁ ଯେ, ହେଁ ରେଡି କରବୁ ବୋଲ।
1: ହଁ ହେଟା ବୋଲୁଛି
0: ନେଇ କେଁ ଯେ କାଁ ହେଲା କାଁ କବାର ଅଛି?
1: ଏଟା ଖାତାଟେ ଖୁଲମି ବୋଲୁଛେ ନାନୀ।
0: କାହାର ଲାଗି?
1: ଏଟା ଜନଧନ ଯୋଜନାର ଖାତାଟେ ଏଟା ଖୁଲମି ବୋଲୁ।
0: ତୁଇ ନୁହେଁ ଖୁଲୁ ତାଲ
1: କାଣା କହିମି ନାନୀ?
0: ଦେଖ ତ ବୁଦ୍ଧି, ଇ ଦୁନିଆ ଜକର ଲୋକର କାମ କବାର କରୁଛୁ ଆର ତୋରଟା କେନ୍ତା ପାସରି ଦଉଛୁ ରେ ବାବୁ?
1: ସେଠି ଭିନ୍ ଭିନ୍ ସୁବିଧା ପରେ ମିଳୁଛେ ନାନୀ।
0: କେତେ ସୁବିଧା ଅଛେ ଆର ଯେନ୍ ସରକାରଙ୍କ ଯୋଜନା ମାନେ ନା ଅଛେ କେଁ ସିଧା ଆସିକରି ତୋର ପାସବୁକ୍ ଥି ଜମା ହବା।
1: ତାର ସୁଖେ ସୁଖେ ଆର ଗୋଟେ କଥା ନାନୀ ଜାଣିଛୁ?
0: କାଣା?
1: ଯଦି ତୋର କିଛି ଦୁର୍ଘଟଣା ହେଇଯାଉଛେ ଗାଡ଼ିଥି, 2,00,000 ଟଙ୍କା ତ
0: ସବୁ ତ ଜାଣିଛୁ ଆର କାଁ ହେଲା ଯେ ନାଇଁ ଖୁଲୁଛୁ କହ ତ? ହେନ୍ତା ହେଲୁଆ ହେଇଦେବୁ ବୋଲେ ହେବା? ହେଁ ଯିବୁ ଆର ଏଟା ନିହାତି ଖୁଲବୁ, ଆର କାଣ କାଣ ଜାଣିଛୁ କହ ତ?
1: ଆର କାଣା କହିମି ତତେ, କେତେ ନି କେତେ ସୁବିଧା ନାନୀ।
0: ଏଥିଲାଗି ବୋଲିକିରି ସମସ୍ତେ ଯେନ୍ତା ଏ ସୁବିଧାଟା ପାଇପାରବେ ବୋଲିକିରି ନେକେ ସରକାର ଏଟା କରିଛନ୍ ଯେ ତୋର ନ କିଛି ପଇସା ବି ନାଇଁ ଥାଉ, ଯେନ୍ଟା ଶୂନ ବୋଲୁଛନ୍, ଶୂନ ଏକାଉଣ୍ଟ, ଶୂନ ପଇସା ବି ଥିବା କିଛି ନାଇଁ ଥିବା ବି ସେ ଜଣେ ଏକାଉଣ୍ଟଟେ ଏଟା ଖୁଲି ପାରବା।
1: ଆର ତୋର ଏକାଉଣ୍ଟରେ ପଇସା ନାଇଁ ଥିଲେ ବି ବ୍ୟାଙ୍କ ତରଫରୁ ତତେ ମୁଫ୍ତ ମିଳିବା ନାନୀ, କୋଡ୍ ମିଳିବା ଏଟିଏମ୍ କାର୍ଡରେ।
0: ହଏ କେତେବେଳେ ପଇସା ଭରି ହେଲେ ଏଟିଏମ୍ କାର୍ଡରୁ ପଇସା ଜଣେ ବାହାର କରମି ବୋଲେ ନାଇଁ ବାହାର କରବା କେଁ? କେତେ ବଢ଼ିଆ ବଢ଼ିଆ ସୁବିଧା ମାନେ ଅଛେ ଦେଖ ସରକାରଙ୍କ ଯୋଜନା ମାନେ, ଆମେ ଖାଲି ଏଥି ସାମିଲ ହେଇକରି ତାର ଫାଇଦାଟା ଉଠାବାର କଥା। ଆଉ ଇ ଯେନ୍ ଜନଧନ ଯୋଜନାଟା ଅଛେ ନାଇଁ କେଁ, ଇଟା ସବୁ ଲୋକ ସବୁ ବର୍ଗର କାଁ ଧନୀ କାଁ ଗରିବ ଯେନ୍ ଯେନ୍ କାମ ସବୁଦିନ କରୁଥିଲେ ସେମାନେ ଡରୁଥିଲେ ଯେ ଆମେ କେନ୍ତା କରି ବ୍ୟାଙ୍କ ଥି ଖାତା ଗୁଟେ ଖୁଲମୁ, ଆମ ନ ଜହ ପଇସା ନାଇଁ ନ। କିନ୍ତୁ ଇଟା ଖୁଲବାର ନୁ କାଁ ହଉଛେ କିନି ଯେନ୍ ସରକାରଙ୍କର ଯେନ୍ ଯେନ୍ ନାଇଁ ଅଛେ କେଁ ସିଧା ଆସି ଯେନ୍ ପଇସା ମାନେ ହେଟା ସିଧା ତାଙ୍କର ଏକାଉଣ୍ଟରେ ଜମା
1: ହେଲା।
0: ଆର ମଝି ତିଆର କିଏ ସେଟା ନେବାର ନାଇଁ ନ, ଏଟା ତ ବହୁତ ବଢିଆ ହେ ଆଉ ଏଟା ସମସ୍ତଙ୍କର ଲାଗି ବଢିଆ ଜିନିଷ ହେ କି ନେ
1: କାଗଜ
0: ପତର ଦରକାର ଯେ ବେଲେ ଯିମା କେ ବୋଲୁଛୁ?
1: ଚାଲ
0: ଯାଉ ହେନ୍ତା ହେଲେ।

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଆଇବାକାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିବେ 2026 ପଦ୍ମ ପୁରସ୍କାର। ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀଠାରେ ଭେଟିଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ। ଦୁଇ ଦେଶ ଭିତରେ ପ୍ରତିରକ୍ଷା ସୁରକ୍ଷା ରାଜନୈତିକ ରଣନୈତିକ ପ୍ରଯୁକ୍ତିବିଦ୍ୟା ବାବଦ ସହଯୋଗକୁ ନେଇକରି କଲେ ଆଲୋଚନା। ସିବିଏସ୍ଇ ପରୀକ୍ଷା ଫଲ ପୋର୍ଟାଲ୍ଥି ଦେଖାଦେଇଥିବା ବୈଷୟିକ ତ୍ରୁଟିକେ ଠିକ୍ କରବାର ଲାଗି ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞମାନଙ୍କୁ ନିୟୋଜିତ କରବାର ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଲେ ନିର୍ଦ୍ଦେଶ। ରାଜ୍ୟ ଜବର ଖରା ତାତିକେ ନଜରଥି ରଖିକରି ଶ୍ରମିକମାନଙ୍କୁ ସକାଳର 11 ଉପରବେଳ 3 ତକ କାମ ନାହିଁ କରବାର ଲାଗି ପୂର୍ତ୍ତ ବିଭାଗ ଦେଲା ନିର୍ଦ୍ଦେଶ। ଶ୍ରାଦ୍ଧ ଭୁଜିଥି ବିଷାକ୍ତ ଖାଦ୍ୟ ଖାଇକରି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ନୂଆଡିହି ଗାଁର 4 ଗଲା ଜୀବନ। 2 ବିଏଡ୍ ପାଠ୍ୟକ୍ରମ ଲାଗି ଏବେ 31 ତାରିଖ ଦିନ ହେବା ପ୍ରବେଶିକ ପରୀକ୍ଷା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି 3 ରଥର 21 ଅଖ ତିଆରି କାମ ହେଲା ଶେଷ। ଝାରସୁଗୁଡ଼ା

ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଅମୃତା ପ୍ରିୟଦର୍ଶିନୀ ସାହୁ, ଗୀତ ରଚନା କରିଛନ୍ତି ଡୋଳାମଣି କନ୍ଧେର।

ସୁଗମ ସଙ୍ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ ରଚନା କରିଛନ୍ତି ଲକ୍ଷ୍ମୀକାନ୍ତ।

0: ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମାଚାର ଦର୍ପଣ।

0: ଦେଶର ଅର୍ଥବ୍ୟବସ୍ଥାରେ କୃଷିକ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, କୃଷକ କଲ୍ୟାଣ ଏବଂ କୃଷିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିମ୍ ଏଗ୍ରିକଲ୍ଚର ଭାବେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
1: ମୁଖ୍ୟମନ୍ତ୍ରୀ

ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଶୁଣିବେ ଆଜିର ଭାବନା, ଉପସ୍ଥାପନା ମନୋଜ କୁମାର ପୂଜାରୀ। ସ୍ୱାସ୍ଥ୍ୟ ସୂଚନା ଶୁଣିବେ ସକାଳ 7:10ରେ, ଏଥିରେ କାନ୍ଧ ବ୍ୟଥାର କାରଣ ଓ ପ୍ରତିକାର ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ସକାଳ 7:30ରେ ପରିବେଶ ସୂଚନା, ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ପ୍ରଚାର କରିବୁ। ସକାଳ 7:35ରେ କଣ୍ଠଶିଳ୍ପୀ ଦିଲୀପ ରାଉତ ଏବଂ ସଙ୍ଗୀତା ମାସି, ଗୀତରଚନା ନିର୍ମଳ ନାୟକ, ସଙ୍ଗୀତ ବିଜୟ କୁମାର ବେହେରା। ସକାଳ 8:30ରେ ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବିପିନ ବିହାରୀ ପଟେଲ ଏବଂ ଗଗନ ବାଗ, ସଂଯୁକ୍ତା ଶତପଥୀ ଏବଂ ସୁଶାନ୍ତ କୁମାର ପଣ୍ଡା ଗାଇଥିବା ସୁଗମ ସଙ୍ଗୀତ ଶୁଣିବେ ସକାଳ 8:45ରେ। ଦିନ 11:05ରେ ପ୍ରଚାର କରିବୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ମକରଧ୍ୱଜ ଧରୁଆ, ଦୁର୍ଗାପ୍ରସାଦ ଭୋଇ, ଯୋଗେଶ୍ୱର ପଣ୍ଡା, କ୍ରିଷ୍ଣା ପଟେଲ ଏବଂ ମୋହନ ସେଠ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ଦିନ 11:30ରେ। ଦିନ 12:00ରେ ପ୍ରଚାର କରିବୁ ବାତାୟନ। ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30ରେ। ଘର ସଂସାରର ମନୋରମା କାର୍ଯ୍ୟକ୍ରମ ଶୁଣିବେ ଦିନ 1:20ରେ, ଏଥିରେ ଶୁଣିବେ ମୋହିନୀ ହୋତାଙ୍କ କବିତା। ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। ହିନ୍ଦୀ ଲଘୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁର ତରଙ୍ଗ ପ୍ରଚାର କରିବୁ ଅପରାହ୍ନ 4:02ରେ। ଅପରାହ୍ନ 4:30ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ବିଲମ୍ବ କୁମ୍ଭାର, ସନ୍ତୋଷ କୁମାର ମିଶ୍ର, ନବୀନ କିଶୋର ଆଚାର୍ଯ୍ୟ ଏବଂ ପଦ୍ମିନୀ ସୁନା। ରାତି 7:30ରେ କୃଷି ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର ଏବଂ ରାତି 10:30ରେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ସମୟ ରାତି 11:22। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ ସକାଳ 5:53ରେ। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ୍।